ଆକାଶବାଣୀ ଜୟପୁର, ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ 16 ଦିନ 2026 ମସିହା ଜୁନ୍ ମାସର 6 ତାରିଖ। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ ସକାଳ 5:57 ମାଙ୍ଗଳିକ।

ଶୁଣିଲେ ସଂସ୍କୃତ ବନ୍ଦନା ପୁରାତନ ରଚନାରୁ ଶିଳ୍ପୀ ଥିଲେ ଜଗନ୍ନାଥ ପାଣିଗ୍ରାହୀ। ପରବର୍ତ୍ତୀ ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର, ଗୀତିକାର ଶ୍ରୀ ଚନ୍ଦନ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 40ତମ ଭାଗ।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 40ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ସୁନ୍ଦର ଭାବରେ ବୁଝାଇ ଦିଆଯାଇଛି, ଜାଣିବାକୁ ଚେଷ୍ଟା କରିବା। ହେ ଦେବଗଣ, ମୋ କାନ କେବଳ ଭଦ୍ର ଉଚ୍ଚାରଣ ଶୁଣୁ। ହେ ମହନୀୟଗଣ, ମୋ ଆଖି କେବଳ ଭଦ୍ର ଦୃଶ୍ୟ ହିଁ ଦେଖୁ। ମୋର ଏ ସମସ୍ତ ଜୀବନ ଯାହା ଆପଣଙ୍କର ହିଁ ଦାନ, ଆପଣଙ୍କ ଗୁଣଗାନରେ ସୁସ୍ଥ ସବଳ ଭାବରେ କଟିଯାଉ। ଇନ୍ଦ୍ର, ଯିଏ ସର୍ବପ୍ରାଚୀନ ଦେବତା, ସୂର୍ଯ୍ୟ ଯିଏ ସର୍ବଜ୍ଞ, ବାୟୁ ଯିଏ ଆମକୁ ସମସ୍ତ ବିପଦରୁ ରକ୍ଷା କରନ୍ତି, ଏବଂ ବୃହସ୍ପତି ଯିଏ ଆମର ସମସ୍ତ ଆଧ୍ୟାତ୍ମିକ ସମ୍ପତ୍ତିର ମାଲିକ, ଆମକୁ ଜ୍ଞାନ ପ୍ରାପ୍ତିର ଆଶୀର୍ବାଦ କରନ୍ତୁ। ଏହିଭଳି ଏକ ପ୍ରାର୍ଥନା, ହୁଏତ ପ୍ରାର୍ଥନା ବୋଲି କହିବା ଭୁଲ ହେବ, ଏହିଭଳି ଏକ ଆମନ୍ତ୍ରଣ ଯେଉଁଥିରେ ନିଜ ପାଇଁ କେବଳ ଜ୍ଞାନ ମିଳୁ ବୋଲି ସର୍ବନିୟନ୍ତାଙ୍କ ନିକଟରେ ଏକ ଆଶୀର୍ବାଦର ନିବେଦନ କରାଯାଇଛି, ସତରେ ଏହା କେତେ ମହତ୍ ଜୀବନର ଏକ ମୂଳଦୁଆ। ଆମକୁ ଏକଥା ବୁଝିବା ପାଇଁ ଯେଉଁ ନିଷ୍ଠାର ଆବଶ୍ୟକ ତାହା ଯୋଗାଇ ଦେବା, ଅଥବା ଆମ ମନରେ ସେହି ଅବସ୍ଥାକୁ ଉଦ୍ରେକ କରିବା ହିଁ ହେଉଛି ଜ୍ଞାନରେ ଉଦ୍ଭାସିତ ଗୁରୁଙ୍କ କାମ। ସର୍ବଶକ୍ତିମାନ ସମସ୍ତ ସମ୍ପତ୍ତିର ରକ୍ଷକ ଏକ ଭଗବାନଙ୍କୁ ଭକ୍ତ ଦୀନହୀନ ଭାବରେ ଏଠାରେ କିଛି ବି ମାଗୁନାହିଁ, ବରଂ ଏଭଳି କିଛି ଜ୍ଞାନ ଆହରଣ କରିବାକୁ ଚାହୁଁଛି ଯାହା ତାକୁ ସାଧାରଣ ବୈଷୟିକ ପାର୍ଥିବ ସାଂସାରିକ ମୋହରୁ ମୁକ୍ତ କରି ନିଜର ପ୍ରକୃତ ସ୍ୱରୂପ ଖୋଜିବା ଦିଗରେ ସହାୟକ ହେବ। ଏମିତି ଏକ ସମାଜ ଯେଉଁଠି କାନ କେବଳ ଭଦ୍ର ଉଚ୍ଚାରଣ ଶୁଣିବ, ସେ ସମାଜ ସତରେ ହୋଇଥିବ କେମିତି? ସେଇଠି ସମସ୍ତେ ହିଁ ଭଦ୍ର ହୋଇଥିବେ, ଜଣେ ଅନ୍ୟର ଭଲ ହିଁ ଚାହୁଁଥିବେ। ଏମିତି ଏକ ସମାଜ ଯେଉଁଠି ଜଣଙ୍କ ଆଖିରେ କେବଳ ଭଲ କଥା ହିଁ ପଡ଼ିବ, ସତରେ ସେ ସମାଜ କେତେ ସୁନ୍ଦର ହୋଇଥିବ। ନିଜ ପାଇଁ ପ୍ରାର୍ଥନା କରିବା ଭିତରେ ସମଗ୍ର ସମାଜ ସମଗ୍ର ବିଶ୍ୱ ପାଇଁ କିଛି ଭଲ ହେଉ ବୋଲି ଏକ ଅଖଣ୍ଡ ସତ୍ତା ନିକଟରେ ନିବେଦନ ଜଣାଇବା ସତରେ କେତେ ମହତ ଭାବନା। ଏମିତି ଏକ ମହତ ଭାବନାକୁ ବୁଝିବା ପାଇଁ ଯେଉଁ ବିଶାଳ ହୃଦୟ ଦରକାର, ଯେଉଁ ମୁକ୍ତ ଚେତନା ଦରକାର, ସେଇଟି ଆମ ସଭିଙ୍କ ଭିତରେ ରହିଛି, ତାକୁ ଟିକେ ଚହଲାଇ ଦେବା ହିଁ ଗୁରୁଙ୍କର କାମ। ବିଷୟା ଦୁନିଆ ନଶ୍ୱର ପାର୍ଥିବ ସମ୍ପତ୍ତିକୁ ଏକତ୍ର କରିବା ପାଇଁ କିମ୍ଭୂତ କିମାକାର ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବାର ବାଟ ଖୋଜୁଥିବା ବେଳେ ଜ୍ଞାନ ଖୋଜୁଥିବା ଜଣେ ବ୍ରହ୍ମଚାରୀ ଏକ ଏମିତି ବିଶ୍ୱର ଆଶା ରଖେ ଯେଉଁଠି ରୋଗ ଶୋକ ବ୍ୟସନ ବନ୍ଧନ କିଛି ବି ନଥିବ। ସମ୍ପତ୍ତି କହିଲେ କେବଳ ଶାନ୍ତି ଆଉ ଆନନ୍ଦକୁ ହିଁ ବୁଝାଉଥିବ। ପାର୍ଥିବ ପଛରେ ନା ଶାସକ ନା ଶାସିତ ଦୌଡ଼ୁଥିବେ, ଗୁରୁ ଶିଷ୍ୟ ଯେମିତି ଏକତ୍ର ଏକା ଲକ୍ଷ୍ୟରେ ଅଗ୍ରସର ହେଉଥିବେ, ଶାସକ ଶାସିତ ବି ସେହିଭଳି ଏକ ମହତ୍ତର ଜୀବନ ଆଦର୍ଶ ସ୍ଥାପନ କରିବା ଦିଗରେ ପ୍ରୟାସ କରୁଥିବେ। ସମଗ୍ର ବିଶ୍ୱ ସେମାନଙ୍କ ଚେତନାରେ କେନ୍ଦ୍ରିତ ହୋଇ ରହିଥିବ, ଦେଶ ଜାତି ମଧ୍ୟ ସେଇଠି ଏକ ସଂକୀର୍ଣ୍ଣତା ଭଳି ମନେ ହେଉଥିବ। ଆମ ପାରମ୍ପରିକ ଆମନ୍ତ୍ରଣର ଶେଷରେ ପ୍ରତ୍ୟେକ କ୍ଷେତ୍ରରେ ତିନି ଥର ଓମ୍ ଶାନ୍ତିର ଉଚ୍ଚାରଣ ବିଧି ରହିଛି। ଏହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ବିଚାରର ବାର୍ତ୍ତା ବହନ କରେ। ଆମ ଜ୍ଞାନାର୍ଜନ ପଥରେ ବିଜୁଳି ଚଡ଼କ ଭଳି କୌଣସି ଆଧିଦୈବିକ କାଣ୍ଡ ନ ଘଟୁ ବୋଲି ଆମେ ଥରେ ଓମ୍ ଶାନ୍ତି କହୁ। ନିଆଁ ଲାଗିଯିବା, ବନ୍ୟା ବାତ୍ୟା ଆସିବା, କିମ୍ବା ଭୂସ୍ଖଳନ ଭଳି ଆଧି ଭୌତିକ ବିପତ୍ତି ନ ଆସୁ ବୋଲି ଆଉ ଥରେ ଓମ୍ ଶାନ୍ତିର ଉଚ୍ଚାରଣ, ଏବଂ ମନରେ ଜଡ଼ତା ଅବିଶ୍ୱାସ କିମ୍ବା ଆନ୍ତରିକତାର ଅଭାବ ଭଳି କୌଣସି ଆଧ୍ୟାତ୍ମିକ ଦୋଷ ନ ରହୁ, ଏଇ ବିଚାରରେ ଆମେ ପୁଣି ଥରେ କହୁ ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ଏହିଭଳି ଏକ ମହାନ ପରମ୍ପରାକୁ ବୁଝିବା ପରିବର୍ତ୍ତେ ଆମେ ତାଠାରୁ ଦୂରେଇ ଯିବାର ଯେଉଁ ନିରନ୍ତର ପ୍ରୟାସ କରିଚାଲିଛୁ, ତାହା କେତେଦୂର ଯଥାର୍ଥ ଥରେ ଚିନ୍ତା କରିବା ଜରୁରୀ ନୁହେଁ କି?

0: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଓଡ଼ିଶାରେ ଚାଷୀ ଭାଇ ଭଉଣୀମାନେ ସାଧାରଣତଃ ଟୁଣ୍ଡୁରି ଚାଷ କରନ୍ତି, ଯାହାକୁ ଆମେ କୁନ୍ଦୁରି

0: ତୁରୁଡ଼ା ବୋଲି ମଧ୍ୟ କହିଥାଉ। କୁନ୍ଦୁରୀ ଓଡ଼ିଶାରେ ଏକ ବହୁ ବର୍ଷଜୀବୀ ଏବଂ ଅତ୍ୟନ୍ତ ଲାଭଜନକ ପନିପରିବା ଚାଷ। ଏହା ଲତା ଜାତୀୟ ଫସଲ ହୋଇଥିବାରୁ ଥରେ ଲଗାଇଲେ ପ୍ରାୟ 3-4 ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବେ ଅମଳ ଦେଇଥାଏ। କମ୍ ଖର୍ଚ୍ଚ ଏବଂ ସ୍ୱଳ୍ପ ପରିଶ୍ରମରେ ଅଧିକ ରୋଜଗାର ଦେଉଥିବାରୁ ଓଡ଼ିଶାର ଚାଷୀ ଭାଇମାନଙ୍କ ମଧ୍ୟରେ ଏହି ଚାଷ ବହୁତ ଲୋକପ୍ରିୟ ହେବାରେ ଲାଗିଛି। କୁନ୍ଦୁରୀ ଚାଷ ପାଇଁ ଉଷ୍ମ ଓ ଆର୍ଦ୍ର ଜଳବାୟୁ ସହ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ। ଏହି ଚାଷ ମଞ୍ଜି ଦ୍ୱାରା ନ ହୋଇ ଗଛର ସୁସ୍ଥ ପଖଡ଼ ଡାଳ ଦ୍ୱାରା କରାଯାଏ। ଜୁନ୍ ଜୁଲାଇ କିମ୍ବା ଫେବୃଆରୀ ମାର୍ଚ୍ଚ ମାସରେ ପ୍ରାୟ 30 ସେଣ୍ଟିମିଟର ଲମ୍ବର ଡାଳକୁ କାଟି ମାଟିରେ ରୋପଣ କରାଯାଏ। ଜମି ପ୍ରସ୍ତୁତି ସମୟରେ ପ୍ରଚୁର ପରିମାଣର ଗୋବର ଖତ ଓ କମ୍ପୋଷ୍ଟ ମିଶାଇବା ନିହାତି ଜରୁରୀ। କୁନ୍ଦୁରୀ ଲତାକୁ ମାଡ଼ିବା ପାଇଁ ବାଉଁଶ ବା ତାରର ମଞ୍ଚା କିମ୍ବା ରଞ୍ଜା ପଦ୍ଧତି ଅତ୍ୟନ୍ତ ଆବଶ୍ୟକ। ମଞ୍ଚା ଉପରେ ଲତା ମାଡ଼ିଲେ ଫଳଗୁଡ଼ିକ ମାଟି ସଂସ୍ପର୍ଶରେ ଆସି ନଷ୍ଟ ହୁଏ ନାହିଁ ଏବଂ କୀଟ ସଂକ୍ରମଣ କମ୍ ହୋଇଯାଏ। ଗଛ ବଢ଼ିବା ସମୟରେ ନିୟମିତ ବ୍ୟବଧାନରେ ଜଳସେଚନ ଏବଂ ଯବକ୍ଷାରଯାନ ଜାତୀୟ ସାର ପ୍ରୟୋଗ କଲେ ଶୀଘ୍ର ନୂଆ କୁଷି ବାହାରେ। ଏଥିରେ ସାଧାରଣତଃ ଯୌପୋକ ଓ ମାଛି ପୋକର ପ୍ରାଦୁର୍ଭାବ ଦେଖାଯାଏ, ଯାହାକୁ ନିମ୍ବ ତେଲ ବା ଜୈବିକ କୀଟନାଶକ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ। କୁନ୍ଦୁରୀ ଚାଷ ପାଇଁ ମଞ୍ଜି ଅପେକ୍ଷା ଡାଳ ବ୍ୟବହାର କରିବା ସବୁଠାରୁ ଭଲ ଉପାୟ। ଅତି କମ୍ରେ 1 ବର୍ଷ ପୁରୁଣା ପଖତ ଏବଂ ମୋଟା ଡାଳ ଚୟନ କରିବାକୁ ପଡ଼ିବ। ପ୍ରତି ଡାଳର ଲମ୍ବ ପ୍ରାୟ 30 ସେଣ୍ଟିମିଟର ହେବା ନିହାତି ଆବଶ୍ୟକ। ଲଗାଇବା ପୂର୍ବରୁ ଡାଳର ତଳ ଅଂଶକୁ ସାପ୍ ବା ବାଭିଷ୍ଟିନ୍ ଭଳି କବକନାଶକ ପାଣିରେ 10-15 ମିନିଟ୍ ବୁଡ଼ାଇ ରଖିବାକୁ ପଡ଼ିବ, ଯାହାଦ୍ୱାରା ଡାଳଗୁଡ଼ିକ ସଢ଼ିବ ନାହିଁ। ଗୋଟିଏ ସ୍ଥାନରେ 2-3 ଡାଳକୁ ଏକାଠି କରି ଧନୁ ଭଳି ବଙ୍କା କରି ମାଟିରେ ପତାଯାଏ, ଯେମିତି କେବଳ 2 ଗଣ୍ଠି ମାଟି ଉପରକୁ ରହିବ। କୁନ୍ଦୁରୀ ଗଛ ବହୁତ ଶୀଘ୍ର ମାଡ଼େ। ଏହାକୁ ତଳେ ମାଡ଼ିବାକୁ ଦେଲେ ଫଳରେ ଦାଗ ଲାଗେ ଏବଂ ବଜାରରେ ଭଲ ଦାମ୍ ମଧ୍ୟ ମିଳିବ ନାହିଁ। ଘରୋଇ ଖାଇବା ପାଇଁ ଗଛ ମୂଳରେ ଶୁଖିଲା କାଠି ବା ବାଉଁଶ ବାନ୍ଧି ଦିଆଯାଏ ଏବଂ ବଡ଼ ଆକାରରେ ଚାଷ କଲେ ସିମେଣ୍ଟ ଖୁଣ୍ଟ ବା ବାଉଁଶ ଏବଂ ଲୁହା ତାର ସାହାଯ୍ୟରେ 5-6 ଫୁଟ ଉଚ୍ଚତାରେ ପାଟା ବା ମଞ୍ଚା ତିଆରି କରାଯାଏ। ଏହାଦ୍ୱାରା ଗଛ ବର୍ଷା ଦିନେ ସୁରକ୍ଷିତ ରହେ ଏବଂ ବାୟୁ ଚଳାଚଳ ଭଲ ହେତୁ ରୋଗ କମ୍ ହୁଏ। ଯେହେତୁ ଏହା ଗୋଟିଏ ଲଗାଇଲେ 3 ବର୍ଷ ପର୍ଯ୍ୟନ୍ତ ଫଳ ଦିଏ, ତେଣୁ ମାଟିକୁ ସବୁବେଳେ ଉର୍ବର ରଖିବାକୁ ପଡ଼େ। ଗାତ ପ୍ରସ୍ତୁତି ସମୟରେ ପ୍ରଚୁର ଗୋବର ଖତ, KGA ଜିଆ ଖତ ଏବଂ 50 ଗ୍ରାମ ନିମ ପିଡ଼ିଆ ପ୍ରତି ଗଛ ପିଛା ଦେବା ଉଚିତ। ପ୍ରତି 3-4 ଥର କୁନ୍ଦୁରୀ ତଳିବା ପରେ ଗଛ ମୂଳରେ ହାଲୁକା ମାଟି କଡ଼ି ୟୁରିଆ ଏବଂ ପଟାସ ସାର ଦେଇ ପାଣି ମଡ଼ାନ୍ତୁ। ଏହାଦ୍ୱାରା ନୂଆ କୁଷି ଓ ଫୁଲ ଶୀଘ୍ର ଆସିଥାଏ। ମାଛି ପୋକ କୁନ୍ଦୁରୀ ଭିତରେ ଅଣ୍ଡା ଦିଅନ୍ତି, ଯାହାଫଳରେ ଫଳ ହଳଦିଆ ପଡ଼ି ସଢ଼ିଯାଏ। ଏହାର ସହଜ ପ୍ରତିକାର ପାଇଁ ମଞ୍ଚାରେ ଫରେମନ୍ ଜନ୍ତା ଟାଙ୍ଗିବାକୁ ପଡ଼େ। ପାଉଁଶିଆ ରୋଗ ପତ୍ର ଉପରେ ଧଳାଗୁଣ୍ଡ ଭଳି ଦାଗ ହୁଏ, ଏଥିପାଇଁ ପାଣିରେ ସଲଫର କିମ୍ବା ବାଭିଷ୍ଟେନ୍ ପାଉଡର ମିଶାଇ ସ୍ପ୍ରେ କରିବାକୁ ପଡ଼େ। ପ୍ରତିବର୍ଷ ଶୀତଦିନେ କୁନ୍ଦୁରୀ ଗଛର ପତ୍ର ଝଡ଼ିଯାଏ ଏବଂ ଫଳ ହେବା ପ୍ରାୟ ବନ୍ଦ ହୋଇଯାଏ। ଏହି ସମୟରେ ମଞ୍ଚା ଉପରେ ଥିବା ସମସ୍ତ ଶୁଖିଲା ଓ ପୁରୁଣା ଲତାକୁ ମୂଳରୁ ପ୍ରାୟ 1 ଫୁଟ ଛାଡ଼ି କାଟିଦେବାକୁ ପଡ଼େ। ଏହାପରେ ମୂଳରେ ଭଲ ଭାବେ ଖତ ଦେଇ ପାଣି ଦେଲେ ଫେବୃଆରୀ ମାସ ଆସିବା ବେଳକୁ ପୁଣି ନୂଆ ସତେଜ ଲତା ବାହାରିବ ଏବଂ ଖରାଦିନ ସାରା ପ୍ରଚୁର ଅମଳ ମିଳିବ। ତେବେ ଡାଳ ଲଗାଇବାର ପ୍ରାୟ 3 ମାସ ପରେ କୁନ୍ଦୁରୀ ଅମଳ ଆରମ୍ଭ ହୋଇଯାଏ। ସପ୍ତାହକୁ 2-3 ଥର ଫଳ ତଳାଯାଇପାରିବ। କୁନ୍ଦୁରୀରେ ଭିଟାମିନ୍, କ୍ୟାଲସିୟମ୍ ଏବଂ ଫାଇବର ଭରପୁର ଥାଏ, ଯାହା ରକ୍ତହୀନତା, ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରେ। ବଜାରରେ ଏହା 12 ମାସେ ଚାହିଦା ରହିଥିବାରୁ ଆଧୁନିକ ମଞ୍ଚା ପଦ୍ଧତିରେ ଏହି ଚାଷ କଲେ ଚାଷୀମାନେ ନିଶ୍ଚିତ ଭାବେ ବେଶ 2 ପଇସା ଲାଭ କରିପାରିବେ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଗୋବର୍ଦ୍ଧନ ଭତ୍ରା ଏବଂ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଭତ୍ରା ଭାଇ ଭଉଣୀମାନେ ନାଟ ଦେଖିବାକୁ ଯିବା ସମୟରେ ଗାଉଥିବା ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଭାଟାଗୁଡ଼ା ଗ୍ରାମର ଗୋବର୍ଦ୍ଧନ ଭତ୍ରା ଏବଂ ସାଥୀ।

ବାଲିଯାତ୍ରା ସମୟରେ ଉଭୟ ଭତ୍ରା ଯୁବକ ଏବଂ ଯୁବତୀମାନେ ପରସ୍ପରର ଗାମୁଛା ଟାଣି ନେଇ ଯାଆନ୍ତି ଏବଂ ଏହି ସମୟରେ ସେମାନେ ଏହି ଗୀତଟିକୁ ଗାଇଥାନ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବାବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍କିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 ଏମ୍ବିବିଏସ୍ ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି

ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ଦିନ ପୂରଣ ହୋଇଥିବା ବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255

0: ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ତାରିଖରେ ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24ତମ ଜାତୀୟ ଲୋକମେଳା ଓ 17ତମ ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ୱତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ପଲ୍ଲୀଶ୍ରୀ ମେଳା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ବଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଜଣ ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସ୍ମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା ରାମାୟଣମାଙ୍କ 33 ଦିନ ବ୍ୟାପୀ ଦ୍ୱିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମାଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ 13ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଗଳା କର୍କଟ ରୋଗ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: ଜୀବନର ବୈତରଣୀ ସ୍ରୋତରେ ଭାସୁ ଭାସୁ କାହାକୁ କେତେ ପଥର, କଣ୍ଟା, ଖୁଞ୍ଚ ସାମ୍ନା କରିବାକୁ ପଡ଼େ ତା କହି ହୁଏ ନା। ଖୁସି ଜୀବନରେ କେତେବେଳେ ବା କର୍କଟ ରୋଗର ଆବିର୍ଭାବ ହୋଇଯାଏ ଓ ତାହା କେତେ ଯେ ଦୁଃଖ ଆଣିଦିଏ ସମସ୍ତେ ଅଳ୍ପ ବହୁ ଜାଣିଥିବେ। ତେବେ ଏପରି କିଛି କର୍କଟ ରୋଗ ଅଛି ଯାହାକୁ ଆମେ ନିଶ୍ଚୟ ପ୍ରତିରୋଧ କରିପାରିବା, ତାରି ଭିତରୁ ଗଳାରେ କର୍କଟ ରୋଗ ଅନ୍ୟତମ। 40-50% ଗଳାରେ କର୍କଟ ରୋଗୀ ଧୂମପାନ ଓ ତମାଖୁ ସେବନ ପାଇଁ ପୀଡ଼ିତ ହୋଇଥାନ୍ତି। ଏ ବି ରାତି ଅଧିଆ ହୋଇଯାଏନି, ମାସ ମାସ ବର୍ଷ ବର୍ଷ ଏ ବଦ ଅଭ୍ୟାସ ଲାଗି ରହିଲେ ଏ କର୍କଟ ରୋଗର ଆବିର୍ଭାବ ହୁଏ। ତେଣୁ ଗଳାରେ କର୍କଟ ରୋଗର ଲକ୍ଷଣଗୁଡ଼ିକ ଆସନ୍ତୁ ଜାଣିବା। 4 ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା, ସ୍ୱରରେ ପରିବର୍ତ୍ତନ ଦେଖାଦେବା, କଥା କହିଲା ବେଳକୁ ଦୁର୍ଗନ୍ଧ ହେବା ଏ ରୋଗର ପ୍ରଧାନ ଲକ୍ଷଣ। ରୋଗ ଆହୁରି ଆହୁରି ମାଡ଼ି ଚାଲିଲେ ଖାଇବାରେ କଷ୍ଟ ହୁଏ, ଗିଳିବା ବେଳକୁ କିଛି ଅଟକି ଗଲା ଭଳି ଲାଗେ। ରୋଗ ଗଳାରୁ ବାହାରି ଆସି ବେକରେ ଆବୁ ରକମ ଦେଖାଯାଏ, ନିଶ୍ୱାସ ନେବାରେ ବି ଅସୁବିଧା ହୋଇଯାଏ। ସବୁଠାରୁ ଦୁଃଖ କଥା, ରୋଗ ଯୋଗୁଁ କାଶ ଲାଗି ରହିଲେ ବ୍ୟକ୍ତି ଜଣକ ଭାବି ନିଅନ୍ତି ଯେ ଧୂମପାନ ଯୋଗୁଁ ତ ହେଇଛି, କିନ୍ତୁ ଧୂମପାନର ମଜା ଯିଏ ନେଇଛି ସେ କ'ଣ ସେତିକିରେ ସହଜରେ ଛାଡ଼ିଦେବେ। କିନ୍ତୁ ୟା ଭିତରେ ଯେ ମାରାତ୍ମକ ରୋଗଟି କୁହୁଳି ଉଠିଲାଣି ତାକୁ ଜଣାନଥାଏ। କିଛି ଦିନ ପରେ ବେଶୀ ଅସୁବିଧା ହେଲା ବେଳକୁ ରୋଗଟି ଜଣାପଡ଼ିଯାଏ ଓ ସେତେବେଳେ ଆଉ କିଛି ନଥାଏ। ଶୁଣନ୍ତୁ, 40% ଗଳା କର୍କଟ ରୋଗ ଯେ ଧୂମପାନ ଯୋଗୁଁ ହୋଇଥାଏ। ଧୂମପାନ ବୋଲି ଗୋଟିଏ ଜିନିଷ ଯଦି

0: ଦୁନିଆରୁ ହଟିଯାଆନ୍ତା ତେବେ ଏହି 40% ରୋଗୀ ରକ୍ଷା ପାଇଯାନ୍ତେନି। ଆପଣମାନେ ଜାଣିଛନ୍ତି ଧୂମପାନରେ ଯେଉଁ ବିଷାକ୍ତ ଦ୍ରବ୍ୟ ସବୁ ଅଛି ତାହା ଅନେକ ବିଶ୍ୱ ଜାତୀୟ ଦ୍ରବ୍ୟର ସମାହାରରେ ଗଠିତ, ଯଥା ନିକୋଟିନ୍ ଯାହା କୀଟ ପତଙ୍ଗ ମରା ଔଷଧରେ ଥାଏ, ଆମୋନିଆ ଯାହା ଚଟାଣ ସଫା କରିବା ଏସିଡ୍ରେ ଥାଏ, ଆର୍ସେନିକ୍ ଯାହା ଉଇମରା ଔଷଧରେ ଥାଏ, କାର୍ବନ୍ ମନୋକ୍ସାଇଡ୍ ଯାହା ଗାଡ଼ିର ଧୂଆଁରୁ ବାହାରେ, ଟାର୍ ଯାହା ରାସ୍ତାରେ ତିଆରି ପିଚୁରେ ଥାଏ, ଓ ରେଡିଓ ଆକ୍ଟିଭ୍ କମ୍ପାଉଣ୍ଡ ଯାହା ଯୁଦ୍ଧରେ ବ୍ୟବହାର କରାଯାଏ। ତେବେ ଏତେ ସବୁ ବିଷ ଆମ ଅଜଣାରେ ଏହି ଧୂମପାନ ଜରିଆରେ ନିଶ୍ୱାସ ପ୍ରଶ୍ୱାସରେ ଫୁସ୍ଫୁସ୍ ଦେଇ ଭିତରକୁ ନେଇଯାଉ। ତେଣୁ ଯେଉଁମାନେ ଏତିକି କଥା ବୁଝିପାରିଥିବେ ତାଙ୍କ ଜୀବନରେ ସେ କିମ୍ବା ତାଙ୍କ ସାଙ୍ଗସାଥି କେବେ ବି ସାହସ କରିବେନି ଏ ବିଷକୁ ନିଜ ଦେହକୁ ଟାଣି ନେବାକୁ। ଛାଡ଼ନ୍ତୁ, କହୁ କହୁ ଏତେ କଥା କହିଦେଲି, ତେବେ ଏହାର ଚିକିତ୍ସା କେତେ କଷ୍ଟସାଧ୍ୟ ଆସନ୍ତୁ ଆପଣମାନେ ଜାଣିବେ। ଯଦି ପ୍ରଥମ ଅବସ୍ଥାରେ ରୋଗୀ ଆସିଛନ୍ତି ତେବେ ଏହାର ମୁଖ୍ୟ ଚିକିତ୍ସା ହେଲା ଅପରେସନ୍। ଅପରେସନ୍ କରି ରୋଗକୁ ଦୂରରୁ କଡ଼ାଯାଏ ଏବଂ ଅପରେସନ୍ କରୁ କରୁ ଅଧିକାଂଶ ରୋଗୀଙ୍କ ସ୍ୱରପେଟି ବି ବାହାର କରିବାକୁ ପଡ଼େ। ସବୁଦିନ ପାଇଁ ତଣ୍ଟିରେ ନିଶ୍ୱାସ ରାସ୍ତା ଖୋଲି ଦିଆଯାଏ, କଥା କହିଲେ ସ୍ପଷ୍ଟ ହୁଏ ନାହିଁ, ଦରକାର ପଡ଼ିଲେ ଭଏସ୍ ପ୍ରୋସ୍ଥେସିସ୍ ଦେଇ କଥା ସ୍ପଷ୍ଟ କରାଯାଏ। ବେକର ଗ୍ରନ୍ଥି ବି ଅପରେସନ୍ରେ ବାହାର କରିବାକୁ ପଡ଼େ। ଯଦି ପ୍ରଥମରୁ ରୋଗକୁ ପ୍ରତିହତ କରା ହୋଇପାରିଥାନ୍ତା ତେବେ ଏତେ ବଡ଼ ଅପରେସନ୍ କାହିଁକି ଦରକାର ପଡ଼ିଥାନ୍ତା। ଆଉ ଯଦି ରୋଗ ବଢ଼ିଯାଇଥାଏ ତେବେ ପ୍ରଥମେ କେମୋ ଇଞ୍ଜେକ୍ସନ୍ ବା ରେଡିଓଥେରାପି ଚିକିତ୍ସା କରି ରୋଗକୁ ଛୋଟ କରିବାକୁ ଚେଷ୍ଟା କରାଯାଏ ଓ ପରେ ପୁଣି ଅପରେସନ୍ କରାଯାଏ। ତେବେ ଏ ଅବସ୍ଥାରେ ରୋଗ କେତେ ଭଲ ହୋଇପାରେ କହି ହୁଏ ନାହିଁ। ତେଣୁ ଶ୍ରୋତାଗଣ, ଗଳା କର୍କଟ ରୋଗ କେତେ ମାରାତ୍ମକ ଆପଣ ଜାଣିଲେ ତ? ତେବେ ଏହାର ମୁଖ୍ୟ କାରଣ ତମାଖୁଠାରୁ ଦୂରେଇ ରୁହନ୍ତୁ। ଆଉ ଯଦି ଆପଣ ଏ ରୋଗରେ ପୀଡ଼ିତ ହୋଇଗଲେ ତେବେ ସଚେତନ ରୁହନ୍ତୁ, ପ୍ରଥମ ଅବସ୍ଥାରୁ ଆସି ଡାକ୍ତରଙ୍କ ପାଖରେ ପହଞ୍ଚି ଯାଆନ୍ତୁ। ଅପରେସନ୍ ଦ୍ୱାରା ନିଶ୍ଚୟ ଭଲ ହୋଇଯିବ, ଦରକାର ପଡ଼ିଲେ ଆଗକୁ ରେଡିଏସନ୍ ଚିକିତ୍ସା ହେବ। ସ୍ୱରପେଟି ରଖିକି ବି ଆଜିକାଲି ଅପରେସନ୍ ହୋଇପାରୁଛି। ଯଦି ବା ସ୍ୱରପେଟି ଚାଲିଗଲା ତେବେ ଭଏସ୍ ପ୍ରୋସ୍ଥେସିସ୍ ଦ୍ୱାରା ସ୍ୱରକୁ ଫେରାଇ ଅଣାଯାଇପାରୁଛି। କିନ୍ତୁ ଲେଡ଼ିଗୁଡ଼ କହୁଣୀକୁ ଯଦି ଚାଲିଗଲା ତେବେ ଆପଣଙ୍କ ଦୁର୍ଭାଗ୍ୟ, ଖାଲି ଚିକିତ୍ସା କରିବାଟା ସାର ହୁଏ, ଲାଭ ବେଶୀ ହୁଏନି। ତେବେ ଆସନ୍ତୁ ତମାଖୁ ମୁକ୍ତ ପରିବେଶ ସୃଷ୍ଟି କରିବା ଆପଣ ଆଉ ଆମେ ମିଶି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ ଆକାଶବାଣୀ କଟକ, ସମୟ ସକାଳ 17:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଟ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ନେପାଳ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ଭାରତୀୟ ଶାନ୍ତିରକ୍ଷକ ମେଜର ଅଭିଳାଷା ବାରାକ୍କୁ 2025 ଲାଗି ମିଳିଲା ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାର। ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ 2025-26 ଆର୍ଥିକ ବର୍ଷ ଲାଗି ଦେଶର ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ସନ୍ଧ୍ୟାରେ ଦାମନଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ସାମିଲ ହୋଇଛି। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସହିତ ଭିତ୍ତିଭୂମି ବିକାଶ ଏବଂ ଗରିବ ଜନସାଧାରଣଙ୍କ ଲାଗି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ପ୍ରାଥମିକତା ଦେଇ ଦେଶ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଦାମନଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏହାଦ୍ୱାରା ସଂଯୋଗୀକରଣ ସୁଗମ ହେବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା ସମେତ ବିଭିନ୍ନ ପ୍ରାଥମିକ କ୍ଷେତ୍ରରେ ଜନସାଧାରଣଙ୍କୁ ଏହାର ସୁଫଳ ମିଳିପାରିବ। ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା ସହ ଦାମନ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ

ବିକାଶର ଏକ ନୂତନ ପରିଭାଷା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଶ୍ରୀ ମୋଦି ଗତକାଲି ସୁରତ ଗସ୍ତ କରି ସେଠାରେ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଭାରତ ରୁଷ ମଧ୍ୟରେ ରହିଥିବା ଏକ ସଶକ୍ତ ରଣନୈତିକ ଭାଗିଦାରୀର ଅଂଶସ୍ୱରୂପ ଏହି ଲଢୁଆ ବିମାନର ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ୍ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ଭାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୁଟିନ କହିଛନ୍ତି, ନୂଆଦିଲ୍ଲୀକୁ SU-57 ଲଢୁଆ ବିମାନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଶ୍ୱିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦର୍ଶନ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ 5 S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି $5 ବିଲିୟନ ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4 ଭାରତକୁ ଆସିସାରିଥିବା ବେଳେ 5 ଆସିବାର ଅପେକ୍ଷାରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି 3 ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି। ଭାରତୀୟ ଶାନ୍ତି ରକ୍ଷକ ମେଜର ଅଭିଳାଷା ବାରାକକୁ 2025 ଲାଗି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଶାନ୍ତି ସୁରକ୍ଷାକାରୀ ଆନ୍ତର୍ଜାତିକ ଦିବସ ଅବସରରେ ବାରାକକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ବାଟାଲିୟନ୍ରେ କାର୍ଯ୍ୟରତ ମେଜର ବାରାକ ବର୍ତ୍ତମାନ ଲେବାନନରେ ମିଳିତ ଜାତିସଂଘ ଅନ୍ତରୀଣ ସୁରକ୍ଷା ବାହିନୀରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମେଜର ବାରାକ ଭାରତୀୟ ସେନାରେ ପ୍ରଥମ ମହିଳା କମ୍ବାକ୍ଟ ହେଲିକପ୍ଟର ପାଇଲଟ ରୂପେ କାର୍ଯ୍ୟ କରିସାରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଭେନେଜୁଏଲାର ରାଷ୍ଟ୍ରଦୂତ ପିକେ ଅଶୋକ ବାବୁ ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ଐତିହାସିକ ତାଜମହଲ ପ୍ୟାଲେସ୍ ହୋଟେଲ୍ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଭାରତୀୟ ଶୈଳୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତର ଉତ୍କୃଷ୍ଟ ଐତିହ୍ୟର ପ୍ରତୀକ ଭାବେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍

0: ହଜିଲା ଦିନର କଥା, ଯେତେବେଳେ ମନକୁ ଆସେ ସେତେବେଳେ ଦେହରେ ଶିହରଣ ଖେଳିଯାଏ। ଏହା ଯେ କେବଳ ଅତୀତର କଥା ନୁହଁ, ବରଂ ସେହି ସ୍ମୃତିମୟ ଦିନଗୁଡ଼ିକର କଥା, ଯାହା ଆଜି ଆମ ପାଖରେ ନାହିଁ କିନ୍ତୁ ହୃଦୟ ଭିତରେ ସବୁଦିନ ପାଇଁ ସାଇତି ହୋଇ ରହିଛି।
1: ସମୟ ସ୍ରୋତରେ ଭାସି ଯାଇଥିବା ସେହି ଦିନଗୁଡ଼ିକ କେବେ କେବେ ମନର ଦୁଆର ଖୋଲି ନୀରବରେ ଫେରି ଆସନ୍ତି। ଆମ ଜୀବନରେ ନୂଆ ନୂଆ ପୃଷ୍ଠା ଯୋଡ଼ି ହୁଏ, ଆଉ ପୁରୁଣା ପୃଷ୍ଠା ଅତୀତର ସୁନାଲି ପୃଷ୍ଠା ପାଲଟିଯାଏ। ସବୁ ସମ୍ଭାବନା ପରେ ଆଜି ବି ସମ୍ଭାବନା ସହିତ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁରଭି,
1: ନମସ୍କାର।

0: ପ୍ରକୃତରେ ସତ କଥା ନା, ହଜିରା ଦିନଗୁଡ଼ିକ ଆମକୁ ଅନେକ ଶିକ୍ଷା ଦେଇଥାଏ। ସଫଳତା ଆମକୁ ପ୍ରେରଣା ଦିଏ, ବିଫଳତା ଆମକୁ ବଢ଼ିବା ପାଇଁ ଖୋରାକ ଯୋଗାଏ, ଆଉ ଭୁଲଗୁଡ଼ିକ ଆମକୁ ସତର୍କ କରାଇଥାଏ। ନା କ'ଣ କହୁଛନ୍ତି?
1: ହଁ ସୁରଭି, ସେଇଥିପାଇଁ ତ ହଜିଲା ଦିନ କେବଳ ସ୍ମୃତି ନୁହେଁ, ଏହା ଅନୁଭବର ଅମୂଲ୍ୟ ଭଣ୍ଡାର। କିନ୍ତୁ ସେହି ଦିନଗୁଡ଼ିକ ଆମ ପାଖକୁ ପୁଣି ଥରେ ଫେରିକି ଆସେନି।
0: ଥରେ ଯାହା ଆମ ପାଖରୁ ଚାଲିଯାଇଛି ତାହା କ'ଣ କେବେ ଫେରିଛି ନା ଫେରିବ? ଯଦି କିଛି ମୂଲ୍ୟବାନ ଜିନିଷ ବା ବସ୍ତୁକୁ ଆମେ ହଜେଇ ଦେଇଛେ, ତେବେ ତାହା କ'ଣ ଆମ ପାଖକୁ ପୁଣି ଥରେ ଆଉ ଫେରିଆସିବ? କଦାପି ନୁହଁ। ତେଣୁ ସେହି ମୂଲ୍ୟବାନ ଜିନିଷର ଯତ୍ନ କରିବା ଉଚିତ।
1: ଆମକୁ ଅନେକ ସୁଯୋଗ ମିଳିଥାଏ ନିଜକୁ ପ୍ରମାଣିତ କରିବା ପାଇଁ, କିନ୍ତୁ ଆମେ ନିଜର ଅବହେଳା, ଅଳସ୍ୱାମୀ ବା ବେଳେବେଳେ ଅହଙ୍କାର ଯୋଗୁଁ ସେହି ସୁଯୋଗକୁ ହାତ ଛଡ଼ା କରିଦେଉ ବା ସେହି ସୁଯୋଗଗୁଡ଼ିକୁ ହରାଇ ବସୁ। ତାପରେ ଯଦି ଆମେ ତାର ମୂଲ୍ୟକୁ ବୁଝି ତାକୁ ଖୋଜିବାକୁ ଚେଷ୍ଟା କରୁ, ସେତେବେଳେ ଅନେକ ଡେରି ହୋଇଯାଏ। ସେଇଥିପାଇଁ ତ କୁହାଯାଏ, ଗଲା ପୁତ୍ର ବାହୁଡ଼ି ନଇଲା।
0: ବ୍ୟକ୍ତିଗତ ଜୀବନରେ ହେଉ ଅବା ସାମାଜିକ ଜୀବନରେ ଅନେକ ସମୟରେ ମଣିଷ ସମ୍ପର୍କକୁ ଅବହେଳା କରେ। ମୋତେ ପରା ସମୟ ହେଉନି ସାଙ୍ଗସାଥିମାନଙ୍କ ସହିତ ମିଶିବା ପାଇଁ, ଆରେ ମୋତେ ପରା ଛୁଟି ମିଳୁନି, ସେଇଥିପାଇଁ ମୁଁ ପରା ବାପା ମାଙ୍କୁ ଦେଖିବା ପାଇଁ ଯାଇପାରୁନି। କ'ଣ କହିବି କହିଲ, ଚାକିରିରୁ ଟିକେ ବି ଫୁରସତ ନାହିଁ, ସେଇଥିପାଇଁ ପରା ବାପା ବୋଉଙ୍କ କଥା ମୁଁ ବୁଝିପାରୁନି। କିନ୍ତୁ ଯେତେବେଳେ ସେହି ସମୟ ଚାଲିଯାଏ ଅବା ଆମେ ଆମର ପ୍ରିୟଜନମାନଙ୍କୁ ହରାଇ ବସୁ, ସେତେବେଳେ ଆମେ ଅନୁତାପ କରୁ। ଲାଭ ବା କ'ଣ, ଦିନ ତ ଚାଲିଯାଇଛି, ହାତରୁ ସମୟ ସରିଗଲା, ଆଉ ଯେତେ ଖୋଜିଲେ ବି ଆମେ କ'ଣ ସେମାନଙ୍କୁ ଫେରି ପାଇପାରିବା?
1: କୁହାଯାଏ ଛୋଟ ପିଲାମାନେ କଞ୍ଚା ମାଟି ପରି, ଯେମିତି କଞ୍ଚା ମାଟିକୁ ପାଣି, ପବନ, ସୂର୍ଯ୍ୟର କିରଣ ଦେଇ ଗଢ଼ାଯାଏ, ତାର ଆକାର ଠିକ କରାଯାଏ, ଛୋଟ ପିଲାମାନେ ମଧ୍ୟ ଠିକ ସେମିତି ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଦେଇ ପୁଣି ଦରକାର ପଡ଼ିଲେ ଶାସନ କରି ସେମାନଙ୍କୁ ଗଢ଼ିଲେ ତାଙ୍କ ଭବିଷ୍ୟତ ଉଜ୍ଜଳ ହେବ। ଆଉ ଆମେ ଯଦି ସେହି ସମୟରେ ତାଙ୍କୁ ଠିକ ଭାବେ ଗଢ଼ିବା ନାହିଁ, ତାହେଲେ ପିଲାମାନେ ହୁଏତ ବିଗିଡ଼ି ଯାଇପାରନ୍ତି।
0: ଏହାକୁ ହିଁ କୁହାଯାଏ ଗଲା ପୁତ୍ର ବାହୁଡ଼ି ନହେଲା। ଭଗବାନ ଶ୍ରୀକୃଷ୍ଣ ଯଶୋଦାଙ୍କ କୋଳରେ ବଢ଼ିଲେ, ହେଲେ ଯେତେବେଳେ ବଡ଼ ହୋଇଗଲେ ସେତେବେଳେ ନିଜ ପିତାମାତାଙ୍କ ପାଖକୁ ଫେରିଗଲେ। ସେମିତି ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତ କରିବା ପାଇଁ ସ୍ତ୍ରୀ ପୁତ୍ର ସଭିଙ୍କୁ ଛାଡ଼ି ଚାଲିଗଲେ। ସେଇ କ'ଣ ଆଉ ସାଂସାରିକ ଜୀବନକୁ ଫେରିଲେ ନା? ସେ ନିଜର ପଥ ପରିବର୍ତ୍ତନ କଲେ। ସେମିତି ସ୍ୱାମୀ ବିବେକାନନ୍ଦ ମଧ୍ୟ ରାଧାକୃଷ୍ଣ ପରମହଂସକୁ ନିଜର ଗୁରୁ ବୋଲି ବାଛି ନେଲେ, ଆଉ ସେ ଦେଖେଇଥିବା ପଥରେ ଆଗକୁ ବଢ଼ି ଚାଲିଲେ। ଏଇଭଳି କିଛି କଥାକୁ ନେଇ ଆଜି ଆମେ ସମ୍ଭାବନାରେ ବିଷୟ ରଖିଛୁ, ଗଲା ପୁତ୍ର ବାହୁଡ଼ି ନଇଲା। ଆସନ୍ତୁ ଏ ସମ୍ପର୍କରେ ଆମ ଶ୍ରୋତା କ'ଣ ମତାମତ ଦେଇଛନ୍ତି ଶୁଣିବା।
2: ମୋ ନାଁ ବିକ୍ରମ ଆଚାର୍ଯ୍ୟ। ଗଲା ପୁତ୍ର ବାହୁଡ଼ି ନଇଲା, କେଶବ କହିଲି କବିତାରେ, କବି ଏ କଥା ଲେଖି ଖାଇବାର ଗଲା ପୁତ୍ର ବାହୁଡ଼ି ନଇଲା ଲୋ କହିଲି। ଏଇ ଉଦାହରଣ ଏଥିପାଇଁ ଦିଆଯାଏ, ମନୁଷ୍ୟ ତାର ଜୀବନରେ ଅନେକ ଗୁଡ଼ାଏ ସବୁ କାର୍ଯ୍ୟ କଲାବେଳେ ବହୁତ ଗୁଡ଼ାଏ ଭୁଲ କରିପକାଏ। ତ ଭୁଲ କରୁ କରୁ ଯଦି ତାର ସେ ଧନ ନଷ୍ଟ ହେଇଯିବ, ଯଦି ତାର ଜୀବନ ନଷ୍ଟ ହେଇଯିବ, ସର୍ବୋପରି ତାର ଯଦି ଚରିତ୍ର ନଷ୍ଟ ହେଇଯିବ, ଯଦି ତାର ସମ୍ମାନ ନଷ୍ଟ ହେଇଯିବ, ପ୍ରତିଷ୍ଠା ନଷ୍ଟ ହେଇଯିବ, ତାହେଲେ ଆଉ ଥରେ ସେଟା ଫେରିବା ସହଜରେ ଫେରିବ ନାହିଁ। ତ ଆମର ଇଂରାଜୀରେ ମାନେ ଅନେକ କଥା କୁହାଯାଇଛି ଯେ ଯଦି ଧନ ନଷ୍ଟ ହେଇଛି କିଛି ନଷ୍ଟ ହେଇନାହିଁ, ୱେଲ୍ଥ ଇଜ୍ ଲଷ୍ଟ ନଥିଙ୍ଗ ଇଜ୍ ଲଷ୍ଟ, ଏମିତି ସବୁ କୁହାଯାଇଛି। ତ ତାଠାରୁ ଆହୁରି ବହୁତ ସମୃଦ୍ଧ ଭାଷା ଆମ ଓଡ଼ିଆ ଭାଷା, ଗଲା ପୁତ୍ର ବାହୁଡ଼ି ନଇଲା। ଅର୍ଥାତ୍ ଥରେ ଯଦି ଆମେ ଧନକୁ ନଷ୍ଟ କରିଦେବା, ତା ଧନ ପ୍ରତି, ଧନର ସୁରକ୍ଷା ପ୍ରତି, ଧନର ସଞ୍ଚୟ ପ୍ରତି ଧ୍ୟାନ ଦେବା ନାହିଁ, ତାହେଲେ ଧନ ହାତରୁ ଚାଲିଯିବ। ଚାଲିଗଲା ପରେ ଯେତେ ପ୍ରାୟଶ୍ଚିତ କଲେ, ଯେତେ ପସ୍ତେଇଲେ, ଅନୁତାପ କଲେ ମଧ୍ୟ ଆଉ ଫେରିବ, ଇଏ ତ ସାମାନ୍ୟ କଥା। ସେମିତି ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ତାଠାରୁ ଆହୁରି ବଳବତ୍ତର, ତାଠାରୁ ଆହୁରି ବେଶୀ ଉପଯୋଗୀ। ସ୍ୱାସ୍ଥ୍ୟ ପ୍ରତି ଆମେ ଅବହେଳା କରିବା, ଠିକ ନିୟମିତ ଭାବରେ ଭୋଜନ ପାନ, ଜଳପାନ କରିବା ନାହିଁ, ନିୟମିତ ଭାବରେ ବ୍ୟାୟାମ କରିବା ନାହିଁ, ଆସନ ପ୍ରାଣାୟାମ ତ ଦୂରର କଥା, ସାଧାରଣ ବ୍ୟାୟାମକୁ ମଧ୍ୟ ଆମେ ଆଉ ବିମୁଖ ହେବା, ତାଦ୍ୱାରା ଆମର ଥରେ ସ୍ୱାସ୍ଥ୍ୟ ଯଦି ଭଙ୍ଗ ହେଇଯିବ, ସ୍ୱାସ୍ଥ୍ୟ ହାନି ହେଇଗଲେ ମଧ୍ୟ ମନୁଷ୍ୟ ଯେତେ ଅନୁତାପ କରୁ, ଯେତେ କୋଟି ଟଙ୍କା ଯାଇକି ଡାକ୍ତରଖାନାରେ ଖର୍ଚ୍ଚ କରୁ, କୌଣସି ଡାକ୍ତର ବା କୌଣସି ଏମିତି ଶକ୍ତି ନାହିଁ, ସେ ଆଉ ସେ ଫେରିପାରିବ। ହ୍ୱେନ୍ କ୍ୟାରେକ୍ଟର ଇଜ୍ ଲଷ୍ଟ, ଏଭ୍ରିଥିଙ୍ଗ ଇଜ୍ ଲଷ୍ଟ। ମନୁଷ୍ୟ ଯେତେ ଧନୀମାନୀ ହେଇଥାଉ, ଯେତେ ସମାଜର ପ୍ରତିପତ୍ତିଶାଳୀ ହେଇଥାଉ, ଥରେ ଯଦି ତାର ଚରିତ୍ର ନଷ୍ଟ ହେଇଯାଏ, ତାହେଲେ ସମାଜରେ ସେ ଗୋଟେ ପତିତ ହେଇଯାଏ। ସାବଧାନତାର ସହିତ ଯତ୍ନ କରିବା ଉଚିତ, ସଂରକ୍ଷିତ କରି ରଖିବା ଉଚିତ। ସାଧାରଣ ଦାନ

ଅନ୍ୟ ଯୋଉଟା ଚାନ୍ଦା ବୋଲି କୁହାଯାଏ କିଛି କରୁନଥିବ, ତ ଏଇ ପ୍ରକାର ଯୋଉ ଲୋଭୀ ପ୍ରକୃତି ଲୋକଙ୍କର ସମାଜରେ ପ୍ରତିଷ୍ଠା ନଷ୍ଟ ହେଇଯାଏ। ଶାସ୍ତ୍ର କହିଛି ଲୋଭୀମାନଙ୍କର ପ୍ରତିଷ୍ଠା ରହେ ନାହିଁ। ତ ଥରେ ଯଦି ପ୍ରତିଷ୍ଠା ଚାଲିଗଲା ଗୋଟେ ମନୁଷ୍ୟର, ତାହେଲେ ମଧ୍ୟ ସେ ମୃତ୍ୟବତ, ସେ ବଞ୍ଚିଥିଲେ ମଧ୍ୟ କଣ ହବ, ସମାଜ ପାଇଁ ରାଷ୍ଟ୍ର ପାଇଁ ସେ କୌଣସି ଉପଯୋଗିତା ନାହିଁ। ଏଇଥିପାଇଁ ଆମ ଓଡ଼ିଆ ପ୍ରବଚନ, ଓଡ଼ିଆ ରୂଢ଼ି ବାରମ୍ବାର ଆମକୁ ଚେତେଇ ଦେଇଥାଏ ଯେ ଗଲା ପୁତ୍ର ବାହୁଡ଼ି ନଇଲା। ଯେତେ ଅନୁତାପ କରୁ, ଯେତେ ପଶ୍ଚାତାପ କରୁ, ସେଥିପାଇଁ ଯେତେ ପ୍ରକାର ପ୍ରୟୋଗ କରୁ ଆଉ ଫେରିପାରିବ ହେ ମନୁଷ୍ୟ, ହେ ସମାଜ। ତୁମେ ଏଇସବୁ କଥାକୁ ଧ୍ୟାନରେ ରଖିକିରି ତାର ଠିକ

ଆନନ୍ଦ କୁମାର ମହାପାତ୍ର ଆଉ ପ୍ରତାପ୍ତ ଶିକ୍ଷକ ଯୋଉ ଜିନିଷଟା ଆମ ହାତରୁ ଖସି ଯାଉଛି ସିଏ ଆଉ କୌଣସି ପରିସ୍ଥିତିରେ ମଧ୍ୟ ତେଣୁ କରି ପୁସ୍ତକଗତ ବିଦ୍ୟା ପରହସ୍ତଗତ ଧନ ଯେମିତି ସେମିତି ଏଗୁଡାକ ଯିଏ ଛାଡିକି ପଳଉଛି ସିଏ ଆଉ ଆମ ପାଖକୁ ଆସିବ ବୋଲି କିଛି ସେଭଳିଆ ଆମେ ପରିବେଶ ପରିସ୍ଥିତି ଥରେ ଆମ କଥା ଯଦି ଖୋଲି ଜଣଙ୍କ ପାଇଁ ବ୍ୟବହାର ମଧ୍ୟ ଖରାପ ହେଇଗଲା ସିଏ ଆଉ ଫେରିକି ଆସିବନି ଯଦି କଥାଟା ଜଣଙ୍କ ଉପରେ ଫିଙ୍ଗି ଦେଲେ ଏବେ ସ୍ୱାସ୍ଥ୍ୟ ଖରାପ ହଉ କି କଥା ହଉ ଯୋଉଟା ହେଲେ ମଧ୍ୟ ଜଣଙ୍କୁ ଯଦି ଆମେ କୋବାକ୍ୟ ପ୍ରଦାନ ଇଏ କଲେ ଗଲା ପୁତ୍ର ବାହୁଡ଼ି ନହେଲେ ସେ ପଳେଇଲା ଆମ ପାଟିରୁ ଖସିକି ଆଉ ଆସିପାରିବ କି ତୁଣି ବାହାରିବା ସ୍ୱରଟା ଯଦି ଛାଡ଼ି ଧନରୁ ଛାଡି ବାହାରକୁ ପଳେଇଲା ଆଉ ଫେରିକି ଆସିପାରିବ ନା ସିଏ କାହିଁ ବୋଲେ ଆମେ କହିଦେଲା ତ ଜଣଙ୍କୁ ଜଣଙ୍କ ସାଙ୍ଗରେ ଶତ୍ରୁତା ଆଚରଣ କରିଦେବାଟା ଅତି ସହଜ କିନ୍ତୁ ତା ସାଙ୍ଗେ ମିତ୍ରତା କରିବା ପାଇଁ ବହୁତ କଷ୍ଟ ତେଣୁକରି ଯେ କୌଣସି କଥା କହିବା ପରେ ହାତେ ମାପେ ଚାଖଣ୍ଡେ ଚାଲ ଭଳିଆ ଭଳିଆ ସେଭଳିଆ ପରିସ୍ଥିତିରେ ଆମେ ବ୍ୟବହାର କରିବା ଉଚିତ ଏଗୁଡାକ ବୋଲି ଭାବୁଛୁ ଆମେ କୌଣସି ଜିନିଷ ଥରେ ଯଦି ତାକୁ ବାହାରକୁ ଫିଙ୍ଗି ଦେଇପାରିବା ସିଏ ଆଉ ଆମ ପାଖରୁ ପରହସ୍ତଗତ ଧନ ଯେମିତି କୁ ବା ଜଣଙ୍କୁ ପ୍ରୟୋଗ କରାଯାଇଥିବା ବାକ୍ୟ ଖରାପ ବ୍ୟବହାର ଏଗୁଡା ଯଦି ଥରେ ଆମେ ଯେମିତି ସ୍ୱର ଭିତରୁ ଯଦି ଧନରୁ ଯଦି ସ୍ୱର ବାହାରକୁ ପଳେଇଲା ତାକୁ ଫେରେଇ ଆଣିବା କଷ୍ଟ ସେମିତି ସଂସାରରେ ଆମେ ଯେହେତୁ ଚଳୁଛେ ସଂସାର ଯେହେତୁ ଆମେ ବଞ୍ଚୁଛେ ବିଭିନ୍ନ ସମାଜର ବିଭିନ୍ନ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆମେ କୌଣସି କାମ କରିବା ପୂର୍ବରୁ ଭଲ କରି ତାକୁ ଚିନ୍ତା କରିବା ଦରକାର କାହିଁକି ଯେମିତି ହାତେ ମାପି ଚାଖଣ୍ଡେ ଚାଲିଲେ କା ସମାଜରେ ଆମେ ଶାନ୍ତି ଶୃଙ୍ଖଳା ବଜାୟ ରଖିପାରିବା ଆଉ ପରିବାରରେ ମଧ୍ୟ ଶାନ୍ତି ଶୃଙ୍ଖଳା ବଜାୟ ରଖିପାରିବା ତେଣୁକରି କୁହାହେଇଛି କ'ଣ ଯୋଉ ଜିନିଷଟା ଥରେ ପଳେଇଲା ସିଏ ତାକୁ ଫିଙ୍ଗିଦେବା ଆଗରୁ ବା ପଠେଇଦେବା ଆଗରୁ ନିଶ୍ଚୟ ଟିକେ ଭାବିବା ଦରକାର ସେଇଟା ଆମର ଅନ୍ୟର ଉପକାର କରୁଛି ନା ଅପକାର କରୁଛି ତାଦ୍ଵାରା ଆମର ମଧ୍ୟ ଭବିଷ୍ୟତରେ କ'ଣ ଅନିଷ୍ଟ ହବ ନା ସମାଜର କ'ଣ ଅନିଷ୍ଟ ହବ ଏ ସମସ୍ତ ବିଷୟକୁ ଚିନ୍ତା କରିବା ନିହାତି ଆବଶ୍ୟକ ତେଣୁକରି କୌଣସି ଜିନିଷକୁ ପ୍ରୟୋଗ କରିବା ପୂର୍ବରୁ ତାର ପୂର୍ବାପର କ'ଣ ସିଏ ପରବର୍ତ୍ତୀ ସମୟରେ ହବ ସିଏ ତାର ଫଳାଫଳ କ'ଣ ହବ ତାକୁ ଆମେ ଚିନ୍ତା କରିକି ତାକୁ ପ୍ରୟୋଗ କରିବା ନିହାତି ଆବଶ୍ୟକ ଏହା ଆମକୁ ଶିକ୍ଷା ଦେଉଛି।

ତ୍ରିଣ ତ୍ରିପାଠୀ ଗଲାପୁତ୍ର ବାହୁଡ଼ି ନହିଲା, କେଶବ କହିଲି ଯେ ମଥୁରାକୁ ଗଲା, ମଥୁରାକୁ ଗଲାପୁତ୍ର ବାହୁଡ଼ି ନହିଲା। ଲୋକ କହିଲି ଏ ଯୋଉ ବାହୁଡ଼ି ନହିଲା ଭାବଟି ସାଧାରଣତଃ ବିଭିନ୍ନ କ୍ଷେତ୍ରରେ ତାର ଭିନ୍ନ ଭିନ୍ନ ଅର୍ଥ ଧାରଣ କରିଥାଏ। ଗଲାପୁତ୍ର ବାହୁଡ଼ି ନହିଲା, ଯିଏ ଯାଏ ଯିଏ ଅଫେରା ରାଜ୍ୟକୁ ଯାଉ ସିଏ ଫେରେ ନାହିଁ। ଏଭଳି ବହୁ ବ୍ୟକ୍ତିତ୍ୱ ରହିଛନ୍ତି ଯୋଉମାନେ ମଣିଷ ରୂପରେ ଜନ୍ମଗ୍ରହଣ କରନ୍ତି ଏବଂ ମଣିଷର ଜୀର୍ଣ୍ଣଚର୍ଯ୍ୟା ଭିତରେ ଜୀବନଚର୍ଯ୍ୟା ଭିତରେ ସେମାନେ ବସବାସ କରନ୍ତି, କାଳାତିପାତ କରନ୍ତି ଏବଂ ସେମାନଙ୍କର କିଛି ସ୍ମୃତିରେଖା ସେ ପଦଚିହ୍ନ ସେଠି ଛାଡ଼ି ଦେଇ ଯାଇଥାନ୍ତି। ଯେତେବେଳେ ସେମାନେ ମୃତ୍ୟୁପଥର ଯାତ୍ରୀ ହେଇଯାନ୍ତି ଲୋକେ ସେତେବେଳେ ତାଙ୍କୁ ଝୁରିବାକୁ ଆରମ୍ଭ କରନ୍ତି, କିନ୍ତୁ ସଂସାରର ରୀତିନୀତି ଏଭଳି ଯିଏ ଥରେ ଅଫେରା ରାସ୍ତାକୁ ଯାଏ ସେ ରାସ୍ତା ଦେଇ ଆଉ ସେ ଫେରିପାରେ ନାହିଁ, ଯୋଉଟାକି ଆମେ ସାଧାରଣତଃ କହିଥାଉ ଗଲାପୁତ୍ର ବାହୁଡ଼ି ନହେଲା। ଆକୁ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଭାବରେ ଲୋକ ଗ୍ରହଣ କରିଥାନ୍ତି, ଯେମିତିକି ପାଟିରୁ ଗୋଟିଏ ଶବ୍ଦ ବାହାରିଗଲା ପରେ ଆଉ ସେ ଶବ୍ଦର ବ୍ୟବହାର କାହାକୁ କଷ୍ଟ

ଦେଇଥାଏ, କାହାକୁ ଦୁଃଖ ଦେଇଥାଏ, ତ କାହାକୁ ଭଲ ଭାବର ମଧ୍ୟ ସୂଚାଇଥାଏ। କିନ୍ତୁ ଥରେ ସେ ଶବ୍ଦ ବାହାରିଗଲା ପରେ ସିଏ ଆଉ ତୁଣ୍ଡକୁ ଫେରେ ନାହିଁ। ତେଣୁ ଶବ୍ଦ ବାହାରୁଥିବା ମୁଖ ନିଃସୃତ ଶବ୍ଦ ବ୍ୟାଖ୍ୟା କରିବା ପୂର୍ବରୁ ନିଜକୁ ନିଜେ ପ୍ରଥମେ ସଂଯତ କରିବା ଦରକାର, ଶୃଙ୍ଖଳିତ କରିବା ଦରକାର, ବ୍ୟବସ୍ଥା ଭିତରେ ରହିବାକୁ ଦରକାର, ଏବଂ ତାପରେ ଯାଇ ଭାବିଛନ୍ତି କୋଉ ଜାଗାରେ କଣ କହିଲେ ସୁନ୍ଦର ଥିବ, ତାର ପ୍ରତିକ୍ରିୟା ବେଶୀ ରହିବ ନାହିଁ, ତାର ଦୋଷାଦୋଷ ରୂପ କିଛି ରହିବ ନାହିଁ, ସଂସାର ପାଇଁ ତାହା ସବୁବେଳେ ସମସ୍ତଙ୍କ ପାଇଁ ଗୋଟିଏ ଭଲ ଦିଗଦର୍ଶନ କରୁଥିବ, ସେଇ କ୍ଷେତ୍ରରେ ଆମେ କହିପାରିବା ଶବ୍ଦକୁ ଆମେ ସଂଯୋଜିତ କରି ଶବ୍ଦକୁ ଶୃଙ୍ଖଳିତ କରି କହିବା ଦରକାର। କାରଣ ଥରେ ସିଏ ଆମ କଣ୍ଠରୁ ବାହାରିଗଲା ପରେ ସିଏ ଆଉ ଫେରେ ନାହିଁ, ସେଥିରେ ବିଭିନ୍ନ ପ୍ରକାର ବିସ୍ଫୋଟ ମଧ୍ୟ ହେଇପାରେ। ଏଇ କ୍ଷେତ୍ରରେ ମଧ୍ୟ ଆମେ କହିବା ଗଲା ପୁତ୍ର ବାହୁଡ଼ି ନହେଲା, ଏମିତି ବିଭିନ୍ନ ପ୍ରକାର ଉଦାହରଣ ମଧ୍ୟ ରହିପାରେ, ଯୋଉଟାକି ବେଳେବେଳେ କହନ୍ତି ଯେ ଗତସ୍ୟ ସୂଚନା ନାସ୍ତି, ଗତ କଥାକୁ ଭାବି ନିଜର ମୂଲ୍ୟବାନ ସମୟକୁ ବିଶେଷ କରି ନଷ୍ଟ କରିବା ଅନୁଚିତ ବୋଲି ମଧ୍ୟ କୁହାଯାଏ। କାରଣ ଗତ କଥାରେ ବିଭିନ୍ନ ପ୍ରକାର ବ୍ୟଥା ମଧ୍ୟ ଥାଏ, ସେ ବ୍ୟଥା ଯଦି ମନରେ ପୁଣି ବସା ବାନ୍ଧେ ତାହେଲେ ମନ ଦୁର୍ବଳ ହେଇଯାଏ। ଗତ କଥାକୁ ଚିନ୍ତା କରିବା ଦରକାର ନାହିଁ। ଗଲା ପୁତ୍ର ଆଉ ବାହୁଡ଼େ ନାହିଁ, ଯିଏ ଯାଇଛି ସିଏ ଅଫେରା ରାଜ୍ୟକୁ ଯାଏ, ସିଏ ଫେରେ ନାହିଁ। ବେଳେବେଳେ ମନୁଷ୍ୟ ପରିସ୍ଥିତିର ଦାସ, ସାରିପୁତ୍ର ମା ରୂପଶ୍ରୀ, ସାରିପୁତ୍ରକୁ ଜନ୍ମ ଦେଲେ ସତ, କିନ୍ତୁ ସାରିପୁତ୍ର ଯେତେବେଳେ ବୁଦ୍ଧଦେବଙ୍କ ସଂସ୍ପର୍ଶରେ ଆସନ୍ତି, ବୁଦ୍ଧଦେବ ଯେମିତି ଗୃହତ୍ୟାଗ କରି ସବୁଦିନ ପାଇଁ ସେ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିଥିଲେ, ସେ ଚାହିଁଥିଲେ ନିର୍ବାଣ ଜୀବନ କିନ୍ତୁ ନୁହେଁ, ଏବଂ ସେ ଧର୍ମରେ ଦୀକ୍ଷିତ ହୋଇ ସାରିପୁତ ମଧ୍ୟ ଦିନେ ସେଭଳି ନିର୍ବାଣର ପଥକୁ ସେ ବାଛି ନେଇଥିଲେ। କିନ୍ତୁ ତାଙ୍କ ମା ରୂପଶ୍ରୀ ଚାହିଁଥିଲେ ଜୀବନ, ସେ ଭାବିଥିଲେ ତାଙ୍କ ପୁତ୍ର ନିଶ୍ଚିତ ଭାବରେ ଘର ସଂସାର କରିବେ, ତାଙ୍କ କୋଳରେ ନାତି ନାତୁଣି ଖେଳିବେ, କିନ୍ତୁ ରୂପଶ୍ରୀଙ୍କର ଚିନ୍ତାଧାରାକୁ ଘାତ ଦେଇ ଦିନେ ଏଭଳି ଏକ ଅର୍ଦ୍ଧରାତ୍ରରେ ସାରିପୁତ ମଧ୍ୟ ଘର ତ୍ୟାଗ କରିଥିଲେ। ଯେତେବେଳେ ପୁନଃ ଦର୍ଶନ ହୁଏ ସେ ଏକ ଲଣ୍ଡିତ ମୁଣ୍ଡରେ ମାଙ୍କ ପାଖରେ ଜଣେ ଧର୍ମ ଭିକ୍ଷୁ ବା ବୌଦ୍ଧ ଧର୍ମର ଭିକ୍ଷୁ ଭାବରେ ସେ ଦଣ୍ଡାମାନ ହେଇଥିଲେ, ଯାହାକୁ କି ରୂପଶ୍ରୀ ସହଜରେ ଗ୍ରହଣ କରିନଥିଲେ। ସେ ତାଙ୍କୁ କହିଥିଲେ ଫେରିଯାଉ ଭିକ୍ଷୁ, ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ। କାରଣ ସେଠି ବୁଦ୍ଧଦେବଙ୍କର ଧର୍ମଗ୍ରନ୍ଥ ଅନୁସାରେ ବୌଦ୍ଧ ଧର୍ମର ମୂଳ ଲକ୍ଷ୍ୟ ଥିଲା ନିର୍ବାଣ ପ୍ରାପ୍ତି, ଯାହାକୁ ସାରିପୁତ ଗ୍ରହଣ କରିଥିଲେ, ତେଣୁ ସେ ରାସ୍ତାରୁ ଫେରି ନଥିଲେ। ଏ କ୍ଷେତ୍ରରେ ମଧ୍ୟ କୁହାଯାଏ ଯେ ଯିଏ ଯାଇଛି ସେ ଯାଇଛି, ଗଲା ପୁତ୍ର ବାହୁଡ଼ି ନହେଲା।

ମୁଁ ବସନ୍ତ କୁମାର ମହାପାତ୍ର ଜଗତସିଂହପୁର କହୁଛି। ଜୀବନ କାଳ ଭିତରେ ଅନେକ ଜିନିଷ ଚାଲିଯାଏ ଯୋଉଗୁଡାକ ଫେରେନି, ଯେମିତି ସମୟ, ଜୀବନ, ସୁଯୋଗ, ବୟସ, ଏଗୁଡା ସବୁ। କିନ୍ତୁ ଏଇ ଯୋଉ ଟପିକ ରହିଛି ଗଲା ପୁତ୍ର ବାହୁଡ଼ି ରହିଲା, ଏହା ଭିତରେ ରହସ୍ୟ ହେଉଛି ଯେତେବେଳେ କୌଣସି କାରଣରୁ ପୁଅ ଘର ଦ୍ୱାର ଛାଡ଼ି ପଳେଇଯାଏ, ସେତେବେଳେ ସେଇ ସମୟ ଏଇ କଥାରେ କୁହାଯାଏ। ଉଦାହରଣ ସ୍ୱରୂପ ଆମର ଯେ ଆଦି ଶଙ୍କରାଚାର୍ଯ୍ୟ, ଆମର ହିନ୍ଦୁ ଧର୍ମର ଯିଏ ମହାନ ଗୁରୁ, ସେ ଆଦି ଶଙ୍କରାଚାର୍ଯ୍ୟ ପିଲାଦିନେ ଯେତେବେଳେ ସେ ସନ୍ନ୍ୟାସୀ ନେବା ପାଇଁ ଚିନ୍ତା କଲେ, ତାଙ୍କ ମା ତାକୁ ଛାଡ଼ିଲେନି। ମାନେ ଏଇ ଆଦି ଶଙ୍କରାଚାର୍ଯ୍ୟ ମାଙ୍କ ସାଙ୍ଗେ ସେ ନଈଟାକୁ ମଧ୍ୟ ତାଙ୍କ ଗାଁ ପାଖକୁ ଘିନି ଆସିଥିଲେ, ତାଙ୍କ ଘର ପାଖକୁ। ମା ମୋର ଗାଧୋଇବ ନଈ ନଈରେ, ତାଙ୍କର ସେମିତି ଶକ୍ତି ଥିଲା। ଦିନେ କ'ଣ ହେଉଛି, ସେ ନଈରେ ସେ ଗାଧୋଉଛନ୍ତି, ଗାଧୁଆବେଳେ କୁମ୍ଭୀର ଧରିଲା। କୁମ୍ଭୀର ଧରିଲା ପରେ ଚିତ୍କାର କଲେ, ମା ସେଠୁ ଆସିଲେ। ମା କହିଲେ, ମା ବର୍ତ୍ତମାନ ମୋତେ କୁମ୍ଭୀର ଧରିଛି, ଯଦି ତୁମେ ଏଇ ମୁହୂର୍ତ୍ତରେ ସନ୍ନ୍ୟାସୀ ହେବା ପାଇଁ ମତେ ଆଦେଶ ଦବ, ତାର କୁମ୍ଭୀର ଛାଡ଼ିଦବ ନା। ଏମିତି କଥା ନା, ହଁ ମା ଏକଥା ଶୁଣିକି ଆଦେଶ ଦେଲେ ସନ୍ନ୍ୟାସ ହେଇଯା, ଏବଂ କୁମ୍ଭୀର ଛାଡ଼ିଦେଲା, ସେବେଠୁ ସନ୍ନ୍ୟାସୀ ହେଲେ। ଇଏ ଗୋଟେ କଥା। ଦ୍ୱିତୀୟ କଥା, ଯୋଉ ଟୀକା ଗୋବିନ୍ଦ ଚନ୍ଦ୍ର ରଚୟିତା, ଆମର ଯୋଉ ଗୋବିନ୍ଦ ଚନ୍ଦ୍ର, ସିଏ ମଧ୍ୟ ପିଲାଦିନେ ସେମିତି ସନ୍ନ୍ୟାସ ହେବା ପାଇଁ ଚାହିଁଲା, ତାଙ୍କ ମା ଛାଡ଼ୁନଥିଲେ, ସିଏ ମଧ୍ୟ ସେମିତି ଚାଲିଗଲେ, ଆଉ ଜୀବନ ସାରା ସେ ଫେରି ନାହାନ୍ତି। କେବଳ ଥରେ ଗୋଟିଏ ଥର ଭିକ୍ଷା ମାଗିକି ଆସିଥିଲେ, କାରଣ ମା ଭିକ୍ଷା ନେଲେ ସେ ପୂର୍ଣ୍ଣତା ପ୍ରାପ୍ତି ହେବ, ସେ ମଧ୍ୟ ମାଆକୁ ଛାଡ଼ି ଯାଇଥିଲେ। ଗୌତମ ବୁଦ୍ଧ ମାନେ ସେମିତି ଚାରିଟା ଜିନିଷ ଦେଖିକି ସେ ମଧ୍ୟ ସନ୍ନ୍ୟାସ ନେଇଥିଲେ, ସିଏ ମଧ୍ୟ ଘରକୁ ଫେରିନଥିଲେ। ତେଣୁ ଯେତେବେଳେ ଗୃହତ୍ୟାଗ କରନ୍ତି ବା ସନ୍ନ୍ୟାସୀ ଅବସ୍ଥାକୁ ଯିବା ପାଇଁ ଚାହାନ୍ତି, ସେତେବେଳେ ମା

ପୁଅ ପାଇଁ ବହୁତ ଦୂରେ। ଏହି କଥା ଲକ୍ଷ୍ୟ କରି କୁହାଯାଇଛି ଗଲା ପୁତ୍ର ବାହୁଡ଼ି ଲଗାଇଲା, ଅର୍ଥାତ ଯିଏ ସନ୍ନ୍ୟାସ ହେଇଗଲା ଗୃହ ତ୍ୟାଗ କଲା ବା ସଂସାର ତ୍ୟାଗ କଲା ସେ କେବେ ଆଉ ତା ଜୀବନରେ ଘରକୁ ଫେରିବ ନାହିଁ। ଯେତେବେଳେ ପୁଅ ଚାଲିଯାଏ ବାପା ମା ପରିଜନ ଏମାନେ ଝୁରି ହୁଅନ୍ତି, କିନ୍ତୁ ଯେତେ ଝୁରି ହେଲେ ମଧ୍ୟ ସେ ଗଲା ପୁଅ କେବେ ବାହୁଡ଼ି ଆସେ ନାହିଁ। ଏଇଟା କଥା କହୁଛି ଗଲା ପୁତ୍ର ବାହୁଡ଼ି ନଇଲା। ଯୋଉ ଜିନିଷ ମଣିଷ ହରେଇ ଦଉଛି ସମୟ ଜୀବନ ସୁଯୋଗ ବୟସ ଆଉ କଣ ପାଇଁ ଦେଉ, କିନ୍ତୁ ଆମର ବସ୍ତୁବାଦୀ ଦୁନିଆରେ ଗୋଟେ ଜିନିଷ ହରେଇ ଦେଲେ ଚେଷ୍ଟା କଲେ ମଧ୍ୟ ସେ ଜିନିଷ ମିଳିଯାଇ ପାରେ, କିନ୍ତୁ ସବୁବେଳେ ସମ୍ଭବ ନୁହେଁ। ହାରିଥିବା ଜିନିଷ ପାଇବା ଟିକେ ବଡ କଷ୍ଟ ହୁଏ।

0: ଆଜି ପ୍ରକୃତି ମଧ୍ୟ ଏହି ଲୋକବାଣୀଟିକୁ ଠିକ୍ ବୋଲି ପ୍ରମାଣିତ କରିଦେଇଛି। ଦିନ ଥିଲା ମଣିଷ ପାହାଡ଼ ଜଙ୍ଗଲ ଆଉ ଏହି ବନ୍ୟଜନ୍ତୁକୁ ନିଜ ଘରର ପରିବାର ବୋଲି ଭାବୁଥିଲା। ସେତେବେଳେ ଥିଲା ପ୍ରକୃତିରେ ଶାନ୍ତି। କିନ୍ତୁ ଯେତେବେଳେ ନିଜର ସ୍ୱାର୍ଥ ପାଇଁ ସେ ଜଙ୍ଗଲ କାଟିଲା, ପଶୁପକ୍ଷୀଙ୍କୁ ହତ୍ୟା କରି ଖାଇଲା, ନିଜର ସଉକ ପୂରଣ କଲା, ତାହାର ପରିଣାମ ଆମେ ଆଜି ଭୋଗୁଛେ। ଚାରିଆଡ଼େ ତାପମାତ୍ରା ବଢ଼ିଲା, ଅଶାନ୍ତ ମନ, ଅଶାନ୍ତ ପରିବେଶ। ଏବେ ପରିବେଶ ସଙ୍କଟ ଆଡ଼କୁ ଗତି କରୁଛି, ମଣିଷ ଅନୁତାପ କରୁଛି। ହେଲେ ସେଥିରୁ ଲାଭ କ'ଣ କହିଲ? ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ପ୍ରକୃତିର ତାଣ୍ଡବ ସତରେ କେତେ ଅସହ୍ୟ।
1: ମୁଁ ସୁରେନ୍ଦ୍ରନାଥ ସାମଲ, ମୁଁ କଟକରୁ କହୁଛି। ଗଲା ପୁତ୍ର ବାହୁଡ଼ି ରହିଲା, ଅନେକ ସମୟରେ ଘଟଣା ଏମିତି ଘଟେ, ଲୋକମାନେ କିଛି କାମ ନେଇକି ଯାଆନ୍ତି ଆଉ ତାପରେ ଆଉ ସେ ବିଷୟରେ କିଛି ମନେ ପକାନ୍ତି ନାହିଁ। ସେ ଭଲରେ ବି ହେଇପାରେ, ଖରାପରେ ବି ହେଇପାରେ। ମନେ ଗଲେ ଚାକିରି ଆଗରି କରିବା, ପିଲାମାନେ ଗଲେ, ବାହାରେ ରହିଲେ, ସବୁ କଥା କଲେ, ଆଉ ନିଜ ନିଜ କଥା ନିଜେ ବୁଝିଲେ, ଆଉ ବାପା ମା ଭଲ ମନ୍ଦ ଯୋଉମାନେ ଆଡେ ରହିଲେ ସେମାନଙ୍କୁ ଆଉ ପଚାରିଲେ ନାହିଁ। ଏଇଟା ହଉଛି ଗୋଟେ ମନ୍ଦ କଥା, କିନ୍ତୁ ଆହୁରି ମଧ୍ୟ ଅନେକ କଥା ଅଛି। ଗେଲରେ ବି ମଧ୍ୟ କୁହାଯାଇଥାଏ, ଆରେ କଣ ତା କଥା କହିବା, ସେ ତ ଗଲା ପୁତ୍ର ବାହୁଡ଼ି ନହେଲା, ତାକୁ ଖୋଜାଉଥିବ ଏଠି, ପୁଣି ସେ ଆନୁଷ୍ଠାନିକ କାମରେ ସେ ଥିବ, ଦାୟିତ୍ୱ ନେଇଥିବ, ସେ କହିଦବ, କିନ୍ତୁ ଆଉ ଫେରିକିରି ଯାଇକିରି ସେ ରହିବ, ମୁଁ ଆସୁଛି, ସମସ୍ତେ ଅପେକ୍ଷା କରି ରହିଥିବେ, ସେ ଆସୁଛି ବୋଲିକିରି, କିନ୍ତୁ ସେ ଆଉ ଆସିବନି। ଯୋଉ ହଜିଯାନ୍ତି ସମସ୍ତେ ଇଏ କରନ୍ତି, ସେ କ୍ଷେତ୍ରରେ ମଧ୍ୟ ଆଉ କାହିଁକି ତା କଥା କହୁଛ, ତ ଗଲା ପୁତ୍ର ବାହୁଡ଼ି ନହେଲା, ତା ମାନେ ଯିଏ ଥରେ ପଳେଇଗଲା ଆଉ ଫେରିଲା ନାହିଁ, ସେ ଭଲରେ ହଉ ମନ୍ଦିରରେ ହଉ ବା ଯେକୌଣସି କଥାରେ ହଉ, ସେଇ କଥାକୁ ନେଇକିରି ଲୋକମାନେ କୁହନ୍ତି ଯେ ଗଲା ପୁତ୍ର ବାହୁଡ଼ି ନହେଲା, ହଜିଯିବା ଯାହାକୁ କୁହନ୍ତି, କୁଆଡେ ଚାଲିଯିବା, ଭୁଲିଯିବା, ଦୁନିଆକୁ ଭୁଲେ, ସେଇଠି ଥିଲେ ମଧ୍ୟ ଯଦି ସବୁ କଥାକୁ ସେ ଭୁଲିଗଲା, କୌଣସି କାର୍ଯ୍ୟର ଯୋଗ ନଦେଲା, ତା ସେ କାମ ଯୋଉ କାମ ଦାୟିତ୍ୱ ତାପରେ ତାକୁ ନ ବୁଝିଲା, ସେ କ୍ଷେତ୍ରରେ ମଧ୍ୟ କୁହାଯାଏ ଯେ ଗଲା ପୁତ୍ର ବାହୁଡ଼ି ନହେଲା। ଲୋକମାନେ କହନ୍ତି ନିଜେ ନିଜେ, ଅନେକ ସମୟରେ ଏଟା ଭଲ କଥାରେ ଯାଇଥାଏ, ଦୁଃଖର କଥାରେ ଯାଇଥାଏ, କଣ କହିବା ତା କଥା, ସେ ତା ଦେଖା ଦେଲାନି, ଆଉ ଗଲା ଯିଏ ଗଲା, ଗଲା ପୁତ୍ର ବାହୁଡ଼ି ନହେଲା, ଏଇସବୁ କଥାକୁ ନେଇକିରି କୁହାଯାଏ। ଓ ଅନେକ କ୍ଷେତ୍ରରେ ସେ ପ୍ରଶ୍ନ ଉଠେ ଆଉ ତାକୁ ଏକ୍ସପ୍ରେସ କରିବା ପାଇଁ ବା ଯାହା କୁହନ୍ତି ତାକୁ ବ୍ୟକ୍ତ କରିବାକୁ ଯାଇକିରି ଗଲା ପୁତ୍ର ବାହୁଡ଼ି ନହେଲା ବୋଲି ସେମାନେ କହିଥାନ୍ତି।

ଦୀପ୍ତି ମିଶ୍ର ବାରିପଦାରୁ କହୁଛି। କଲାପୁତ୍ର ବାହୁଡି ନୁହେଁ ନା, ଏଇଟା ହଉଛି ଗୋଟେ ପୌରାଣିକ କଥାଟା। ଯେତେବେଳେ କୃଷ୍ଣ ଥିଲେ ଗୋପପୁରରେ, ମଥୁରାର କଂସ କୃଷ୍ଣଙ୍କ ପାଇଁ ବହୁତ ଭୟଭୀତ ହେଇକି ତାଙ୍କୁ ମାରିବା ଉଦ୍ଦେଶ୍ୟରେ ମାନେ ଡକେଇ ପଠେଇଥିଲେ, କଂସ ରାଜା ପଠେଇଥିଲେ ଯେ ଯାଅ କୃଷ୍ଣ ବଳରାମଙ୍କୁ ଧରିକି ଆଣିବ, ଅକ୍ରୂରକୁ ପଠେଇଥିଲେ। ସେଇ ଯେ କୃଷ୍ଣ ବଳରାମଙ୍କୁ ସଜେଇକି ମା ପଠେଇ ଦେଇଥିଲେ ମଥୁରାପୁରୀକୁ, ତାପରେ ସିଏ

ବହୁତ ତାଙ୍କୁ କାନ୍ଦି କାନ୍ଦି ବିଦାୟ ଦେଇଥିଲେ, ଏବଂ ସେଇଦିନ ଠାରୁ ସେ ଯୋଉ ମଥୁରା ଯାଇଛନ୍ତି ଗୋପପୁର ଛାଡିକି, ଗୋପୀମାନେ ମଧ୍ୟ ତାଙ୍କୁ କାନ୍ଦି କାନ୍ଦି ବିଦାୟ ଦେଇଥିଲେ, ଆଉ ତାଙ୍କ ମା ମଧ୍ୟ ବିଦାୟ ଦେଇଥିଲେ। ଏବଂ ତାର ଯୋଉ ଗୋଟେ ଅଛି କୋଇଲିର କେଶବ ଯେ ମଥୁରାକୁ ଗଲା, ଗଲା ପୁତ୍ର ବାହୁଡ଼ି ନଇଲା, ଆଉ ସେଇ ଯେ ଗଲେ ସେଇଠି କୃଷ୍ଣ ଯିବା ପରେ କଂସ ବଧ କଲେ, ଏବଂ ତାପରେ ପରେ ତାଙ୍କର ଜୀବନର ଗତିପଥ ବଦଳି ଗଲା, ସେ ଆଉ ମଥୁରାକୁ ଲେଉଟିକି ଆସିନାହାନ୍ତି। ଏଇଟା ତ ଗୋଟେ କଥା, ଏଇଟା ଗୋଟେ ଆମର ସାଧାରଣ ଲୋକ କଥାରେ ମଧ୍ୟ କୁହାଯାଇପାରିବ। ଯେତେବେଳେ ଆମେ ସମୟ ଠିକ ସମୟରେ ଯୋଉ କାମଟା ଆମେ ମାନେ କରିବା କଥା ସେଇ କାମଟା ଠିକ ସମୟରେ ନ କରି ଯଦି କାମଟା ସରିଯିବା ପରେ ଆମେ ତା ପାଇଁ ଅନୁତାପ କରିବା କି କାନ୍ଦିବା, ତାହେଲେ ସେଥିରେ କିଛି ବି ମୂଲ୍ୟ ନାହିଁ। କାରଣ ଯୋଉ ଜିନିଷ ଥରେ ଚାଲିଯାଏ, ସମୟ ଥରେ ଚାଲିଗଲେ ସେ ଆଉ ଫେରି ଆସିବନି, କହିଦେବା କଥା ବି ଚାଲିଗଲେ ଆଉ ଫେରି ଆସିବନି, କିମ୍ବା ବହିଯିବା ନଈ ପାଣିଟା ସେ ଆଉ କେବେ ଫେରି ଆସିବନି। ସେଇଭଳିଆ କଥା ଯୋଉ ଯେତେବେଳେ ଯାହା ଆମ ସଂସ୍ପର୍ଶରେ ଆସୁଛି, ଆମେ ସାମ୍ନାରେ ଯାହାକୁ ପାଉଛୁ, ଯୋଉ ଜିନିଷ ସମୟ ଅନୁସାରେ ଆମେ ତାର ସଦ୍ବିନିଯୋଗ କରିବା ଦରକାର, ତାର ସତ୍ ଉପଯୋଗ କରି ସେଇଥିରୁ କିଛି ଆମେ ଯଦି ଉପକୃତ ହେଇପାରିବୁ, ତାହେଲେ ଯାଇକି ସେ ସମୟର ମୂଲ୍ୟ ରହିବ। ଆଉ ଆମେ କଥା କହିବା ପୂର୍ବରୁ ମଧ୍ୟ ସେଇ ଜିନିଷଟାକୁ ଭାବିକି ଆମେ କହିବା ଦରକାର, କୋଉ କଥାଟା କୋଉଠି ଠିକରେ ଲାଗିବ, କୋଉ କଥାଟା କହିବା ଉଚିତ, କୋଉଟା ଉଚିତ ନୁହେଁ, ତା ମଧ୍ୟ ଆମେ ଦେଖିକିରି କହିବା। କହିଦେବା କଥା ତୀର ଖସିଯିବା, ସମୟ ଚାଲିଯିବା, ସେଗୁଡାକ ଦେଖିଶୁଣିକି କରିବାର ଅଛି। କାରଣ ସେଗୁଡା ଚାଲିଗଲା ପରେ ଆଉ କେବେ ବି ଫେରି ଆସିବନି, ଆମେ ଯେତେ ଅନୁତାପ କଲେ ବି ତାହା କେବେ ବି ଆଉ ହେଇପାରିବନି। ଉପଯୁକ୍ତ ସମୟରେ ଜଣକୁ ଠିକ ବାଟଟା ବତେଇବା, ତାହେଲେ ଯାଇକି ସେଇଟା ଠିକ କାମରେ ଲାଗିବ। ଆଉ ନହେଲେ ସମୟ ଚାଲିଗଲେ ଖାଲି ଅନୁତାପ କରିବା ସାର ହବ ସିନା, ଆଉ କିଛି ହବନି।

ମୁଁ ଗୀତାଞ୍ଜଳି ଦଳେ ଭୁବନେଶ୍ୱରରୁ କହୁଛି। ଆମେ ଯଦି ଯାହା ବି ଗୋଟେ ଯଦି ୱାନ୍ସ ଗୋଟେ ଗୋଟେ କାମଟା କରିଦଉଛେ, ବହୁତ ଗୁଡେ କାମ ଅଛି ଆମେ ଥରେ କରିଦେଲେ ହଉଛି ତାର ଯୋଉ ପରିଣାମ ହୁଏ ତାହା ଆମେ ହଉଛି ପୁଣି ଥରେ ଫେରିବା, ଆମେ ଫେରି ପାରିବାନି। ମାନେ ଯଦି ଆମେ କାଗଜଟେ ପୋଡ଼ିଦବା ତାହେଲେ ସେଟା ତ ହଉଛି ସେ ଆଉ ଥରେ ସେ ହଉଛି କାଗଜ ହେଇପାରିବନି। ବହିଟାକୁ ଚେଦେଲା ମାନେ ସେ ବହିଟା ନଷ୍ଟ ହେଇଗଲା, ସେ ଆଉ ଥରେ ହଉଛି ବହିଟା ଫେରି ଆସିପାରିବନି। ସେଠି ସେଇଭଳି ଆମେ ହଉଛି ଆମ ନିଜ ହଉଛି କର୍ମରେ, ଆମ ଚିନ୍ତନରେ, ଆମର ବହୁତ ଜିନିଷରେ ଆମେ ସେଟାକୁ ହଉଛି ଦେଖିବା। ମାନ ସମ୍ମାନ ଇଜ୍ଜତ ଥରେ ଯଦି ହଉଛି ଆମେ ଯଦି କିଛି ଗୋଟେ ଖରାପ କାମ କରିଦଉଛୁ ବା ଆମ ଇଜ୍ଜତ ହରେଇ ଦଉଛୁ, ମାନ ସମ୍ମାନ ହରେଇ ଦଉଛୁ ନା, ସେ କେବେ ବି ହଉଛି ଫେରି ଆସିବନି। ହୁଏତ କିଛି ସମୟରେ ଭୁଲିଯିବେ, କିନ୍ତୁ ଆମେ ସେଇ ସମ୍ମାନ ଇଜ୍ଜତଟାକୁ କେବେ ପାଇବାନି। ଧନ ସମ୍ପତ୍ତି ପୁଣି ଥରେ ଯଦି ଚାଲିଯାଏ ପୁଣି ଥରେ ଆମେ ପାଇପାରିବା। ବିଦ୍ୟା ବି ଥରେ ହଉଛି, ବିଦ୍ୟା ବି ହଉଛି ଯଦି ଆମକୁ ବେଳେବେଳେ ଆମେ ଭୁଲି ଯାଉ, କିନ୍ତୁ ସେଟା ହଉଛି ଆମେ ପୁଣି ଥରେ କଷ୍ଟ କରି ପଢିକି ଆମେ ପାଇପାରିବା। କିନ୍ତୁ ଯୋଉ ସମୟରେ ଯୋଉ କାମଟା ମାନେ କରନ୍ତୁ ଏବେ ବିଦ୍ୟାର୍ଥୀ, ସେ ଯଦି ଏଇ ସମୟରେ ହଉଛି ନ ସମୟଟାକୁ ବରବାଦ କରିଦେବେ, ଏଇ ସମୟ ତାଙ୍କୁ ମିଳିବନି, ସେ ସମୟ ହଉଛି ମିଳିବନି। ହୁଏତ ସେ ପଢିକି ଆଉ କିଛି ଜ୍ଞାନ ଅର୍ଜନ କରିପାରିବ, କିନ୍ତୁ ତାଙ୍କର ଯୋଉ କ୍ୟାରିୟରଟା ନଷ୍ଟ ହେଇଯିବ। ବିଦ୍ୟାର୍ଥୀ ମାନେ ତ ନିଶ୍ଚୟ ସମୟର ସଦୁପଯୋଗ କରିବେ, ଭାବିବେ ଯେ ଏ ସମୟ ତାଙ୍କୁ କେବେ ବି ମିଳିବନି। ଚରିତ୍ର ସେ ବି ଏଇସବୁ ଭିତରେ ଆମକୁ ବହୁତ ହି ଭାବି ଚିନ୍ତିକି ହଉଛି କାମ କରିବାର ଅଛି, ଯଦ୍ୱାରା କି ଏଇ ଜିନିଷ ଆମେ ସବୁବେଳେ ଭାବିବା କି ଏଇ ଜିନିଷ ଥରେ ଗଲେ ନା କେବେ ଫେରି ଆସିବନି। ଆମେ ସେ ସମାଜରେ ସେଇ ସମ୍ମାନ ସେଇ ଇଜ୍ଜତ ଲୋକ ଆମକୁ ଦେଖି ଦେବେନି। ହୁଏତ ଯଦି ଆମେ ଗୋଟେ ବଡ ପୋଷ୍ଟରେ ଅଛେ କି କଣ, ଆମ ପାଖରେ ବହୁତ ଧନ ସମ୍ପତ୍ତି ଅଛି, ତାହେଲେ ଲୋକ ହଉଛି ହୁଏତ ଆମକୁ ସେ କଥାଟା କିନ୍ତୁ ପଛରେ ନିଶ୍ଚୟ କହିବେ। ଲୋକ କହନ୍ତି ଇଜ୍ଜତ କମାଅ, ଧନ ସମ୍ପତ୍ତି ପଛରେ ନ କମାଅ, ଇଜ୍ଜତ କମାଅ। ତେଣୁ ସବୁବେଳେ ଭାବିବା କି ଆମେ ପାଟିରୁ କଥାଟେ ଯଦି କାହାକୁ ଗୋଟେ ହଁ ଦୁଃଖ ଦେଇକି କଥାଟା କହିଦବା, ସିଏ ହଉଛି ତା ମନରେ ଯୋଉ କଷ୍ଟଟା ହବ ନା, ପଛରେ ଆମେ ଯେତେ ତାକୁ ବୁଝେଇଲେ ବି ସେ କେବେ ବି ସେଇ କଥାଟାକୁ ଭୁଲି ପାରିବନି। ଯଦି ଆମେ ହଉଛି କଣ୍ଟିନ୍ୟୁଅସଲି ମାନେ ବାହାରେ

0: ଖାଇବା ସ୍ପାଇସ ମରିଚ ଏସବୁ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା, ବାହାର ଜିନିଷ ଖାଇବା, ଯେତେବେଳେ ଦେହଟା ବହୁତ ଖରାପ ହେଇଯିବ, ଯେମିତିକି ପଛରେ ବ୍ଲକେଜ୍ ହଉଛି, ହାର୍ଟର ବ୍ଲକେଜ୍ ହଉଛି, ଅଲଗା ବହୁତ ଲିଭର ପ୍ରୋବ୍ଲେମ, ବହୁତ ଗୁଡ଼ିଏ ପ୍ରୋବ୍ଲେମ୍ସ ହଉଛି, ସେତେବେଳେ ହଉଛି ଯେତେବେଳେ ଦେହଟା ଅତ୍ୟଧିକ ଖରାପ ହେଇଯିବ, ସେଇ ସବୁ ଆମେ ପୁରୁଣା ସ୍ୱାସ୍ଥ୍ୟକୁ ଆମେ କେବେ ବି ଫେରି ପାଇବାନି। ତେଣୁ ପ୍ରଥମରୁ ହିଁ ଆମେ ହଉଛି ଭାବିଛନ୍ତି କି ଯେମିତି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନବା, ତ ସେ ସେମିତି ଯେମିତି ମାନ ସମ୍ମାନ ଥରେ ଫେରିଗଲେ, ମାନେ ଥରେ ଚାଲିଗଲେ କେବେ ବି ଆଉ ସେ ଫେରିବନି। ଲୋକ ସେ ସମ୍ମାନ ଆମକୁ ସେଇ ଦୃଷ୍ଟିରେ କେବେ ବି ଦେଖିବେନି, ଆମ ନିଜ ପାଖରେ ହିଁ ନିଜେ ହଉଛି ନ୍ୟୁନ ହେଇଯିବା, ଛୋଟ ହେଇଯିବା। ଅନ୍ୟମାନଙ୍କ କଥା ଛାଡି ଦିଅନ୍ତୁ, କୁହନ୍ତି ଯାହା ହଉଛି ଚାଲି ଯାଉ, ସବୁ ଦୋଷର ସବୁ ନେଇ ଯାଉ, ନିଜ ମାନ ସମ୍ମାନ ଇଜ୍ଜତ ସେଇ ଟିକେ କଥା ହଉ। ବହୁତ ଲୋକ କହନ୍ତି କର୍ପୂର ସିନା ହଉଛି ସେ ଉଡ଼ିଯାଇଛି, କନାଟେ ପଡିଛି, ତା ମାନେ ତାଙ୍କର ସେ ସମ୍ମାନ ଇଜ୍ଜତକୁ ସେ ରଖିଛନ୍ତି, ସବୁ ପଳେଇଗଲେ ବି ହଉଛି ପୁଣି ଥରେ ଆମେ ହଉଛି କରିପାରିବା, କିନ୍ତୁ ମାନ ସମ୍ମାନ ଇଜ୍ଜତ କେବେ ପଳେଇଲେ ସେ ଜୀବନ ନିରର୍ଥକ କିଛି ନାହିଁ, ସେ ଜୀବନ ମୂଲ୍ୟହୀନ।
1: ଗାନ୍ଧିଜୀ କହିଥିଲେ ଆଜିର କାମ ଏବେ କର, ଆଉ କାଲିର କାମ ଆଜି କର। ଏହି କଥାଟିର ଗୂଢ ରହସ୍ୟ ହେଉଛି ସମୟକୁ ନଷ୍ଟ କରନି, ସମୟ ବଡ଼ ମୂଲ୍ୟବାନ। ଯେମିତି ସମ୍ପର୍କକୁ ହରେଇଲା ପରେ ମଣିଷ ନିଜର ଭୁଲ ବୁଝିପାରୁଛି, ଅନୁତାପ କରୁଛି, ତେବେ ଲାଭ ବା କ'ଣ? ତେବେ ଏ ଥିଲା ସମ୍ଭାବନାର ବିଷୟ। ଗଲାପୁତ୍ର ବାହୁଡ଼ି ନହିଲା। ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।

0: ତେବେ ଯିବା ପୂର୍ବରୁ ଆମେ ଶ୍ରୋତାଙ୍କୁ ଆଗାମୀ ଶନିବାର ସମ୍ପର୍କରେ କହିବା।
1: ଆଗାମୀ ଶନିବାର ଅର୍ଥାତ୍ ଜୁନ୍ ମାସର 13 ତାରିଖ ସମ୍ଭାବନା ପାଇଁ ଆମର ବିଷୟ ରହିଛି ଦାନ ଉପରେ ଦକ୍ଷିଣା। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଜୁନ୍ ମାସର 12 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ ଦାନ ଉପରେ ଦକ୍ଷିଣା।
0: ତାହେଲେ ସମ୍ଭାବନା ପରିସରରୁ ବିଦାୟ ନେଉଛୁ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସୁରଭି।
1: ନମସ୍କାର।

ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାରକୁଲୁ କାର୍ଯ୍ୟକ୍ରମ ସମ୍ଭାବନା ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ସୁରଲହରୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 8:30 ଶିଳ୍ପୀ ସୁବାସ ଦାସ ଏବଂ ସୁଧା ମିଶ୍ର। ସକାଳ 8:45 ପ୍ରଚାର କରିବୁ କେତୋଟି ଲଘୁ ସଙ୍ଗୀତ ଶିଳ୍ପୀ ପାମେଲା ଜେନ, ଶିବା ଓ ଝୁମକି ରଥ। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସପ୍ତଧାରାରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 10:05 ଦିନ 12:00 ଓ ଦିନ 2:15। ପୂର୍ବାହ୍ନ 11:00 ପ୍ରଚାର କରିବୁ ଲୋକନାଟ ବଳି ମାମନ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ରଚନା ଦେବରାଜ ମୁନି, ସହାୟତା ଅଶୋକ ମିଶ୍ର ଓ ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। କିଶୋର ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ କିଶୋର ପ୍ରତିଭାକ୍ରମରେ ଶୁଣିବେ ସାକ୍ଷାତକାର ସ୍ନେହାସ୍ମିତି ନାୟକଙ୍କ ସହିତ, ପରେ ଜାଣିବେ ଜୈବ ବିବିଧତା ବିଷୟରେ। ଅପରାହ୍ନ 5:00 ଶୁଣିବେ ଯୁବବଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଇଲେକ୍ଟ୍ରିକ୍ ଯାନ ଭବିଷ୍ୟତର ସର୍ବୋତ୍ତମ ପରିବହନ କି, ପରେ ଜାଣିବା କଥାରେ ଶୁଣିବେ ଶାନ୍ତିକୁଞ୍ଜ ହରିଦ୍ୱାର ଓ ଲୋଟସ୍ ଟେମ୍ପଲ ସମ୍ପର୍କରେ। ଚୈତିଜନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଆଦିବାସୀ ପିଲାଙ୍କ ପାଇଁ ପ୍ରି ମେଟ୍ରିକ୍ ସ୍କଲାରସିପ୍ ସମ୍ପର୍କରେ, ଭେଟଘାଟରେ ଯୁକ୍ତ 2 ଆରି ଦଶମ କିଲାସ ପାଠ କେନ୍ତା କରି ପଢ଼ିଲେ ନମ୍ବର ମିଲ୍ସି, ପରେ ଶୁଣିବେ ସାକ୍ଷାତକାର ଗାଁର ଉନ୍ନତି କାଜେ ଗ୍ରାମ ପଞ୍ଚାୟତ। ରାତି 10:30 ପ୍ରଚାର କରିବୁ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୁଣିବେ ରାତି 10:00, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 8:00 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आजकल भारत के गांव-गांव में छतों का रूप बदल गया है। जहां पहले छतों पर सिर्फ पापड़ और कपड़े सूखते थे, वहां पर अब बिजली बिल जीरो हो रहे हैं। गांव-गांव में लोग सोलर पैनल लगवा रहे हैं, आप भी लगवा लीजिए। 78,000 की सब्सिडी दे रही है भारत सरकार। 30 लाख से अधिक परिवार तो इसका लाभ उठा चुके हैं। पीएम सूर्य घर मुफ्त बिजली योजना से जुड़ने के लिए रजिस्टर करें PM सूर्य घर.gov.in पर।
2: हर घर सूर्य घर।
3: नमस्कार, आकाशवाणी से समाचार प्रभात के साथ मैं मुकेश कुमार। प्रधानमंत्री नरेंद्र मोदी ने कहा, वैश्विक आर्थिक संकट के बावजूद भारतीय अर्थव्यवस्था विशेष रूप से मजबूत बनी हुई है। रिजर्व बैंक ने निवेश के लिए विदेशी निवेशकों को नियमों में छूट दी। कृषि मंत्रालय ने कहा, संतुलित उर्वरक उपयोग और सतत कृषि के लिए 9,42,000 से अधिक किसान खेत बचाओ अभियान में शामिल हुए। भारत ने जम्मू कश्मीर मामले में संयुक्त राष्ट्र सुरक्षा परिषद के अस्थायी सदस्यता का दुरुपयोग करने के लिए पाकिस्तान की निंदा की। मौसम विभाग ने 9 जून तक केरल के उत्तरी जिलों में मूसलाधार वर्षा का अनुमान व्यक्त किया और भारतीय ग्रैंड मास्टर आर प्रज्ञानानंद नॉर्वे शतरंज खिताब जीतने वाले पहले भारतीय बने। प्रधानमंत्री नरेंद्र मोदी ने कहा है कि वैश्विक आर्थिक संकट के बावजूद भारतीय अर्थव्यवस्था की नींव असाधारण रूप से मजबूत बनी हुई है। उन्होंने कहा कि देश ने वित्त वर्ष 2025-26 में 7.7% की मजबूत वृद्धि दर्ज की है। श्री मोदी ने दमण में कल लगभग 2,970 करोड़ रुपए की विकास परियोजनाओं का शुभारंभ किया। इस अवसर पर विशाल जनसभा को संबोधित करते हुए प्रधानमंत्री ने कहा कि भारत विश्व की सबसे तेजी से बढ़ती अर्थव्यवस्थाओं में से एक है।
4: वर्ष 2025-26 में भारत ने 7.7% की ग्रोथ रेट हासिल की है और पिछला क्वार्टर जो 31 मार्च को खत्म हुआ

ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ପାମେଲା ଜେନ୍।

0: ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
5: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ସିବା।

0: ପ୍ରଚାର କଲୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରାଲ ଉପରେ କ୍ୟାସ୍‌ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
0: ଆକାଶବାଣୀ ଜୟପୁର ଗୀତିଧାରା କ୍ରମରେ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଫିଜା ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ଗୁଲଜାର, ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆପ୍ କି ଖାତିର ଚଳଚ୍ଚିତ୍ରରୁ। ସ୍ୱନିର୍ଦ୍ଦେଶନାରେ ଶିଳ୍ପୀ ହିମେଶ ରେଶମିଆ, ଗୀତିକାର ସମୀର।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଶ୍ରୋତାବନ୍ଧୁ, ଆପଣମାନେ ଗୀତିଧାରା କ୍ରମରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟି ନେଇଛୁ ଆଖେ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ସାନୁ, କବିତା କ୍ରିଷ୍ଣମୂର୍ତ୍ତି, ସୁଦେଶ ଭୋସ୍ଲେ ଏବଂ ଅଲକା ୟାଗ୍ନିକ୍, ଗୀତିକାର ଇନ୍ଦିୱର, ସଙ୍ଗୀତ ବାପି ଲହରୀ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଦଲାଲ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି, ଗୀତିକାର ଅଞ୍ଜନ, ସଙ୍ଗୀତ ବାପି ଲହରୀ।

ଗୀତିଧାରା କ୍ରମରେ ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସପ୍ତଧାରା କ୍ରମରେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ପ୍ରେମ୍ ୱେଡ୍ସ ପ୍ରିୟା ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବାହୁଡ଼ିବେ ମୋ ଜଗାବଳିଆ ଚଳଚ୍ଚିତ୍ରରୁ, ଶିଳ୍ପୀ ଇରା ମହାନ୍ତି ଏବଂ କୁମାର ବାପୀ, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ମଳୟ ମିଶ୍ରା।

ଶ୍ରୋତାବନ୍ଧୁ ଆପଣମାନେ ସପ୍ତଧାରା କ୍ରମରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟି ନେଇଛୁ ଆମ ଭିତରେ କିଛି ଅଛି ଚଳଚ୍ଚିତ୍ରରୁ। ଶିଳ୍ପୀ ସୁରେଶ ୱାଡେକର ଏବଂ ନମିତା ଅଗ୍ରୱାଲ, ଗୀତିକାର ଦେବୀଦତ୍ତ ମହାନ୍ତି, ସଙ୍ଗୀତ ବିକାଶ ଦାସ।

ତୋର ଦିନେକୁ ମୋର ଦିନେ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ନିବେଦିତା ଏବଂ ଆର୍ଏସ୍ କୁମାର, ଗୀତିକାର ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ମଳୟ ମିଶ୍ର।

ଗୀତଟି ନେଇଛୁ ତୁ ମୋ ଆରମ୍ଭ ତୁ ମୋ ଶେଷ ଚଳଚ୍ଚିତ୍ର। ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ ଏବଂ ପାମେଲା ଜେନ, ଗୀତିକାର ଶୀର୍ଷାନନ୍ଦ, ସଙ୍ଗୀତ ଦୀପକ କୁମାର।

ପରବର୍ତ୍ତୀ ଗୀତଟି ନେଇଛୁ ଭାରତ ଚଳଚ୍ଚିତ୍ରରୁ। ଶିଳ୍ପୀ ଅଭିଜିତ ଶ୍ରୀବାସ୍ତବ, ଗୀତିକାର ଇରଶାଦ କାମିଲ, ସଙ୍ଗୀତ ବିଶାଲ ଶେଖର।

ପରବର୍ତ୍ତୀ ଗୀତଟି ନେଇଛୁ ଏ ଯୱାନୀ ହେ ଦିୱାନୀ ଚଳଚ୍ଚିତ୍ରରୁ। ଶିଳ୍ପୀ ଅରିଜିତ ସିଂ ଏବଂ ହର୍ଷଦୀପ କୌର, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ହିରୋ ଚଳଚ୍ଚିତ୍ରରୁ। ଶିଳ୍ପୀ ଅରମାନ ମଲ୍ଲିକ, ଗୀତିକାର କୁମାର, ସଙ୍ଗୀତ ଅମଲ ମଲ୍ଲିକ।

ଶ୍ରୋତାବନ୍ଧୁ ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ବ୍ଲାକ୍ମେଲ୍ ଚଳଚ୍ଚିତ୍ରରୁ। ସ୍ୱରଚନା ଏବଂ ନିର୍ଦ୍ଦେଶନାରେ ଶିଳ୍ପୀ ଗୁରୁ ରନ୍ଧାୱା।

0: ଦକ୍ଷତା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ଲଭ୍ ୟାତ୍ରୀ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ଅତିଫ ଅସଲମ, ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତ ତନିସ୍କ ବାଗ୍‌ଜୀ।

ଗୀତଟି ନେଇଥିଲୁ ହସେ ତୋ ଫସେ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ସୁନିଧି ଚୌହାନ ଏବଂ ଶେଖର। ଗୀତିକାର ଥିଲେ ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ଏବଂ ଶେଖର। ପରବର୍ତ୍ତୀ ଗୀତଟି ନେଇଛୁ ଆଜା ନାଚିଲେ ଚଳଚ୍ଚିତ୍ରରୁ। ଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନ, ଗୀତିକାର ଜୟଦୀପ ସାହାନୀ ଏବଂ ପିୟୁଷ ମିଶ୍ରା, ସଙ୍ଗୀତ ସଲିମ ସୁଲେମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଦିଲ୍ଲୀ ୱାଲି ଜାଲିମ୍ ଗାର୍ଲଫ୍ରେଣ୍ଡ ଚଳଚ୍ଚିତ୍ରରୁ। ଶିଳ୍ପୀ ଅରିଜିତ ସିଂ ଏବଂ ସୁନିଧି ଚୌହାନ, ଗୀତିକାର ଯତୀନ୍ଦର ସା, ସଙ୍ଗୀତ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିନେବା ପୂର୍ବରୁ ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ଜୁନ୍ ମାସ 7 ତାରିଖ ରବିବାର ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଅପରାହ୍ନ 5:30 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଏ ସମ୍ପର୍କରେ ଆପଣମାନେ ଜୁନ୍ ମାସ 7 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ହେଡ୍ ଷ୍ଟୋରୀ 2 ଚଳଚ୍ଚିତ୍ରରୁ। ଶିଳ୍ପୀ କେକେ, ଗୀତିକାର ତନ୍ଭୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରସିଦ୍ ଖାନ୍।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଆଶିକ୍ ଟୁ ଚଳଚ୍ଚିତ୍ରରୁ। ସ୍ୱନିର୍ଦ୍ଦେଶନାରେ ଶିଳ୍ପୀ ଅଙ୍କିତ ତିୱାରୀ, ଗୀତିକାର ସନ୍ଦୀପ ନାଥ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12ଟାରେ, ଦିନ 2:15, ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ମନେ ପକାଇ ଦେଉଛୁ, ଜୁନ୍ ମାସର 10 ବୁଧବାର ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁନ୍ ମାସର 9 ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। ଏହି ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଏଥିପାଇଁ 30 May 2026 ରୁ 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
4: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
4: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
6: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲୋକନାଟ ବଳି ବାମନ, ରଚନା କରିଛନ୍ତି ଦେବରାଜ ମୁନି, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ, ସହଯୋଗିତା ଅଶୋକ ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ।

ଶୁଣିଲି ଲୋକନାଟ ବଳିପାମନ, ରଚନା କରିଥିଲେ ଦେବରାଜ ବୁନି, ପ୍ରଯୋଜନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୟ କୁମାର ସାମନ୍ତରାୟ, ସହଯୋଗିତା କରିଥିଲେ ଅଶୋକ ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ମୁଁ ପ୍ରିୟ ଶ୍ରୋତାଙ୍କୁ କହି ରଖୁଛୁ, ଜୁନ୍ ମାସର 7 ତାରିଖ ରବିବାର ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଅପରାହ୍ନ 5:30 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଏ ସମ୍ପର୍କରେ ଆପଣମାନେ ଜୁନ୍ ମାସର 7 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ କରି ଫୋନ୍ ପଚାରିପାରିବେ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଅନ୍ୟ ଏକ ଘୋଷଣା। ଜୁନ୍ ମାସର 10 ତାରିଖ ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁନ୍ ମାସର 9 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00-3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମ ଫୋନ୍ ନମ୍ଘର ହେଲା 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 1:05 ଶୁଣିବେ ଗୀତିଭାରତୀ କାର୍ଯ୍ୟକ୍ରମ, ଏଥିରେ ପାହାଡ଼ି ଲୋକଗୀତ ଓ ଛତିଶଗଡ଼ି ଲୋକଗୀତ ଶୁଣିବେ। କିଶୋର ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20, ଏଥିରେ କିଶୋର ପ୍ରତିଭା କ୍ରମରେ ଶୁଣିବେ ସାକ୍ଷାତକାର ସ୍ନେହା ସ୍ମିତି ନାୟକଙ୍କ ସହିତ ଜୈବ ବିବିଧତା ବିଷୟରେ। ଅପରାହ୍ନ 5:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଇଲେକ୍ଟ୍ରିକ୍ ଯାନ ଭବିଷ୍ୟତର ସର୍ବୋତ୍ତମ ପରିବହନ କି, ପରେ ଜାଣିବା କଥାରେ ଶୁଣିବେ ଶାନ୍ତିକୁଞ୍ଜ, ହରିଦ୍ୱାର ଓ ଲୋଟସ୍ ଟେମ୍ପୁଲ ସମ୍ପର୍କରେ। ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30, ଏଥିରେ ହାଲଚାଲରେ ଶୁଣିବେ ଆଦିବାସୀ ପିଲାଙ୍କ ପାଇଁ ପ୍ରି ମେଟ୍ରିକ୍ ସ୍କୋଲାରସିପ୍ ସମ୍ପର୍କରେ। ଭେଟ୍ଘାଟରେ ଯୁକ୍ତ 2 ଆରି 10 କ୍ଲାସ୍ ପାଠ କେନ୍ତା

କରି ପଢ଼ିଲେ ନମ୍ବର ମିଳିଛି। ପରେ ଶୁଣିବେ ସାକ୍ଷାତକାର ଗାଁର ଉନ୍ନତି କାଜେ ଗ୍ରାମ ପଞ୍ଚାୟତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ଜିସ୍ମ ଟୁ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କେକେ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଆର୍କୋ ପ୍ରଭୁ ମୁଖାର୍ଜୀ ଏବଂ ମୁନିସ୍ ମଖିଜା। ସଙ୍ଗୀତ ନିର୍ଦ୍ଦେଶନା ଆର୍କୋ ପ୍ରଭୁ ମୁଖାର୍ଜୀ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ନମ୍ବର 1950 କୁ କଲ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣଙ୍କ ସ୍ୱପ୍ନକୁ ସାକାର କରିବା ଆଉ ସବୁ ପରୀକ୍ଷାରେ ଆପଣଙ୍କ ସହିତ ଚେଟିନାଡ୍ ସୁପର ଗ୍ରେଡ୍ ସିମେଣ୍ଟ ମଜବୁତ ଜଳ ବନେଇବା ପାଇଁ ଗୋଟିଏ ନାମ ଚେଟିନାଡ୍ ସିମେଣ୍ଟ।
3: ଏଥର ଶୁଣନ୍ତୁ ହାଉସଫୁଲ ଟୁ ଚଳଚ୍ଚିତ୍ରର ଗୀତ। ସମୀର ଅଞ୍ଜନଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଶାନ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ୍ ୱାଜିଦ୍।

ଏଥର ଶୁଣନ୍ତୁ ଫନି ଖାନ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସୁନିଧି ଚୌହାନ, ଇର୍ଶଦ୍ କାମିଲଙ୍କ ଗୀତ, ସଙ୍ଗୀତ ତନିସ୍ ବାଗ୍ଚୀ।

ବର୍ତ୍ତମାନ ଶୁଣୁଛନ୍ତି ଏଜେଣ୍ଟ ରିନୁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅରିଜିତ ସିଂ। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରୀତମ।

କାର୍ଯ୍ୟକ୍ରମ ଶେଷରେ ବେନି ଡୟାଲଙ୍କ କଣ୍ଠରେ ଶୁଣନ୍ତୁ ହୋଲିଡେ ଚଳଚ୍ଚିତ୍ରର ଗୀତ। ଇର୍ଶାଦ କାମିଲଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରୀତମ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ଦିନ 12ଟା, କ୍ଷମା କରିବେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ କନ୍ଧବାସର କାର୍ଯ୍ୟକ୍ରମ ପୁନିଲେଞ୍ଜୁ। ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମଣ୍ଡିଙ୍ଗା।

ଶୁଣିଲେ କନ୍ଧବାସର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମଣ୍ଡିଙ୍ଗା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1480 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ବନବିହାରୀ ଜେନା, ଶିଳ୍ପୀଙ୍କ କଣ୍ଠରେ ରଘୁନାଥ ରାଉତଙ୍କ ରଚନା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ।

0: ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ସୂଚନା ବିରତି ପରେ ସ୍ୱାଗତ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମକୁ। ଶେଷରେ ଶିଳ୍ପୀ ହେଲେ ରାଧାକୃଷ୍ଣ ଭଞ୍ଜ। ଶିଳ୍ପୀ ଗାଉଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2

0: ଯାତ୍ରା କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆପଣଙ୍କ ସ୍ୱପ୍ନ ବିଶ୍ୱାସ ଆଉ ଅପେକ୍ଷା ମଜବୁତ ହୁଏ ଚେଟିନାଡ ସୁପର ଗ୍ରେଡ୍ ସିମେଣ୍ଟରୁ। ଆପଣଙ୍କ କଂକ୍ରିଟର ଆବଶ୍ୟକତା ପାଇଁ ସବୁଠାରୁ ପ୍ରଥମ ଚଏସ୍ ଚେଟିନାଡ ସିମେଣ୍ଟ।
2: ଶେଷରେ ଶୁଣନ୍ତୁ ଛତିଶଗଡ଼ି ଲୋକଗୀତ।

0: ଶୁଣିଲେ ଗୀତିଭାରତୀ କ୍ରମରେ ଲୋକଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାର କରୁଛୁ ଆଜି ମଧ୍ୟାହ୍ନର ଚାଷବାସ କଥା।
1: କାଙ୍କଡ଼ ଓଡ଼ିଶାର ଏକ ଅତ୍ୟନ୍ତ ଲୋକପ୍ରିୟ, ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ପନିପରିବା। ଏହାକୁ ଇଂରାଜୀରେ ସ୍ପାଇନ୍ ଗାର୍ଡ ବୋଲି କୁହାଯାଏ। ବଜାରରେ ଏହାର ଚାହିଦା ଏବଂ ମୂଲ୍ୟ ଅନ୍ୟ ପନିପରିବା ତୁଳନାରେ ସବୁବେଳେ ଅଧିକ ରହିଥାଏ। କାଙ୍କଡ଼ ଚାଷ କରି ଓଡ଼ିଶାର ଚାଷୀମାନେ ଖୁବ୍ କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରୁଛନ୍ତି। କାଙ୍କଡ଼ ଚାଷ ପାଇଁ ଉଷ୍ମ ଏବଂ ଆର୍ଦ୍ର ଜଳବାୟୁ ସବୁଠାରୁ ଉତ୍ତମ। ଏହା ମୁଖ୍ୟତଃ ଖରାଦିନ ଶେଷ ଆଡ଼କୁ ଏବଂ ବର୍ଷାଦିନେ ଚାଷ କରାଯାଏ। ଏଥିପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ ତରସା ମାଟି ଆବଶ୍ୟକ। କାଙ୍କଡ଼ ଗଛ ମଞ୍ଜି ଅପେକ୍ଷା ଏହାର କନ୍ଦ ବା ମୂଳ ଦ୍ୱାରା ଚାଷ କଲେ ଅଧିକ ସଫଳତା ମିଳେ। ଜମି ପ୍ରସ୍ତୁତି ସମୟରେ ଭଲ ଭାବେ ହଳ କରି ଏକର ପ୍ରତି 6-8 ଟନ୍ ଗୋବର ଖତ ମିଶାଯାଏ। ଏହାପରେ ପ୍ରାୟ 2 ଫୁଟ ଚଉଡ଼ାର ମାଡ଼ି ପ୍ରସ୍ତୁତ କରି କନ୍ଦଗୁଡ଼ିକୁ ରୋପଣ କରାଯାଏ। କାଙ୍କଡ଼ ଗଛ ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ବାଉଁଶ ବା ପ୍ଲାଷ୍ଟିକ୍ ସୂତାର ଟ୍ରେଲିସ୍ ବା ଟାଟିଆ ପ୍ରସ୍ତୁତ କରିବା ଜରୁରୀ। ଏହି ଚାଷର ଏକ ମୁଖ୍ୟ ବିଶେଷତ୍ୱ ହେଉଛି ଏଥିରେ ଅଣ୍ଡିରା ଓ ମାଇ ଗଛ ଅଲଗା ଥାନ୍ତି। ଭଲ ଅମଳ ପାଇଁ ଜମିରେ 10ଟି ମାଇ ଗଛ ଅନୁପାତରେ ଗୋଟିଏ ଅଣ୍ଡିରା ଗଛ ରହିବା ଆବଶ୍ୟକ।

0: ସକାଳ ସମୟରେ କୃତ୍ରିମ ପରାଗ ସଂଗମ କଲେ ଫଳ ଧାରଣ କ୍ଷମତା ବହୁତ ବଢ଼ିଥାଏ। ଗଛରେ ପାଉଁଶିଆ ରୋଗ ଓ ଯୌ ପୋକର ପ୍ରାଦୁର୍ଭାବ ଦେଖାଗଲେ ନିମ୍ବ ଅର୍କ ବା ଜୈବିକ କୀଟନାଶକ ସ୍ପ୍ରେ କରିବା ଉଚିତ। ତେବେ କାଙ୍କଡ଼ ଚାଷ ମଞ୍ଜି ଅପେକ୍ଷା କନ୍ଦ ମାଧ୍ୟମରେ କଲେ ଗଛ ଶୀଘ୍ର ବଢ଼େ ଏବଂ ପ୍ରଥମ ବର୍ଷରୁ ହିଁ ଭଲ ଅମଳ ମିଳିଥାଏ। ଗତ ବର୍ଷର ସୁସ୍ଥ ଗଛର ମୂଳରୁ ମିଳୁଥିବା କନ୍ଦକୁ ସଂଗ୍ରହ କରିବାକୁ ପଡ଼େ। ଫେବୃଆରୀରୁ ମାର୍ଚ୍ଚ ମାସ କିମ୍ବା ଜୁନ୍ ଜୁଲାଇ ଚାଷ ପାଇଁ ଏହି କନ୍ଦକୁ ଜମିରେ ଲଗାଯାଏ। କନ୍ଦକୁ ଲଗାଇବା ପୂର୍ବରୁ ବାଭିଷ୍ଟିନ୍ ଭଳି କୀଟନାଶକ ପାଣିରେ ଉପଚାର କଲେ ମୂଳ ସଢ଼ା ରୋଗ ହୁଏ ନାହିଁ। କାଙ୍କଡ଼ ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ଭୂମିରେ ମାଡ଼ିବାକୁ ଦେଲେ ଫଳ ସଢ଼ିଯାଏ ଏବଂ ରୋଗ ଅଧିକ ପରିମାଣରେ ହୁଏ। ବାଉଁଶ ଏବଂ ଜିଆଇ ତାରା ସାହାଯ୍ୟରେ ଜମିରୁ 6 ଫୁଟ ଉଚ୍ଚତାରେ ମଞ୍ଚା ପ୍ରସ୍ତୁତ କରାଯାଏ। ଏହାଦ୍ୱାରା ପ୍ରତିଟି କାଙ୍କଡ଼ ସୂର୍ଯ୍ୟାଲୋକ ପାଏ ଏବଂ ଫଳଗୁଡ଼ିକ ସୁସ୍ଥ ସଳଖ ରହେ ଏବଂ ତଳିବାକୁ ମଧ୍ୟ ସହଜ ହୁଏ। କୃତ୍ରିମ ପରାଗ ସଂଗମ ସବୁଠାରୁ ଜରୁରୀ। କାଙ୍କଡ଼ ଚାଷ ଫେଲ୍ ହେବାର ମୁଖ୍ୟ କାରଣ ହେଉଛି ପରାଗ ସଂଗମର ଅଭାବ। ଏହି ଗଛରେ ଅଣ୍ଡିରା ଓ ମାଇ ଫୁଲ ସମ୍ପୂର୍ଣ୍ଣ ଅଲଗା ଗଛରେ ଫୁଟିଥାଏ। ମାଇ ଫୁଲ ମୂଳରେ ଏକ ଛୋଟ କାଙ୍କଡ଼ ପରି ଆକାର ଥାଏ, କିନ୍ତୁ ଅଣ୍ଡିରା ଫୁଲ ମୂଳରେ କିଛି ନଥାଏ। ଜମିରେ ଅତିକ୍ରମରେ 10 ଭାଗ ଅଣ୍ଡିରା ଗଛ ରହିବା ଆବଶ୍ୟକ। ସକାଳ 6ଟାରୁ 9ଟା ମଧ୍ୟରେ ଅଣ୍ଡିରା ଫୁଲକୁ ତଳି ତାର ପରାଗ ରେଣୁକୁ ମାଇ ଫୁଲର ଗର୍ଭକେଶରରେ ହାଲୁକା ଭାବେ ଛୁଆଁ ଦିଆଯାଏ। ଏହାଦ୍ୱାରା ଫଳ ଝଡ଼ିବା ବନ୍ଦ ହୁଏ ଏବଂ ଅମଳ ଲଗାତାର ବଢ଼ିଯାଏ। ଗଛ ବଢ଼ିବା ସମୟରେ ପ୍ରତି ଗଛ ମୂଳରେ ଜିଆ ଖତ ଏବଂ ନିମ ପିଡ଼ିଆ ଦେବା ଉଚିତ। ଖରାଦିନେ ପ୍ରତି 7-8 ଦିନରେ ଥରେ ପାଣି ମଡ଼ାଇବା ଦରକାର। ବର୍ଷା ଦିନେ ଜମିରେ ଯେପରି ଜମା ପାଣି ନ ରୁହେ ତାର ବ୍ୟବସ୍ଥା କରିବା ଉଚିତ, କାରଣ ଅଧିକ ପାଣି ଜମିଲେ କନ୍ଦ ନଷ୍ଟ ହୋଇଯାଏ। କାଙ୍କଡ଼ ଚାଷର ସବୁଠାରୁ ବଡ଼ ସୁବିଧା ହେଉଛି ଏହାର କନ୍ଦ ମାଟି ଭିତରେ ବଞ୍ଚି ରହେ। ବର୍ଷାଦିନ ଶେଷରେ ଗଛ ଶୁଖିଗଲା ପରେ ମଧ୍ୟ କନ୍ଦ ସେମିତି ରହେ। ଆର ବର୍ଷ ଫେବୃଆରୀ ମାସରେ ପୁଣି ପାଣି ଓ ଖତ ଦେଲେ ସେହି କନ୍ଦରୁ ନୂଆ ଗଛ ବାହାରେ। ଏହିପରି ଗୋଟିଏ ଜମିରୁ 3-4 ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବେ ଅମଳ କରାଯାଇପାରିବ। କନ୍ଦ ଲଗାଇବାର 45ରୁ 50 ଦିନ ମଧ୍ୟରେ କାଙ୍କଡ଼ ଅମଳ ଆରମ୍ଭ ହୋଇଥାଏ ଏବଂ ଏହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିଥାଏ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ କମ୍ କ୍ୟାଲୋରି ଥାଏ, ଯାହା ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ଅମୃତ ସମାନ। ଆଧୁନିକ ମଞ୍ଚା ପଦ୍ଧତି ଆପଣାଇ ଚାଷ କଲେ ଓଡ଼ିଶାର ଚାଷୀଭାଇମାନେ ସ୍ୱଳ୍ପ ପୁଞ୍ଜିରୁ ବହୁତ ଭଲ ଆର୍ଥିକ ଲାଭ ପାଇପାରିବେ।
1: ଶୁଣିଲେ ଆଜି ମଧ୍ୟାହ୍ନର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଜୁନ୍ ମାସର 7 ତାରିଖ ରବିବାର ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଅପରାହ୍ନ 5:30ରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଏ ସମ୍ପର୍କରେ ଆପଣମାନେ ଜୁନ୍ ମାସର 7 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ଘର ହେଲା 06854230690। ଏହି ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ମିନତୀ ରାଣୀ ନନ୍ଦ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ପିଲାଏ, ପ୍ରତିଦିନର ସୁନ୍ଦର ସକାଳଟି ଭଗବାନଙ୍କର ଦାନ। ଏହି ସୁନ୍ଦର ସୃଷ୍ଟିରେ ଗଛ, ଲତା, ଫୁଲ, ଫଳ, ପଶୁପକ୍ଷୀ, ଜୀବଜନ୍ତୁ ତଥା ମଣିଷ ସମାଜ ସର୍ଜନରେ ସାରା ଦିନ ବ୍ୟସ୍ତ ରୁହନ୍ତି ପରମେଶ୍ୱର। ସମସ୍ତଙ୍କ ପାଇଁ ସବୁ ଭଲ ଜିନିଷ ଗଚ୍ଛିତ ରଖିଛନ୍ତି। ଯାହାକୁ ଯେତେବେଳେ ଯାହା ଦରକାର ହୁଏ ସେ ପାଇପାରେ। ସେସବୁ ମଧ୍ୟରେ ଗଛ ହେଉଛି ସବୁଠାରୁ ଉପକାରୀ। ଏଠି ଆମେ ସବୁ ପାଇବା, ଖାଦ୍ୟଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ। ବିଭିନ୍ନ ପ୍ରକାରର ମନୋରଞ୍ଜନ ଆମେ ଜଙ୍ଗଲରୁ ପାଇବା। ଋତୁ ଅନୁସାରେ ଜଳବାୟୁର ପରିବର୍ତ୍ତନ ଗଛ

ସମ୍ଭବ ପର ହୁଏ। ମୃତ୍ତିକା କ୍ଷୟ ରୋକାଯାଇପାରିବ ଗଛ ଥିଲେ। ବନ୍ୟଜନ୍ତୁମାନଙ୍କର ଆଶ୍ରୟସ୍ଥଳ ହେଉଛି ଜଙ୍ଗଲ। ଜଙ୍ଗଲ କ୍ଷୟ ହେଲେ ସେମାନେ ବାସହରା ହୋଇ ଜନବସତିକୁ ଚାଲିଆସନ୍ତି, ଯାହାଦ୍ୱାରା ଲୋକଙ୍କୁ ମାରିଦିଅନ୍ତି ଓ ଲୋକମାନେ ଜୀବଜନ୍ତୁଙ୍କୁ ମାରିଥାନ୍ତି। ଏଣୁ ଆମକୁ ଜଙ୍ଗଲ ବୃଦ୍ଧି କରିବାକୁ ହେବ। ପୁଣି ଥରେ ସେହି ପୁରୁଣା ଦିନକୁ ଫେରିଯିବାକୁ ହେବ, ଯେଉଁଠି ପକ୍ଷୀଙ୍କର ଗୁଜନ ମନକୁ ଆନମନା କରୁଥିଲା, ଯେଉଁଠି ପାହାଡ଼ି ଝରଣାଟି କୁଳୁକୁଳୁ ନାଦ କରି ସମସ୍ତଙ୍କୁ ନିଜର ଶୀତଳ ଜଳ ଦେଇ ଆପ୍ୟାୟିତ କରୁଥିଲା। ଭାରାକ୍ରାନ୍ତ ମନ ନେଇ ଜଙ୍ଗଲ ଭିତରେ ପଶିଗଲି ମନ ଆନନ୍ଦରେ ବିଭୋର ହେଉଥିଲା। ଲାଗୁଥିଲା ଏଠି ସମସ୍ତେ କଥା କୁହନ୍ତି, ମାନେ ଗଛ, ଲତା, ପଶୁ, ପକ୍ଷୀ, ନଦୀ, ଝରଣା, ଏମିତି ସମସ୍ତେ, ଆଉ ମଣିଷ ଗୋଟିଏ ସୁକୁନର ଜୀବନ ବଞ୍ଚୁଥିଲା। ପିଲାଏ, ସତରେ ଏଠି ସବୁ ସମ୍ଭବ, ଏଣୁ ସବୁ ଅସମ୍ଭବକୁ ସମ୍ଭବ କରିବାକୁ ଚେଷ୍ଟା କରିବା। ଭଲ କାର୍ଯ୍ୟ କରିବାକୁ ଭଗବାନଙ୍କୁ ଶକ୍ତି, ସାମର୍ଥ୍ୟ ଆଉ ବୁଦ୍ଧି ମାଗିବା, ତାଙ୍କ ଚରଣରେ ଶରଣ ପଶିବା। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

0: ପିଲାଏ ଏବେ ସମୟ କିଶୋର ପ୍ରତିଭାଙ୍କ ବିଷୟରେ ଜାଣିବାର। ତେବେ ଚାଲ ଜଣେ ଭଉଣୀଙ୍କୁ ଭେଟିବା।
1: ମୋ ନାଁ ସ୍ନେହସ୍ମିତି ନାୟକ, ମୁଁ ନାଇନ୍ଥରେ ପଢେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡ଼ାରେ।
2: କଣ ସବୁ ବିଷୟ ପଢୁଛ ନବମ ଶ୍ରେଣୀରେ?
1: ସାଇନ୍ସ ଥାଏ, ମ୍ୟାଥ ଥାଏ, ସବୁ ନର୍ମାଲ।
2: କୋଉ ବିଷୟ ପଢିବାକୁ ବେଶୀ ଭଲ ଲାଗୁଛି ତମକୁ?
1: ଇଂଲିଶ ପଢିବା ପାଇଁ ବହୁତ ଇଚ୍ଛା, ଆଉ ସାଇନ୍ସ ବହୁତ ଇଣ୍ଟରେଷ୍ଟିଂ ଲାଗେ।
2: ପଢାପଢି ଦେଖରେ କିଏ ସାହାଯ୍ୟ କରନ୍ତି?
1: ମମ୍ମି ପାପା ଦୁଇଜଣ ଯାକ ବହୁତ ଭଲରେ ହେଲ୍ପ କରନ୍ତି ପଢାଇରେ। ତ ପାପା ମ୍ୟାଥରେ ବହୁତ ଭଲ କରନ୍ତି, ଆଉ ମମ୍ମି ଆଉ ସବୁ ସବଜେକ୍ଟରେ ଯେମିତି ସୋସିଆଲ ସାଇନ୍ସ ତ ଡିପେଣ୍ଡ କରେ।
2: ପାଠପଢା ବ୍ୟତୀତ କଣ ସବୁ କରିବାକୁ ଭଲ ଲାଗେ ତମକୁ?
1: ମତେ ସଙ୍ଗ ଗାଇବା ବେଶୀ ଇଚ୍ଛା, ମୁଁ ଛୋଟ ବେଳୁ ସଙ୍ଗ ଶିଖେ। ତାପରେ ଡ୍ୟାନ୍ସ ଇଚ୍ଛା, ଆକ୍ଟ କରିବା ପାଇଁ ବେଶୀ ଇଚ୍ଛା। ତାପରେ ୟୁଟ୍ୟୁବରେ ଭିଡିଓ କ୍ରିଏସନ ବହୁତ ଇଚ୍ଛା, ଏଡିଟିଂ କରିବାକୁ ବହୁତ ଇଚ୍ଛା। ତ ବହୁତ ସାରା ହବି ଅଛି।
2: ଯେତେବେଳେ ବି ସମୟ ପାଉଛ ଏ ସବୁ ହବିକୁ ଟିକେ ଟିକେ ଟିକେ ଟିକେ ପ୍ରାକ୍ଟିସ କରୁଛ ନା?
1: ହଁ, ମେନ୍ ପ୍ରାୟୋରିଟି ତ ସଙ୍ଗ ଥାଏ। ତାପରେ ମତେ ଭିଡିଓ କ୍ରିଏସନରେ ବହୁତ ଇଣ୍ଟରେଷ୍ଟ ଅଛି, ତ ଏ ଦୁଇଟା ଭିତରେ ମୋଷ୍ଟଲି ମୋ ଟାଇମ ଯାଏ।
2: ଭିଡିଓ କ୍ରିଏସନ କହିଲ, ତ ସେଇଟା କଣ କେମିତି କରୁଛ ସେ ବିଷୟରେ ଆମକୁ କହିବ? ତମ ଭଳି ଭାଇ ଭଉଣୀ ମାନେ ଶୁଣୁଛନ୍ତି, ସେମାନେ ଜାଣିବାକୁ ପାଇବେ।
1: ଏବେ ଯେମିତି ୟୁଟ୍ୟୁବ ଗୋଟେ ପ୍ଲାଟଫର୍ମ ଅଛି ଯୋଉଟା ବହୁତ ଇନକ୍ରିଜ କରୁଛି, ଏବେ ନୂଆ ନୂଆରେ ଆସୁଛି। ତ ସେଥିରେ ବହୁତ ଜିନିଷ ଥାଏ, ଯେମିତିକି ଏଡିଟିଂ ଥାଏ, ତାପରେ ଭିଡିଓ କ୍ରିଏସନ ଥାଏ, ମାନେ ରେକର୍ଡ କଲାବେଳେ ବ୍ୟାକଗ୍ରାଉଣ୍ଡ ଥାଏ, ବହୁତ ଜିନିଷ ଅଛି ସେଠି ଶିଖିବା ପାଇଁ। ତ ବହୁତ ତାର ଡିଫରେଣ୍ଟ ଡିଫରେଣ୍ଟ କଣ୍ଟେଣ୍ଟ ଥାଏ ସେଇ ହିସାବରେ, ଯେମିତି ମ୍ୟୁଜିକର କଣ୍ଟେଣ୍ଟ ଥାଏ, କମେଡି କଣ୍ଟେଣ୍ଟ ଥାଏ, ବ୍ଲଗ ଥାଏ, ତ ବହୁତ କିଛି ଅଛି। ତ ସେଟା ଟିକେ ନୂଆରେ ମୁଁ ଜାଣିବା ପାଇଁ ପାରିଲି, ତ ମୁଁ ସେଇଟା ବେଶୀ ଫୋକସ କରେ।
2: ବହୁତ ଭଲ ହବିଟେ ରଖିଛ ଗୀତ ଗାଇବା, ତ ତମର ଗୀତ ବିଷୟରେ ଆମେ ଜାଣିବୁ। ତା ପୂର୍ବରୁ ଆମକୁ ଗୋଟେ ଗୀତ ଗାଇକି ଶୁଣେଇବ, ଗାଓ।

0: ପ୍ରୋବ୍ଲେମ୍ ହେଇଥିଲା
1: ନା କଣ କି ଗାଇବା ଆଗରୁ ମୁଁ ଲିରିକ୍ସ ର ମିନିଂ ବୁଝିପାରିଲି ତାକି ମୁଁ ଫିଲିଂ ସାଙ୍ଗେ ଗାଇପାରିବି ଆଉ ଟିକେ ଭଲ ଲାଗି ପ୍ରେଜେଣ୍ଟ କରିବି
0: ଏଥିରେ ତାର ମିନିଂ କଣ ଥିଲା
1: ମାନେ ଗୋଟେ ଝିଅ ଚମ୍ବାକୁ ଯିବା ପାଇଁ ଚାହୁଁଛି ତା ସାଙ୍ଗେ ସାଙ୍ଗେ ମିଶିବା ପାଇଁ ତ ତାଙ୍କ ମମିକୁ କହୁଛି କି ମତେ ସେଠି ଯିବାର ଅଛି
0: କେତେ ବର୍ଷ ବୟସରୁ ତମେ ବଡ ବଡ ଷ୍ଟେଜରେ ପରଫର୍ମାନ୍ସ କରିବା ଆରମ୍ଭ କଲ
1: ମୁଁ 9-10 ଇୟର୍ସର ଥିଲି ସେବେଠୁ ମୁଁ ଷ୍ଟାର୍ଟ କଲି ଷ୍ଟେଜ୍ ପରଫର୍ମ କରିବାର
0: ଯେତେବେଳେ ପ୍ରଥମ ଥର ପାଇଁ ବିରାଟ ବଡ ଷ୍ଟେଜ୍ ଲାଇଟିଂ ଏତେ ସବୁ ଅଡିଏନ୍ସ ଦେଖିଛ କିଛି ଭୟ ଲାଗିନି
1: କଣ ପାଇଁ ନା ମୁଁ ଛୋଟବେଳଠୁ ଯଦି ବି ମୁଁ ଗୀତ ଗାଇନି 4-5 ଇୟର୍ସରୁ ମୋ ପାପା ମାନେ ସାଙ୍ଗେ ଯାଇକି ଷ୍ଟେଜ୍ ପରଫର୍ମରେ ବସିବାର ଦେଖିବାର ଅନ୍ୟମାନଙ୍କୁ ଗାଇବାର ତ ଏମିତି ମତେ ସେ ଫିୟର୍ଟା ରହିନଥିଲା ଛୋଟବେଳଠୁ ଯେତେବେଳେ ମୁଁ ଫାର୍ଷ୍ଟ ଟାଇମ୍ ଯେବେ ପରଫର୍ମ କଲି ସେତେବେଳେ ବି ଷ୍ଟେଜ୍ ଫିୟର୍ ନଥିଲା ଏମ ପାଇଁ
0: ହଁ ତ ପ୍ରତ୍ୟେକଙ୍କ ପାଇଁ ମଧ୍ୟ ଏଇଟା ଗୋଟେ ଇନ୍ସପିରେସନ ଯେ ତମେ ଯେମିତି ଭଲ ଏତେ ବଡ ବଡ ଷ୍ଟେଜରେ ଯାଇକି ପରଫର୍ମାନ୍ସ ଦଉଛ ସମସ୍ତେ ସେମିତି ନ ଡରିକି ଦେବାକୁ ପଡିବ ଏତେ ସବୁ ଷ୍ଟେଜ୍ ପରଫର୍ମାନ୍ସ ଦେବା ଭିତରେ ଆଉ କଣ ସବୁ ତମର ମେମୋରି ରହିଛି ଯେ ସେଇଟା କେବେ ବି ଭୁଲି ପାରିବନି
1: ବହୁତ ସାରା ଜିନିଷ ଅଡିସନ ରେ ଗଲାବେଳେ ବହୁତ ଟ୍ୟାଲେଣ୍ଟ ଲୋକମାନେ ସାଙ୍ଗେ କଲେ ବହୁତ ଶିକ୍ଷା ବି ମିଳିଲା ତାପରେ ଷ୍ଟେଜ୍ ପରଫର୍ମାନ୍ସ ରେ ବି ସେ ଫିୟର୍ଟା ଆଉ ରହିଲାନି କି ଷ୍ଟେଜ୍ ରେ ଯାଇକି ଗାଇବାର ଅଛି ତାପରେ ଛୋଟବେଳେ ଯେବେ ମୁଁ ଗୀତ ବି ଗାଉନଥିଲି ସେତେବେଳେ ଅନୁରାଧା ପାଣି ଗାଇ ବୋଲି ଅନୁଭୂତି ଅଛନ୍ତି ତାଙ୍କ ସାଙ୍ଗରେ ବି ବହୁତ ସିନିୟର ମାନଙ୍କୁ ମିଶିବା ପାଇଁ ମିଳିଲା ଯେ ଆଗରୁ ଗୀତ ଗାଉଛନ୍ତି ତାଙ୍କଠୁ ବହୁତ ଶିଖିପାରିଲି।

0: ପରବର୍ତ୍ତୀ ବର୍ଷ ହେଲାଣି ଶିଖିଲଣି ଆଉ ତମେ ଗୁରୁ କିଏ?
1: ବର୍ଷ ତ ଶିଖିଲିନି, ତାପରେ ମୋର ଗୁରୁ ଶ୍ରୀ ଲକ୍ଷ୍ମୀ ନାରାୟଣ ବେହେରା।
0: କହିଲ ଅଡିସନ ଦେବାକୁ ଯାଇଛ, ତ କୋଉଠି କି ଅଡିସନ ଦେବା ପାଇଁ ଯାଇଥିଲ ଆଉ କଣ ସବୁ ଅଡିସନରେ ଗୀତ ଗାଇଥିଲ?
1: ଭୁବନେଶ୍ୱରକୁ ଯାଇଥିଲି, ବହୁତ ଡିଫରେଣ୍ଟ ଡିଫରେଣ୍ଟ ପ୍ଲାଟଫର୍ମ କୁ ଯେମିତି ଭଏସ ଅଫ ଇଣ୍ଡିଆ ଏସବୁ ଅଡିସନ ହବ ଯାଇଥିଲି।
0: ସେଥିରେ ତମେ ଯେତେବେଳେ ପରଫର୍ମାନ୍ସ କଲ, ଯେତିକି ସବୁ ଜଜ୍ ଥିଲେ ତମକୁ କଣ କହିଲେ?
1: ଫାର୍ଷ୍ଟ ସେ ଯେମିତି ଆର ସବୁ ଥିଲା ଅନଲାଇନ ଥିଲା, ଟିକେ ଡର ଲାଗିଲା। ସବୁ ଜଜ୍ ମାନେ ଥିଲେ, ବହୁତ ଜଣ ଭଏସ କୁ ଆପ୍ରିସିଏଟ କଲେ, ତ ସେଠି ବି କନଫିଡେନ୍ସ ମିଳିଥିଲା। ଜଜ୍ ମାନେ ବି ଆପ୍ରିସିଏଟ କରିଥିଲେ, ଆଉ ଇନଫ୍ୟାକ୍ଟ ଟିକେ ଡର ବି କମ ହଉଥିଲା।
0: କେତେ ସମୟ ପାଠ ପଢିବା ପାଇଁ ସମୟ ଦଉଛ ଆଉ କୋଉ ସମୟରେ ଗୀତ ରିହାଜ କରୁଛ?
1: ଖାଇବା ସେମିତି ଫୁଡ୍ ରିହାଜ ଦିଏ, ତାପରେ ରିହାଜ ପାଇଁ ସକାଳ ଟାଇମ ଆଉ ଇଭିନିଂ ଟାଇମ ଯେତେବେଳେ ବି ଟାଇମ ମିଳେ ସେତେବେଳେ ରିହାଜ କରେ।
0: ତମେ ଯେତେବେଳେ ରିହାଜ କର, କିଏ ପାଖରେ ଥାନ୍ତି, ମାମା ନା ବାବା?
1: ବାବା ଥାନ୍ତି, କାଲି ତାଙ୍କେ କିବୋର୍ଡ ବଜାନ୍ତି, ତ ତାଙ୍କେ ଶିଖେଇ ପାରନ୍ତି ମତେ ଭଲ କି।
0: ଖାଲି ଗୀତ ହିଁ ଗାଉଛ ନା କିଛି ଇନଷ୍ଟ୍ରୁମେଣ୍ଟ ବି ବଜେଇବା ଶିଖିଛ?
1: ଏବେକା ଜଷ୍ଟ ଗୀତାର ଶିଖିବା ପାଇଁ ଟ୍ରାଏ କରୁଛି।
0: ଯେତେବେଳେ ଗୀତ ରିହାଜ କରୁଛ ହଠାତ କିଛି ଭୁଲ ହେଇଗଲା, ବାବା ଭୁଲ ଧରନ୍ତି?
1: ହଁ,
0: କହନ୍ତି ଆଉ ଟିକେ ପ୍ରାକ୍ଟିସ ଦରକାର। ସବୁବେଳେ ତ ପ୍ରଥମ ହଉଥିବ, ଯେତେବେଳେ ତୃତୀୟ ହେଇଯାଅ କିମ୍ବା କୌଣସି ପୁରସ୍କାରରେ ନା ତମର ଘୋଷଣା କରାଯାଇନି, ସେତେବେଳେ କେମିତି ସବୁ ଅନୁଭବ କର ଆଉ ତାପରେ କଣ ସବୁ ସଂକଳ୍ପ ନିଅ?
1: ସେତେବେଳେ ଟିକେ ସ୍ୟାଡ ଫିଲ୍ ହୁଏ, ବଟ୍ ସେ ସିଚୁଏସନ ହିସାବରେ ମିଳେ, ସବୁବେଳେ ଫୁଲ୍ ସଙ୍ଗ ହିସାବରେ ବି ମିଳେନି କି ସେ ମୋମେଣ୍ଟ ତମର କିଛି ରଙ୍ଗ ହେଇପାରେ, ବଟ୍ ତମେ ଆଉ ଭଲ ଲାଗି ପ୍ରାକ୍ଟିସ କରିପାର, ତ ବେଶୀ ମୋଟିଭ ଥାଏ କି ନେକ୍ସଟ ଟାଇମ୍ ଆଉ ଟିକେ ଭଲ ଲାଗି ପ୍ରାକ୍ଟିସ କରି ନେକ୍ସଟ ଟାଇମ୍ ୱିନ୍ କରିବା।

0: କି ସବୁ ତମର ଆଦର୍ଶ ଯେ କାହାକୁ ବେଶୀ ଫଲୋ କର?
1: ଅରିଜିତ ସିଂ, ଅତିବ ଅସଲମ, ମୋହିତ ଚୌହାନ, ଅଙ୍କାନି ବହୁତ ଭଲ ଲାଗନ୍ତି।
0: ସେମାନଙ୍କର ଗୀତ କେତେବେଳେ କେମିତି ଗୁଣୁଗୁଣୁ ଥାଉ ତ ଆମେ ବି ଶୁଣିବୁ ତମର ଫେଭରେଟ ସିଙ୍ଗର।

0: ତେବେ ଆମେ ପରିବାର ବିଷୟରେ ଜାଣିବା। ଘରେ କିଏ କିଏ ଅଛନ୍ତି?
1: ମମ୍ମି ଅଛନ୍ତି, ପାପା, ମୋର ଗୋଟେ ଛୋଟ ଭାଇ, ତାପରେ ଗ୍ରାଣ୍ଡ ପ୍ୟାରେଣ୍ଟସ ଅଛନ୍ତି।
0: ଜେଜେବାପା ଜେଜେମାଙ୍କ ଠାରୁ କେତେବେଳେ କେମିତି କାହାଣୀ ବି ଟିକେ ଶୁଣୁଥିବ? ଭଲ ଲାଗେ?
1: ହଁ ଭଲ ଲାଗେ।
0: ଯେତେବେଳେ ଜେଜେବାପା କିମ୍ବା ଜେଜେମା କିଛି କହନ୍ତି ରକ୍ତ ନହଣ କରିଦିଅ। ସାନ ଭାଇ ସହିତ କେତେବେଳେ କେମିତି ଟିକେ ଝଗଡା ହୁଏ କି ନାହିଁ? ଭାଇ କୋଉ କ୍ଲାସରେ ପଢୁଛନ୍ତି?
1: ମୋ ଭାଇ ସେଭେନ୍ଥ ରେ ପଢନ୍ତି।
0: କେତେବେଳେ କେମିତି ପାଠ ପଢାରେ ତାଙ୍କୁ ହେଲ୍ପ କର କି ନାହିଁ?
1: ହଁ, ତାକୁ ମ୍ୟାଥରେ ହେଲ୍ପ କରେ।
0: ତମେ ଯେତେବେଳେ ପଢାପଢି କରୁଥିବ, ସାନ ଭାଇ ଆସି କେତେବେଳେ କେମିତି ବିରକ୍ତ କରନ୍ତି କି ଦିଦି ଆଜି ପାଠ ପଢେନା ଆମେ ବୁଲିବାକୁ ଯିବା, ଏମିତି ହୁଏ?
1: ବହୁତ ଥର
0: ହୁଏ। ଆଚ୍ଛା।

0: ପରିବାର ସହିତ କୁଆଡେ ବୁଲାବୁଲି କରିବାକୁ ଯାଇଛ?
1: ହଁ,
0: କୁଆଡେ ଯାଇଛ ଆଉ କଣ ସବୁ ମେମୋରୀ ରହିଛି ତମର?
1: ଗୋଟେ ଥର ଜଏଣ୍ଟ ଫ୍ୟାମିଲି ଫୁଲ ଗୁଜୁରାଟ କୁ ଯାଇଥିଲୁ, ଗୋଟେ ଜାଗା ରହିଥିଲୁ ମୋ ଦାଦାଙ୍କ ପ୍ଲେସ ରେ, ତ ସେଇଠି ବହୁତ ଭଲ ମେମୋରିଜ ଥିଲା।
0: ଯେତେବେଳେ ତମର ସାଙ୍ଗସାଥି ମାନଙ୍କ ସହିତ ବସିକି ରହୁଛ, କେତେବେଳେ ନିଜର ସମୟ ପାଇଲ, କେତେବେଳେ କହନ୍ତି ସାଙ୍ଗମାନେ ଗୀତ ଗୋଟେ ଗାଇକି ଶୁଣ?
1: ହଁ, ବହୁତ ଥର।
0: ବେଷ୍ଟ ଫ୍ରେଣ୍ଡ କିଏ ଅଛନ୍ତି ତମର?
1: ତେଜସ୍ୱିନୀ ସ୍କୁଲ ଫ୍ରେଣ୍ଡ ଅନେକ ଅଛନ୍ତି।
0: ତ ଏଠି ମୁଁ ପଚାରିବି, ବେଷ୍ଟ ଫ୍ରେଣ୍ଡ ଆମେ କାହାକୁ କହିବା ଆଉ ତମର ସେ ବେଷ୍ଟ ଫ୍ରେଣ୍ଡ କାହିଁକି?
1: ବେଷ୍ଟ ଫ୍ରେଣ୍ଡ ଆମେ କାହାକୁ କହିବା ଯିଏ ସବୁବେଳେ ହେଲ୍ପ କରେ, ସବୁଠୁ ବେଶୀ ନିଜ ଟାଇମ ରେ ହେଲ୍ପ କରେ। ତେଜସ୍ୱିନୀ ମତେ ବହୁତ ଥର ହେଲ୍ପ କରୁଛି ବହୁତ ଯାକ ଜିନିଷରେ। ତ
0: ତମେ ତେଜସ୍ୱିନୀଙ୍କୁ ହେଲ୍ପ କର କି ନାହିଁ? କାହିଁକି ନା ଗୋଟେ ଭଲ ସାଙ୍ଗ ହିଁ ତମର ମନର କଥା ବୁଝିପାରନ୍ତି, ସୁଖ ସମୟରେ ଆଉ ଦୁଃଖ ସମୟରେ ସାଙ୍ଗରେ ରୁହନ୍ତି।

0: ତ ବଡ ହେଲେ କଣ ହେବାର ଲକ୍ଷ୍ୟ ରଖିଛ?
1: ମ୍ୟୁଜିକ ତ ସବୁବେଳେ ରହିବ, ତା ସାଙ୍ଗେ ପାଇଲଟ ବନିବାର ଭାବେ।
0: ପାଇଲଟ ହେବାର ଆଶା କାହିଁକି ରଖିଲ ତ ନିଶ୍ଚିତ ଭାବରେ ମୁଁ ପଚାରିବି।
1: ୟୁଟ୍ୟୁବରେ ଜଣେ ଅଛନ୍ତି ଫ୍ଲାଇଂ ଡିଷ୍ଟ ବୋଲି, ତାଙ୍କେ ବହୁତ ଇନ୍ସପିରେସନ ଦିଅନ୍ତି ସମସ୍ତଙ୍କୁ, ତ ତାଙ୍କୁ ଇନ୍ସପାୟାର ହେଲି।
0: ପାଇଲଟ ହବା ପାଇଁ କଣ ସବୁ ପ୍ରିପାରେସନ ଏବେ ଠାରୁ ଚାଲିଛି ଆଉ କଣ ସବୁ କରିଛ?
1: ମ୍ୟାଥ ଆଉ ଫିଜିକ୍ସ ରେ ଫୋକସ କରେ ବେଶୀ।
0: ତମ ଭଳି ପିଲାମାନଙ୍କୁ ତମେ କଣ ସବୁ ସଜେସନ ଦବ ଯେ ତମେ ଯେମିତି ସବୁ କ୍ଷେତ୍ରରେ ସକ୍ସେସ ଅଛ, କେମିତି ସେମାନେ ମଧ୍ୟ ସେମିତି ତମ ଭଳି ସକ୍ସେସ ରହିବେ?
1: ସବୁ ଜାଗା ଜିନିଷକୁ ବାଲାନ୍ସ କରିବା ପାଇଁ ସବୁଥିରେ ଫୋକସ କରିବାର କଷ୍ଟ ହୁଏ, ବଟ ଯୋଉଟା ଯୋଉଟା ବେଶୀ ପ୍ରାୟୋରିଟି ଅଛି ତାକୁ ବାଲାନ୍ସ କରିକି କଣ୍ଟିନ୍ୟୁ ରଖିଲେ ହବ।
0: ତମେ ତମର ଅନ୍ୟାନ୍ୟ ରୁଚି ବିଷୟରେ ମଧ୍ୟ କହିଥିଲ ଯେ ଭଲ ଡ୍ୟାନ୍ସ କର ଆଉ ଆକ୍ଟିଂ ବି କର, ଡ୍ୟାନ୍ସ ଆଉ ଆକ୍ଟିଂ ବିଷୟରେ କିଛି କୁହ।
1: ଡ୍ୟାନ୍ସ ରେ ମତେ ମେନ୍ ଅପରଚୁନିଟି ମିଳିଲା ବେଳେ ସ୍କୁଲରେ ଏକ, ଆଉ ଓଡ଼ିଶୀ ବି ମୁଁ ଶିଖିବାର ଛୋଟ ଥିଲା ବେଳେ, ସେଇଠୁ ବି ଗୋଟେ ଦୁଇଟା ପରଫର୍ମାନ୍ସ କରୁଛି ମୁଁ ଷ୍ଟେଜରେ। ତାପରେ ସ୍କୁଲରେ ବହୁତ ସାରା ଇଭେଣ୍ଟରେ ମୁଁ ପାର୍ଟିସିପେଟ କରୁଛି ଡ୍ୟାନ୍ସ ରେ, ତ ଡ୍ୟାନ୍ସ ବି ବହୁତ ଭଲ ଲାଗେ।
0: ବହୁତ ବଢିଆ ବଢିଆ କଥା କହିଲ, ଭବିଷ୍ୟତର କଥା କହିଲ, ଘରର କଥା କହିଲ, ତ ଯିବା ପୂର୍ବରୁ ଆଉ ଗୋଟେ ଗୀତ ଶୁଣିବା?

0: ଏଥର ଥିମ୍ କଣ ଥିଲା?
1: ଏଇଟା ଗୋଟେ ମରାଠୀ ସଙ୍ଗ୍ ଟା, ତ ଗୋଟେ ଝିଅ ନିଜକୁ ସୁନ୍ଦର ବୋଲି କହିକି ଡିସ୍କ୍ରାଇବ୍ କରୁଛି।
0: ତ ଅଲଗା ଭାଷାର ଯେତେବେଳେ ଗୀତ ବୋଲୁଛ, ସେ ୱାର୍ଡସ ଗୁଡାକ କେମିତି ତମେ ପ୍ରାକ୍ଟିସ କରୁଛ?
1: ଲିରିକ୍ସ କୁ ଦେଖିକି ବାର ବାର ମୁଁ ଗାଏ, ତାକି ପ୍ରୋନାଉନ୍ସିଏସନ ଭଲ ହୁଏ ଆଉ ଲିରିକ୍ସ ଠିକ ସେ କହିପାରେ।
0: ଭଲ ପାଠ ପଢ ଆଉ ତମେ ଯୋଉ ଲକ୍ଷ୍ୟ ରଖିଛ ସେ ସବୁ ଲକ୍ଷ୍ୟରେ ତମେ ସକ୍ସେସ ହୁଅ। ଆଉ ତମ ଭଳି ପିଲାମାନଙ୍କୁ ଯୋଉ ଯୋଉ କଥା କହିଲ, ତମ କଥା ଶୁଣିକି ପ୍ରତ୍ୟେକଟି ପିଲା ଭାବିବେ ନିଶ୍ଚିତ ଭାବରେ ଆମେ ମଧ୍ୟ ଭଉଣୀଙ୍କ ଭଳି ସକ୍ସେସ ହେବା ପାଇଁ ଚେଷ୍ଟା କରିବୁ। ଆଜି ଆମ ପାଖରେ ବହୁତ କଥା କହିଲ, ସେଥିପାଇଁ ଆମର ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ବହୁତ ବହୁତ ଧନ୍ୟବାଦ।
2: ପିଲାଇ ଆଜିର ଜାଣିବା କଥାରେ ଶୁଣିବା ଜୈବ ବିବିଧତା ବିଷୟରେ। ଜୈବ ବିବିଧତା ହେଉଛି ପୃଥିବୀରେ ବସବାସ କରୁଥିବା ସମସ୍ତ ପ୍ରକାରର ଉଦ୍ଭିଦ, ପ୍ରାଣୀ, ଅଣୁଜୀବ ଓ ସେମାନଙ୍କର ପରିବେଶଗତ ବିବିଧତାର ସମଷ୍ଟି। ପ୍ରକୃତିର ସନ୍ତୁଳନ ରକ୍ଷା କରିବାରେ ଜୈବ ବିବିଧତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ପୃଥିବୀକୁ ସୁନ୍ଦର, ସଜୀବ ଏବଂ ବାସଯୋଗ୍ୟ କରି ରଖିଥାଏ। ଜୈବ ବିବିଧତା ମାନବ ଜାତି ପାଇଁ ଏକ ଅମୂଲ୍ୟ ସମ୍ପଦ। ଆମେ ଖାଦ୍ୟ, ଔଷଧ, ବସ୍ତ୍ର, ଇନ୍ଧନ ଏବଂ ଆଶ୍ରୟ ପାଇଁ ପ୍ରକୃତି ଉପରେ ନିର୍ଭର କରିଥାଉ। ବିଭିନ୍ନ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ପରିବେଶର ସନ୍ତୁଳନ ବଜାୟ ରଖନ୍ତି। ବନ ଅଙ୍ଗାରକାମ୍ଳ ଶୋଷଣ କରି ଅମ୍ଳଜାନ ଯୋଗାଇଥାଏ ଏବଂ ଜଳବାୟୁକୁ ନିୟନ୍ତ୍ରଣ କରିଥାଏ। ବର୍ତ୍ତମାନ ଜୈବ ବିବିଧତା ବିଭିନ୍ନ କାରଣରୁ ବିପଦର ସମ୍ମୁଖୀନ ହେଉଛି। ଜଙ୍ଗଲ କାଟିବା, ଶିଳ୍ପାୟନ, ନଗରୀକରଣ, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଅବୈଧ ଶିକାର ଯୋଗୁଁ ଅନେକ ପ୍ରଜାତି ବିଲୁପ୍ତ ହେବାକୁ ବସିଛନ୍ତି। ଏହା ପ୍ରକୃତିର ସନ୍ତୁଳନକୁ ବାଧାପ୍ରାପ୍ତ କରୁଛି। ଜୈବ ବିବିଧତାର ସୁରକ୍ଷା ପାଇଁ ବନ ସଂରକ୍ଷଣ, ବୃକ୍ଷରୋପଣ, ବନ୍ୟଜନ୍ତୁ ସୁରକ୍ଷା ଏବଂ ପରିବେଶ ସଚେତନତା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ସରକାରଙ୍କ ସହିତ ସାଧାରଣ ଲୋକମାନେ ମଧ୍ୟ ଏହି ଦାୟିତ୍ୱ ନେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା, ପ୍ରଦୂଷଣ କମାଇବା ଓ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର କରିବା ଦ୍ୱାରା ଏଥିରେ ସହଯୋଗ କରିପାରିବେ। ଜୈବ ବିବିଧତା ହେଉଛି ପୃଥିବୀର ଅମୂଲ୍ୟ ଧନ। ଏହାର ସୁରକ୍ଷା ମାନବ ଜାତିର ଆଶ୍ୱସ୍ତି ପାଇଁ ଅତି ଆବଶ୍ୟକ। ତେଣୁ ଆମେ ସମସ୍ତେ ଜୈବ ବିବିଧତାର ସଂରକ୍ଷଣ ପାଇଁ ସଚେତନ ହେବା ଏବଂ

0: ଶୁଣିଲେ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ମିନତିରାଣୀ ନନ୍ଦ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ୍ ସମ୍ପତ୍ତି ଓ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ୍। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏଫ୍ପିଆଇ ଦ୍ୱାରା ନିବେଶ ନିୟନ୍ତ୍ରଣ ନିୟମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରଳ କରିଛି। ସଂଶୋଧିତ ଢାଞ୍ଚା ଅନୁଯାୟୀ ନିବେଶ କ୍ଷେତ୍ର ଅଧିକ ସୁଗମ ହେବା ସହ କେତେକ ବିନିଯୋଗ ପ୍ରତିବନ୍ଧକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସାଧାରଣ ଏବଂ ଦୀର୍ଘକାଳୀନ ବିନିଯୋଗ ବର୍ଗକୁ କେନ୍ଦ୍ର ଓ ରାଜ୍ୟ ସିକ୍ୟୁରିଟିଜ୍ ପାଇଁ ଏକ ସୀମାବଦ୍ଧ ସମ୍ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ନିବେଶ କ୍ଷେତ୍ର ଅଧିକ ସହଜ ତଥା ସୁଗମ ହେବା ସହିତ ନିବେଶକଙ୍କ ପାଇଁ ଅନୁପାଳନ ଆବଶ୍ୟକତା ମଧ୍ୟ ଏହାଦ୍ୱାରା ସୀମିତ ହେବ। ସଂଶୋଧିତ ନିୟମ ଲାଗୁ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀଙ୍କର ସ୍ୱାର୍ଥ ଦୃଷ୍ଟିକୁ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିଶ୍ୱର ବିଭିନ୍ନ ରାଷ୍ଟ୍ର ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ବେଳେ ଭାରତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଭାବରେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ 7.7% ଜିଡିପି ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, ଏହି ସଫଳତା ଗତ 12 ବର୍ଷ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତରତା, ଆତ୍ମବିଶ୍ୱାସ, ସ୍ଥିରତା, ନିର୍ଭରଯୋଗ୍ୟତା ସହିତ ସମନ୍ୱିତ କରିପାରିଛି। ରାଷ୍ଟ୍ର ନିର୍ମାଣ, ନବସୃଜନ, ଭିତ୍ତିଭୂମି ଏବଂ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଏକ ଆତ୍ମବିଶ୍ୱାସୀ, ସ୍ଥିର ଏବଂ ସମ୍ମାନଜନକ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିଛି। ଏହି ଅଭିବୃଦ୍ଧି ନୂତନ ସୁଯୋଗ ସୃଷ୍ଟି କରିବା ସହିତ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସଶକ୍ତ କରିପାରିଛି। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ଫିରୋଜପୁର ଫାଜଲିକା ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 9 ଜଣ ଯାକ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ବ୍ୟାସ ନଦୀରେ ଜଣେ ସମ୍ପର୍କୀୟଙ୍କ ଚିତାଭସ୍କ ବିସର୍ଜନ କରିବାକୁ ସେମାନେ ଗସ୍ତ କରିଥିଲେ। ଆହତଙ୍କୁ ଫିରୋଜପୁର ସିଭିଲ୍ ହସ୍କିଟାଲ ଏବଂ ଫରିଦକୋଟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଇସ୍ରାଏଲ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା, ହର୍ମୁଜ୍ ପ୍ରଣାଳୀକୁ ଅବରୋଧମୁକ୍ତ କରିବା ଏବଂ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଇରାନ୍ ଆମେରିକାକୁ ଆହ୍ୱାନ ଦେଇଛି। ଏକ ଟେଲିଭିଜନ ସାକ୍ଷାତକାରରେ ଇରାନ୍ର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଏହା କହିଛନ୍ତି। ସେ କହିଛନ୍ତି, ଆମେରିକା ଓ ଇରାନ୍ ମଧ୍ୟରେ ଆଲୋଚନା ଏବେ ଏକ ଅଚଳାବସ୍ଥାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଅବସ୍ଥାକୁ ଭଙ୍ଗ କରିବାକୁ ପଡ଼ିବ। ଇରାନ୍ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ହିଁ ଦୁଇ ପକ୍ଷ ମଧ୍ୟରେ ଚୁକ୍ତି ଅଗ୍ରଗତି କରିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଖାମେନେଇଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ଭାବନାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଏବେ ଆଲୋଚନା ପ୍ରାଥମିକ ଅବସ୍ଥାରେ ରହିଛି। ଆଲୋଚନାକୁ ଗତିଶୀଳ କରିବାକୁ ହେଲେ ଶ୍ରୀ ଟ୍ରମ୍ପଙ୍କୁ ଅଚଳାବସ୍ଥା ଦୂର କରିବାକୁ ପଡ଼ିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଗୁରୁବାର ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ କହିଥିଲେ, ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତି ସମ୍ଭବ ହୁଏ ତେବେ ସେ ଇରାନ୍ର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମେରିକା ସାମରିକ ଅଧିକାରୀଙ୍କ ମଧ୍ୟରେ 29ତମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାୱାଇଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଆର୍ମି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟ୍ରାଟେଜୀ ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଘାଇ ଏବଂ ଆମେରିକା ସେନାର ଡେପୁଟି କମାଣ୍ଡିଂ

0: ଜେନେରାଲ୍ ଲେଫ୍ଟନାଣ୍ଟ ଜେନେରାଲ୍ ଜୋଏଲ୍ ଭୋଏଲ୍ ଅଂଶଗ୍ରହଣ କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ପାରସ୍କରିକ କାର୍ଯ୍ୟଦକ୍ଷତା ବୃଦ୍ଧି, ବୃତ୍ତିଗତ ଆଦାନ ପ୍ରଦାନକୁ ସୁଦୃଢ଼ କରିବା, ସୁରକ୍ଷା ଆଧାରିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗରେ ସହଭାଗିତା ବୃଦ୍ଧି ଉପରେ ମତ ବିନିମୟ ହୋଇଛି। ଉଭୟ ପକ୍ଷ ରଣନୈତିକ ଭାଗିଦାରିତାକୁ ଅଧିକ ମଜବୁତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ସୌରଶକ୍ତି କ୍ଷେତ୍ର 2.8 ଗିଗାୱାଟ୍ରୁ ବୃଦ୍ଧି ପାଇ 155 ଗିଗାୱାଟ୍ରେ ପହଞ୍ଚିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି 40 ଲକ୍ଷରୁ ଅଧିକ ଘର ସୌରଶକ୍ତି ଦ୍ୱାରା ଆଲୋକିତ ହୋଇଛି। କୃଷି କ୍ଷେତ୍ରରେ ସୌରଶକ୍ତି ଉପଯୋଗ ଦ୍ୱିଗୁଣିତ ହେବା ସହ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀ ଶେଖାବତ କହିଛନ୍ତି ପ୍ରତ୍ୟେକ ଛାତକୁ ସୌରଚାଳିତ ଏବଂ ପ୍ରତ୍ୟେକ ଘରକୁ ଏକ ଶକ୍ତିକେନ୍ଦ୍ର ଭାବେ ପରିବର୍ତ୍ତନ କରିବା ସଂକଳ୍ପ ନେଇ ଭାରତ 500 ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗୋଆର ମାର୍ଗାଓଠାରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ ସନ୍ଧ୍ୟା 6:30 ଆରମ୍ଭ ହେବ। ସେମିଫାଇନାଲ୍ ପର୍ଯ୍ୟାୟରେ ଭୁଟାନକୁ ଗୋଟିଏ ଗୋଲ୍ରେ ପରାସ୍ତ କରି ଭାରତ ଫାଇନାଲ୍ରେ ପହଞ୍ଚିଛି। ଭାରତ ପୂର୍ବରୁ 5 ଥର ଏହି ଟାଇଟଲ ହାସଲ କରିସାରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 42 ଓଭରରେ 2 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଲରାଉଣ୍ଡର ମାନବ ସୁତାର ଏହି ମ୍ୟାଚ୍ ସହ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। 18 ବର୍ଷର କମ୍ ହକି ପୁରୁଷ ବର୍ଗ ଏସିଆ କପ୍ 2026 ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ। ଜାପାନର କାକାମିଗାହାରାଠାରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଥିଲା। ଜାପାନ ସେମିଫାଇନାଲ୍ରେ ମାଲେସିଆକୁ 8-1 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। କେରଳମ୍ ଏବଂ ମାହେଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲ୍ଠାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ତେଲଙ୍ଗାନା, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ରାୟଲସୀମା, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପଠାରେ ମଧ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ରାଜସ୍ଥାନର କେତେକ ଅଞ୍ଚଳରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶର ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ ସମ୍ପତ୍ତି ଏବଂ ହରମୁଜ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the Midday News. The headlines. Reserve Bank of India simplifies rules for foreign portfolio investors in government securities to make investment in India easier. External Affairs Minister Dr. S. Jayashankar to hold talks with Nepal Foreign Affairs Minister Shishir Khanal in New Delhi this evening. CBSE extends last date for submission of applications for verification of marks and re-evaluation till tomorrow. In Punjab, at least 9 people killed after a vehicle collides with a truck on Firozpur Fazilka Road this morning. IMD issues red alert for very heavy rainfall over Keralam and Mahi till tomorrow. And in cricket, Shreyas Iyer replaces Suryakumar Yadav as India's new T20 international captain. Vaibhav Suryavanshi included in squad for first time. And now the news in detail. The Reserve Bank of India has simplified the rules governing investments by foreign portfolio investors or FPIs in government securities. The revised framework is aimed at making investments easier and reducing compliance requirements.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କ୍ରିସ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଇବ୍ରାହିମ୍ ଆସ୍କ ଗୀତ, ସଙ୍ଗୀତ ରାଜେଶ ରୋଶନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର 2026କୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରରେ ପ୍ରତିଭାର ଅନ୍ୱେଷଣ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ରାଜ୍ୟ ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପରିଚିତ କରିପାରିଛି। ଚିରାଚରିତ ପ୍ରଥାରୁ ବାହାରି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଓ କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବ। ଏହି ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ଓ ଯୁବପିଢ଼ିଙ୍କୁ ରାଷ୍ଟ୍ରଗଠନ କାର୍ଯ୍ୟରେ ସାମିଲ କରିବା ପାଇଁ ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଦେଶର କ୍ରୀଡ଼ା କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଦେଶ ଏକ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗରେ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ସଠିକ୍ ହେଲେ ଖେଳ ସଂସ୍କୃତିର ପ୍ରସାରରେ ଏହା ସହଯୋଗ ହୋଇପାରିବ। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳରେ ରହିଥାନ୍ତି। ପଡ଼ିଆରୁ ପୋଡିୟମ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଏକ ଇକୋସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ, ୟେ ଚିନ୍ତନ ଶିବିର ମେ ହମ୍ ୟେ ଆନେ ବାଲେ ଦୋ ଦିନ ମେ ୟେ କରନେ ଜା ରହେ ହେଁ। 2036 का जो ओलंपिक होगा उसको मेजबानी करने का भी अवसर हमें प्राप्त होगा। हमें रोड मैप प्रस्तुत कर रहे हैं आने वाले समय में हम कैसे स्पोर्ट्स इकोसिस्टम को विश्व पटल पर एक बहुत बड़ा दृष्टि दे सकते हैं। उड़ीसा भी इस राष्ट्रीय दृष्टि में एक प्रमुख योगदानकर्ता होने पर बहुत गर्व करता है।
0: ଶିବିରରେ ସରକାର ତଥା ବିଭାଗର କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ମାନସମନ୍ଥନ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ସଦ୍ୟ ସମାପ୍ତ ହୋଇଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭାଗୀୟ ମୁଖ୍ୟ କୃଷ୍ଣ ସ୍ୱରୂପ ବତ୍ସ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏନ୍ଡିଏମ୍ଏର ବିଭାଗୀୟ ମୁଖ୍ୟ ଶ୍ରୀ ବତ୍ସ କହିଛନ୍ତି, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଓଡ଼ିଶା ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିଛି। ବ୍ରିକ୍ସ ବୈଠକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉନ୍ନତମାନର ଜ୍ଞାନକୌଶଳର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଇଲେକ୍ଟ୍ରିକ୍ ଯାନ ଭବିଷ୍ୟତର ସର୍ବୋତ୍ତମ ପରିବହନ କି, ପରେ ଜାଣିବା କଥାରେ ରହିଛି ଶାନ୍ତିକୁଞ୍ଜ, ହରିଦ୍ୱାର ଓ ଲୋଟସ୍ ଟେମ୍ପୁଲ ସମ୍ପର୍କରେ। ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଆଦିବାସୀ ପିଲାଙ୍କ ପାଇଁ ପ୍ରି ମେଟ୍ରିକ୍ ସ୍କୋଲାରସିପ୍ ସମ୍ପର୍କରେ। ଭେଟଘାଟରେ ଯୁକ୍ତ 2 ଆରି 10 କିଲାସ ପାଠ କେନ୍ତାର କରିପଡ଼ିଲେ ନମ୍ବର ମିଲ୍ସି। ପରେ ଶୁଣିବେ ସାକ୍ଷାତକାର ଗାଁର ଉନ୍ନତି କାଜେ ଗ୍ରାମ ପଞ୍ଚାୟତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ହିନ୍ଦୀ ଭଜନ ଶୁଣିବେ 6:30 ଶିଳ୍ପୀ ଲତା ମଙ୍ଗେସ୍କର। ଆଜିର ପ୍ରସଙ୍ଗ

ସନ୍ଧ୍ୟା 6:55 ଜିଲ୍ଲା ହାଲଚାଲରେ ଶୁଣିବେ। ରାତି 7:25 କେନ୍ଦୁଝର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7:00 ଏବଂ ରାତି 8:00। ରାତି 7:30 ରହିଛି କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10। ଏଥିରେ ଶୁଣିବେ ସିଆ ଟିକା ବା କଟିବାତ କ'ଣ ଏବଂ କାହିଁକି ହୁଏ, ଏ ସମ୍ପର୍କରେ ଡାକ୍ତର ବାସୁଦେବ ପ୍ରଧାନଙ୍କ ସହ ଏକ ସାକ୍ଷାତକାର। ପରେ ଶୁଣିବେ ହେଲ୍ଥ ଟିପ୍ସ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱର ସମ୍ପର୍କରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ଏଥିରେ ଖ୍ୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ଫୋହନକର। ରାତି 9:30 ରହିଛି ଜାତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୁଣିବେ ରାତି 10:00, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:30 ପ୍ରଚାର କରିବୁ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48:15। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିବେ ଅପରାହ୍ନ 5:00। ସେତେବେଳେ ଯାଇ ଆପଣ ଆମର ଏଫ୍ଏମ୍ର 103.6 MHz ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ରେ 103.6 megahertz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବବାଣୀ।

0: ହେଲା ଦିଦି, ଆଜି ଏତେ ମନ ଦୁଃଖରେ ବସିଛ?
1: ହଇ ବର୍ଷା, ତମେ କେବେ ଭାବିଛ ଗୋଟେ ଝିଅ ପାଇଁ ଆଜିକାଲିର ଦିନରେ ଆତ୍ମନିର୍ଭରଶୀଳ ହେବା କେତେ ଜରୁରୀ?
0: ହଇ ଦିଦି, ସତ କଥା କହିଲ ମାତ୍ର, ଆତ୍ମନିର୍ଭରଶୀଳତା ଜଣେ ଝିଅକୁ ନିଜ ପାଦରେ ଛିଡ଼ା ହେବାର ଶକ୍ତି ଦେଇଥାଏ। ଯେତେବେଳେ ଯେଉଁ ଗୋଟେ ଝିଅ ଶିକ୍ଷିତ ଆଉ ଦକ୍ଷ ହୁଏ, ସେ ନିଜର ନିଷ୍ପତ୍ତି ନିଜେ ନେଇପାରେ ଆଉ ଆର୍ଥିକ ଭାବରେ ବି ସକ୍ଷମ ହେଇପାରେ, ନା କ'ଣ?
1: ହଁ, ସତ କଥା କହିଲ। ଆଜିର ଦିନରେ ସବୁ ଝିଅ ପାଇଁ କି ଆତ୍ମନିର୍ଭରଶୀଳତା ବେଶୀ ଏକା ଜରୁରୀ, କିନ୍ତୁ ଏବେ ବି ଏମିତି ଲୋକ ଅଛନ୍ତି ଯିଏକି ନିଜର ଝିଅମାନଙ୍କୁ ସବୁବେଳେ ଅନ୍ୟ ଉପରେ ହିଁ ନିର୍ଭରଶୀଳ କରିବା ପାଇଁ ଚାହାନ୍ତି।
0: ସେଟା ତ ଭଲ ନାହିଁ ଦିଦି, ହେଲେ ଲୋକମାନଙ୍କର ଏଇ ଚିନ୍ତାଧାରା ବଦଳିବ କେମିତି? ସେଟା ତ ବଡ଼ କଥା, ଲୋକମାନଙ୍କର ଏଇ ଚିନ୍ତାଧାରା କା ବଦଳାଇବାର ଅଛି।
1: ହଇ ବର୍ଷା, ଆଜିକାଲି ଦେଖୁଛି ବହୁତ ଲୋକ ପାଖରେ ଡିଗ୍ରୀ ଅଛି କିନ୍ତୁ ଚାକିରି ନାହିଁ।
0: ହଇ ସତ କଥା ଆକା, ହେଲେ ଆର ମେନ୍ କାରଣ କ'ଣ ଜାଣିଛ କି? ଦକ୍ଷତା ଆକା ନାହିଁ ଲୋକମାନଙ୍କ ପାଖରେ, ଖାଲି ଡିଗ୍ରୀ ଥିଲେ କ'ଣ ହବ? ଆଜିର ଦିନରେ ଖାଲି ଡିଗ୍ରୀ ଥିଲେ ହବନି, ଡିଗ୍ରୀ ସାଙ୍ଗରେ ଯୋଉ ସ୍କିଲ୍ ଡେଭଲପମେଣ୍ଟ ସେଟା ବି ଥିବାର ଅଛି ଆକା।
1: ହେଲେ ସ୍କିଲ୍ ଡେଭଲପମେଣ୍ଟ ଆମ ଜୀବନରେ ଏତେ ଗୁରୁତ୍ୱପୂର୍ଣ୍ଣ କି?
0: ହଇ ପରା, ସେଟା ତ ଦକ୍ଷତା ତ ମେନ୍ ଥିବାର ଅଛି, କାହିଁକି ନା ଦକ୍ଷତା ଥିଲେ ହିଁ ଗୋଟେ ଲୋକ ଆତ୍ମବିଶ୍ୱାସୀ ହେଇପାରିବ, ସ୍ୱାବଲମ୍ବୀ ହେଇପାରିବ, ଆଉ ସେଟା ଆଗା ତାକୁ ଭବିଷ୍ୟତରେ ସଫଳ କରିପାରିବ।
1: ହେଲେ ତମର ହିସାବରେ ଆତ୍ମନିର୍ଭରଶୀଳତାର ପ୍ରଥମ ପଦକ୍ଷେପ କ'ଣ?
0: ଠିକ କଥାଟା ପଚାରିଲ, ହେଲେ ଶିକ୍ଷା, ଦକ୍ଷତା ଆଉ ଆତ୍ମବିଶ୍ୱାସ, ଏଇ ତିନିଟା ଥିଲେ ଜଣେ ନିକି ଯେମିତି ବି ଯାହା ବି ଆସୁ ତାର ଜୀବନରେ ସେଟା ସବୁକୁ ସେ ସାମ୍ନା କରିପାରିବ।
1: ସତ କଥା କହିଲ। ଯେତେବେଳେ ଗୋଟେ ଝିଅ ଆଗକୁ ବଢ଼ିବ ସେତେବେଳେ ଗୋଟିଏ ପରିବାର, ଗୋଟିଏ ସମାଜ ଆଉ ଗୋଟିଏ ଦେଶ ମଧ୍ୟ ଆଗକୁ ବଢ଼ିଥାଏ, ନା କ'ଣ କହୁଛ?
0: ସତ କଥା ଆକା, ହେଲେ ଆମେ ଏବେ କ'ଣ ଜାଣିଲୁ ଏଠାରୁ? ସବୁ ଝିଅର ସ୍ୱପ୍ନକୁ ଉଡ଼ିବା ପାଇଁ ଡେଣା ଦିଅ, କାହିଁକି ନା ଆତ୍ମନିର୍ଭରଶୀଳ ଝିଅ ହିଁ ଉଜ୍ଜଳ ଭବିଷ୍ୟତର ପରିଚୟ ଅଟେ।
1: ତାହେଲେ ଏମିତିଆ କଥାବାର୍ତ୍ତା ହଉଥିବା କି ଆଜିର କାର୍ଯ୍ୟକ୍ରମକୁ ଆଗକୁ ନେବା ବର୍ଷା?

0: ତେବେ ଭାଇ ଭଉଣୀମାନେ, ସବୁଦିନ ସନ୍ଧ୍ୟା ପରି ଆଜି ମଧ୍ୟ ଆପଣମାନଙ୍କର ପାଖରେ ଆମେ ଆସିକି ପହଞ୍ଚିଯାଇଛୁ। ଆଜିର ଜୁଆନ କଥା କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁଇ ଜଣ, ମୁଇଁ ବର୍ଷା ମହାପାତ୍ର,
1: ଆରେ ମୁଇଁ ଲକ୍ଷ୍ମୀ ଦାସୀ ନାୟକ।
2: ଜୁହାର।

0: ଦିଦି, ଆଜିକା ଟାଇମରେ ବେଶୀ ଆଗା ପରିବେଶ ପ୍ରଦୂଷଣ ହଉଛି ନେଇକି ସବୁ ଜିନିଷର ରେଟ୍ ବଢୁଛି।
1: ଯେମିତିକି ଗ୍ୟାସ ରେଟ୍ ତ ଦିନକୁ ଦିନ ବଢୁଛି, ତା ସହିତ ପେଟ୍ରୋଲ ଡିଜେଲର ମଧ୍ୟ ଅଧିକ ରେଟ୍ ବଢୁଛି।
0: ଯଦି ଏମିତି ପେଟ୍ରୋଲ ଡିଜେଲର ରେଟ୍ ବଢି ଚାଲି ଚାଲିଥିବ, ତା ସହିତ ଏମିତି ପରିବେଶ ପ୍ରଦୂଷଣ ହେଇଥିବ, ତାହେଲେ ଭବିଷ୍ୟତରେ ବହୁତ ବଡ଼ ବିପଦ ଏକା ଆସିବ। ସେଥିପାଇଁ ଏବେଠୁ ଏକା ଆମକୁ ଭାବିବାର ଅଛି ଯେ କ'ଣ କରିବା ଭବିଷ୍ୟତରେ, କାହିଁକି ନା ଆମେ ଆମର ସମୟରେ ଏମିତି ଅସୁବିଧା ହେଉଛି, ମାନେ ଯେତେବେଳେ ଭବିଷ୍ୟତ ପିଢ଼ି ଆଇବେ ପରିବେଶ ତ ସେତେବେଳକୁ କେମିତି ହେଇଯାଇଥିବ, ଏବେକା ସମୟରେ ହିଁ ଏତେ ନଷ୍ଟ ହେଉଛି। ସେଥିପାଇଁ ଏବେଠୁ ଏକା ଆମକୁ କିଛି ଗୋଟେ ଭାବି କରିକି ପଦକ୍ଷେପ ନେବାକୁ ପଡ଼ିବ, ନା କ'ଣ କହୁଛ?
1: ହଏ, ଏଇଟା ପାଇଁ ଦିନକୁ ଦିନ ଆମେ ଯେତେ ପରିମାଣରେ ଗଛ କାଟୁଛୁ, ସେତିକି ପରିମାଣରେ ଯଦି ସମସ୍ତେ ଗୋଟେ ମାସକୁ କି ଗୋଟେ 15 ଦିନକୁ ଗୋଟେ ଗୋଟେ ମଧ୍ୟ ଗଛ ଲଗାଇବେ, ପରିବେଶକୁ କ୍ଷତି ହେବାରେ ବଞ୍ଚାଇ ପାରିବା।
0: ହଇ, ସତ କଥା କହିଲ। ତାହେଲେ ଆମେ ବି ଭାଇ ଭଉଣୀମାନେ ଆପଣମାନଙ୍କୁ ଅନୁରୋଧ କରୁଛୁ ଯେ ଆପଣମାନେ ବି ବର୍ଷକୁ କିଛି ନା କିଛି ହେଲେ ଗୋଟେ ଗଛ ଲଗାନ୍ତୁ, ପରିବେଶର ସୁରକ୍ଷାରେ ଆପଣମାନେ ବି ଯୋଗଦାନ କରନ୍ତୁ। ତାହେଲେ ଚାଲନ୍ତୁ ଏ ବିଷୟରେ ଗୋଟେ ଶୁଣିବା, ଗୋଟେ ସାକ୍ଷାତକାର ଯାର କି ଗୋଟେ ବିଷୟ ରହିଛି, ଇଲେକ୍ଟ୍ରିକ୍ ଯାନ ଭବିଷ୍ୟତର ସର୍ବୋତ୍ତମ ପରିବହନ ହୋଇପାରିବ କି?
2: ହ୍ୟାଲୋ ସାର୍, ନମସ୍କାର।
3: ନମସ୍କାର,
2: ସ୍ୱାଗତ ଜଣାଉଛୁ ଆଜିର ଜୀବନ କଥା କାର୍ଯ୍ୟକ୍ରମକୁ।
3: ଧନ୍ୟବାଦ
2: ସାର୍। ପ୍ରଥମେ ଆପଣ ଆପଣଙ୍କର ପରିଚୟଟା ଦେବେ।
3: ମୁଁ ଅଧ୍ୟାପକ, ଗଭର୍ଣ୍ଣମେଣ୍ଟ ଡିଗ୍ରୀ କଲେଜ କାଶପୁର, ରାଜନୀତି ବିଜ୍ଞାନ ଅଧ୍ୟାପକ ଅଛି।
2: ଆଜ୍ଞା,
3: ଆଉ ଆଜି ମୋତେ ନିମନ୍ତ୍ରଣ କରିବାର ନିହାତି ମୁଁ ଅତ୍ୟନ୍ତ ଖୁସି। ଆଜିର ଦିନଟି ହେଉଛି ପ୍ରଥମେ ତ ମୋର ଆଜି ଜନ୍ମଦିନ।
2: ସାର୍ ଆପଣଙ୍କ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା।
3: ଧନ୍ୟବାଦ।
2: ତାହେଲେ ସାର୍, ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଇଲେକ୍ଟ୍ରିକ୍ ଯାନ ଭବିଷ୍ୟତର ସର୍ବୋତ୍ତମ ପରିବହନ କି, ଏ ସମ୍ପର୍କରେ ଆପଣ କ'ଣ କହିବାକୁ ଚାହିଁବେ?
3: ଦେଖନ୍ତୁ, ମୁଁ ରାଜନୀତି ବିଜ୍ଞାନର ଛାତ୍ର, ବିଜ୍ଞାନକୁ ବିଶ୍ୱାସ କରେ। ଆଉ ଭବିଷ୍ୟତରେ ନିହାତି ଇଲେକ୍ଟ୍ରିକ ମାନେ ଭେହିକିଲ ମାନେ ତାର ଡୋମିନାନ୍ସ ରହିବ। ଆଉ ଇଲେକ୍ଟ୍ରିକ ଭେହିକିଲର ବହୁତ ଗୁଡ଼ାଏ ଭଲ ଗୁଣ ମଧ୍ୟ ଅଛି, କିନ୍ତୁ ଭାରତ ବର୍ଷରେ ସମ୍ପୂର୍ଣ୍ଣ ମାତ୍ରାରେ ମାନେ ସାରା ବିଶ୍ୱକୁ ବି ଦେଖିପାରିବି ଏବେ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ମାତ୍ରାରେ ସରକାରଙ୍କ ତରଫରୁ ମଧ୍ୟ ହଉ ସେତିକି ପରିମାଣରେ ଯାନବାହନ ମିଳିପାରି ନାହିଁ।
2: ଆଜ୍ଞା, ତାହେଲେ ସାର୍ ଏଇ ଯୋଉ ଇଲେକ୍ଟ୍ରିକ ଯାନ ପରିବେଶ ସୁରକ୍ଷାରେ କେମିତି ସହାୟକ ହୁଏ?
3: ହଁ, ନିହାତି ପରିବେଶ ପାଇଁ ବହୁତ ମାନେ ଭଲ, ଯଦି ଦେଖିବା ଯଦି ବହୁତ ଭଲ ତ ମୁଁ କହିପାରିବିନି। କମ୍ପାରିଟିଭଲି ଯଦି ଆମେ ଦେଖିବା ଯଦି ପେଟ୍ରୋଲ ଡିଜେଲ

0: ଭେହିକିଲ ଅଛି, ତା ଅପେକ୍ଷା ନିହାତି ଏଇଟା କିଛି ପରିମାଣରେ ଏଥିରେ ଆମେ ଭଲ ପାଇପାରିବା। ଆଉ ପରିବେଶ କ୍ଷେତ୍ରରେ ଯଦି ଦେଖିବା ଯେ କି ନିହାତି ଭଲ ହେଇପାରିବ ଏବଂ ଲୋକଙ୍କର ଖର୍ଚ୍ଚ ମଧ୍ୟ କମ ହେଇପାରିବ। ପେଟ୍ରୋଲ ଡିଜେଲର ଯେଉଁଭଳି ଭାବରେ ଦାମ ବଢୁଛି, ତାହା ନିଶ୍ଚୟ ଇଲେକ୍ଟ୍ରିକ ଭେହିକିଲରେ କମ ଖର୍ଚ୍ଚ ହେବ। କିନ୍ତୁ ଇଲେକ୍ଟ୍ରିକ ଭେହିକିଲ ବର୍ତ୍ତମାନ ସବୁ ସବୁ ପ୍ରକାର ଭେହିକିଲ ଯାହାକୁ ଆମେ ଯଦି କହିବା କି ବସ୍ ଠାରୁ ଆରମ୍ଭ କରିକି କାର୍ ଠାରୁ ଆରମ୍ଭ କରିକି ଏହିସବୁ ଭେହିକିଲ ଯାକ ବର୍ତ୍ତମାନ ଏତେ ପରିମାଣରେ ମିଳିବା ସମ୍ଭବ ହେଇପାରି ନାହିଁ। ହଁ, ଆଜି ଦିନରେ ଟୁ ହ୍ୱିଲର ଯାକ ମାନେ ମିଳୁଛି, କିନ୍ତୁ କିଛି କିଛି ଲୋକଙ୍କ ମନରେ ବି ପ୍ରଶ୍ନ ରହୁଛି ବା ଡାଉଟ୍ ରହୁଛି କି କେତେବେଳେ ଜଳି ଯାଉଛି କି, ପୁଣି ପ୍ରଶ୍ନ ରହୁଛି କି ବ୍ୟାଟେରୀ ମାନେ ଆମେ ଯଦି ଯାଉଥିବା ଏହାର କାରଣ ଇଲେକ୍ଟ୍ରିକ ଭେହିକିଲ ବହୁତ ଦୂର ଯାଇପାରୁ ନାହିଁ। ତେଣୁ କରିକି ସରକାରଙ୍କ ତରଫରୁ ଯଦି ସବୁକିଛି ବା ଯୋଉ ଆମର ଯୋଉ ଅଟୋମୋବାଇଲ ଇଞ୍ଜିନିୟରିଂ ଯାହା କହୁଛୁ ଆମେ ଯୋଉ ସବୁ ଗାଡି ସବୁ ତିଆରି କରିବା କମ୍ପାନୀ ସବୁ ମାନେ ସେମାନେ ଯଦି ଏହାର ସମ୍ପୂର୍ଣ୍ଣ ମାତ୍ରାରେ ଯଦି ଠିକ ଭାବରେ ମାନେ ଭବିଷ୍ୟତ କଥା ଚିନ୍ତା କରିକି ମାନେ ଗାଡି ତିଆରି କରିବେ, ନିହାତି ଏହା ଲାଭଦାୟକ ହେବ।
1: ଆଜ୍ଞା, ତାହେଲେ ସାର୍ ଏଇ ଯୋଉ ଇଲେକ୍ଟ୍ରିକ ଯାନ ଆଉ ସୌରଶକ୍ତି ମଧ୍ୟରେ କେମିତି ସମ୍ପର୍କ ରହିଛି?
0: ନିହାତି ଆମେ ଦେଖିବା ଯେ କି ସମ୍ପର୍କ ତ ଅଛି, କାରଣ ବିଜ୍ଞାନ କ୍ଷେତ୍ର ଯଦି ଦେଖିବା ଯେ କି ମାନେ ସାରା ବିଶ୍ୱରେ ଏତେ ପରିମାଣରେ ଅଗ୍ରଗତି କରୁଛି, ଭାରତ ମଧ୍ୟ ଅଗ୍ରଗତି କରୁଛି, ଏଥିରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ଭାରତକୁ ବହୁତ ପରିମାଣରେ ଅଗ୍ରଗତି କରିବାର ଆବଶ୍ୟକତା ମଧ୍ୟ ରହିଛି। ଏବଂ ଆମେ ଦେଖିବା ଯେ କି ଇଲେକ୍ଟ୍ରିକ ଭେହିକିଲରେ ଇଲେକ୍ଟ୍ରିକ ଭେହିକିଲର ଭବିଷ୍ୟତକୁ ଯଦି ଚିନ୍ତା କରିବା ଏହା ନିହାତି ମାନେ ଭଲ ହେଇପାରିବ। କିନ୍ତୁ ଯୋଉ ଗ୍ଲୋବାଲ ମାର୍କେଟରେ ଯଦି ତାର ଦେଖିବା ଯେ କି ସମ୍ପୂର୍ଣ୍ଣ ମାତ୍ରାରେ ଯୋଉ ଅର୍ଥନୀତି କ୍ଷେତ୍ରରେ ଦେଖିବା ଯେ ଇକୋନୋମି କ୍ଷେତ୍ରରେ ଦେଖିବା ଯେତିକି ଗ୍ଲୋବାଲ ମାର୍କେଟରେ କାରଣ ପେଟ୍ରୋଲ ଏବଂ ଡିଜେଲକୁ ନେଇକି ମଧ୍ୟ ଅର୍ଥନୀତି ନିର୍ଦ୍ଧାରଣ କରାଯାଇଥାଉଛି, ତାହା ମାନେ ଭବିଷ୍ୟତ କଣ ହବ ତାହା ସରକାର ବା ବିଶ୍ୱର ସମସ୍ତ ଦେଶର ସରକାର ସବୁ କିଛି ନିଷ୍ପତ୍ତି ନେବେ। ଏବଂ ଏଇ ଦୁଇଟି ଯୋଉ ଯାନ କଥା କହିଲେ ଏହା ଭିତରେ ସାମଞ୍ଜସ୍ୟ ନିହାତି ରହିଛି।
1: ଆଚ୍ଛା, ତାହେଲେ ସାର୍ ଭାରତରେ ଆର୍ଥିକ ବିକାଶରେ ଇଲେକ୍ଟ୍ରିକ ଯାନର କିଛି ଭୂମିକା ରହିପାରିବ କି? ଆଉ ଯଦି ରହିବ ତ କେମିତି ରହିବ?
0: ହଁ, ନିହାତି ଆର୍ଥିକ ବିକାଶରେ ଏବେ ଦେଖିବା ଯେ ଇଲେକ୍ଟ୍ରିକ ଭେହିକିଲ ଯଦି ସରକାରଙ୍କ ତରଫରୁ ଅଲରେଡି ମାନେ ସବୁ କିଛି ଇନିସିଏଟିଭ ବା ପ୍ରୋଗ୍ରାମ ସବୁ କିଛି ଅବଲମ୍ବନ କରାଗଲାଣି, ଯଦି ଏହା ସର୍ବଭାରତୀୟ ସ୍ତରରେ ସମ୍ପୂର୍ଣ୍ଣ ମାତ୍ରାରେ ଲାଗୁ ହୁଏ ଏବଂ ଯେତେ ସବୁ କିଛି ଯୋଉ ମ୍ୟାନୁଫ୍ୟାକ୍ଚରିଂ ଅଟୋମୋବାଇଲ ମ୍ୟାନୁଫ୍ୟାକ୍ଚରିଂ କମ୍ପାନୀ ସବୁ ଅଛି ସେମାନେ ଯଦି ଏହାକୁ ଗ୍ରହଣ କରନ୍ତି ତାହେଲେ ବହୁତ ପରିମାଣରେ ଜବ୍ ମଧ୍ୟ କ୍ରିଏସନ୍ ହୋଇପାରିବ ଏବଂ ଯାହାଦ୍ୱାରା କି ଏଇ ଯୋଉ ଭେହିକିଲ କ୍ଷେତ୍ରରେ ମାନେ ଇଲେକ୍ଟ୍ରିକ ଭେହିକିଲ କ୍ଷେତ୍ରରେ ସମସ୍ତେ ସେଥିରେ ମାନେ ଜବ୍ ମଧ୍ୟ ପାଇପାରିବେ। କିନ୍ତୁ କିଛି କିଛି ମନ ଲୋକ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ବି ଉଠୁଛି ଯେ ଆମେ ଯାଉଥିବୁ ଯଦି ବାଟରେ ଯଦି ଆମର ବ୍ୟାଟେରୀ ସରିଯିବ ତାହେଲେ ଚାର୍ଜିଂ ପଏଣ୍ଟ କୋଉଠି, ଯେମିତି ପେଟ୍ରୋଲ ଗାଡ଼ିରେ ପେଟ୍ରୋଲ ପକେଇବା ପାଇଁ ସୁବିଧା ମିଳୁଥିଲା, ସେସବୁ ସୁବିଧା କେମିତି ମିଳିପାରିବ ଏହା ଏବେ ପର୍ଯ୍ୟନ୍ତ ତାହା ମାନେ ଭାରତର ମାନେ ହେଇପାରି ନାହିଁ।
1: ତାହେଲେ ସରକାର କିଛି ପଦକ୍ଷେପ ନେବା ଦରକାର ଇଲେକ୍ଟ୍ରିକ ଯାନର ପ୍ରସାର ବା ଚାହିଦାକୁ ବଢାଇବା ପାଇଁ, ସରକାର କିଛି ପଦକ୍ଷେପ ନେବା ଜରୁରୀ ନା ନୁହଁ?
0: ନିହାତି ନିହାତି ସରକାରଙ୍କ ପଦକ୍ଷେପ ମାଧ୍ୟମରେ ହିଁ ମାନେ ବହୁତ କିଛି ପରିବର୍ତ୍ତନ ଆସିପାରିବ। ସରକାର ଚାହିଁଲେ ହିଁ ଆଜି ଦିନରେ ଅଟୋମୋବାଇଲ ମ୍ୟାନୁଫ୍ୟାକ୍ଚରିଂ ମାନେ କମ୍ପାନୀ ମାନଙ୍କର ମଧ୍ୟ କିଛି ଲୋକ ରୋଜଗାର ପାଇପାରିବେ। ଆଉ ସରକାରଙ୍କର ମାନେ ବର୍ତ୍ତମାନ ସରକାରଙ୍କ ତରଫରୁ ମଧ୍ୟ କିଛି କିଛି ମାନେ ସ୍କିମ୍ ମାଧ୍ୟମରେ ମୁଁ ଯାହା ମାନେ ନ୍ୟୁଜରେ ବି ଦେଖିଛି ଯେ ମାନେ ଇଲେକ୍ଟ୍ରିକ ଭେହିକିଲ କିଣିଲେ ସେମାନଙ୍କୁ କିଛି ପରିମାଣରେ ମାନେ ସବସିଡି ମାନେ ମିଳୁଛି। କିନ୍ତୁ ଇଲେକ୍ଟ୍ରିକ ଭେହିକିଲର ଦାମ ମଧ୍ୟ ଅଧିକ ବର୍ତ୍ତମାନ ଅଛି, ଆଉ ଇଲେକ୍ଟ୍ରିକ ଭେହିକିଲ ସେତିକି ପରିମାଣରେ ମିଳିପାରୁ ନାହିଁ। ଯଦି ଦେଖିବା ଦେଖି ଟୁ ହ୍ୱିଲର ମୁଁ କଥା କହୁଥିଲି ଯେ ହେଭି ଭେହିକିଲ ଯୋଉଟା କୁହାଯାଉଛି ଏସୟୁଭି, ସେସବୁ ଯାକ ଇଲେକ୍ଟ୍ରିକ ଭେହିକିଲରେ ମାନେ ବହୁତ ଭେରାଇଟି ଅଫ୍ ମଡେଲ୍ସ ଯୋଉ ଆସିବା କଥା ଏବେ ପର୍ଯ୍ୟନ୍ତ ଆସିପାରି ନାହିଁ। ତେଣୁ ସରକାର ଯଦି ଏଇ କ୍ଷେତ୍ରରେ ଧ୍ୟାନ ଦିଅନ୍ତି ନିହାତି ବହୁତ ସୁନ୍ଦର ପଦକ୍ଷେପ ହବ। ଆଉ ଏଇ ଯୋଉ ସାରା ବିଶ୍ୱରେ ଆମେ ମାନେ ଦେଖିବାକୁ ପାଇପାରୁଛେ ଯୋଉ ମଧ୍ୟପ୍ରାଚ୍ୟ ମିଡିଲ ଇଷ୍ଟରେ ଯୋଉ ତୈଳକୁ ନେଇକି ଯୋଉ ଯୁଦ୍ଧ କିଛି ପରିମାଣରେ ମଧ୍ୟ ଦେଖାଦେଇଛି ଏବଂ ସେ ମାନେ ଯୁଦ୍ଧ ଯୋଗୁଁ ମାନେ ଭାରତର ବା ସାରା ବିଶ୍ୱରେ ମଧ୍ୟ ଦେଖିବା ଦରକାର କି ଯେ ଡିଜେଲ ପେଟ୍ରୋଲର ଯୋଉ ଯେତିକି ପରିମାଣର ଆବଶ୍ୟକତା ରହିଛି ତାହା ସେତିକି ପରିମାଣରେ ଲୋକଙ୍କ ପାଖକୁ ପହଞ୍ଚିପାରୁ ନାହିଁ। ତାହେଲେ ଏଇ ଇଲେକ୍ଟ୍ରିକ ଭେହିକିଲ ମାଧ୍ୟମରେ ନିହାତି ଲୋକ କଣ ଘରେ ମାନେ ରହିକି ରଖିକି ବ୍ୟାଟେରୀ ତାଙ୍କର ଚାର୍ଜ କରିପାରିବେ ଏବଂ ସେ ସୁବିଧା ସୁଯୋଗ ମାନେ ସରକାରଙ୍କ ତରଫରୁ ପ୍ରଦାନ କରାଯିବାର ଆବଶ୍ୟକତା ମଧ୍ୟ ଅଛି। ଏବଂ ଇଲେକ୍ଟ୍ରିକର ଯୋଉ ବିଲ୍ କଥା କୁହାଯାଉଛି ଇଲେକ୍ଟ୍ରିସିଟିର ଜେନେରେଟ ମାନେ ହଉଛି ବା ଆମେ ଦେଖିବା ଯେ କି ଅଭିଯୁକ୍ତ କୋରାପୁଟ ଜିଲ୍ଲାରେ ଇଲେକ୍ଟ୍ରିସିଟି ଜେନେରେଟ ହେଉଛି, କିନ୍ତୁ ଅଧିକାଂଶ ଗାଁରେ ବିଜୁଳି ଥିଲେ ମଧ୍ୟ କିଛି କିଛି ଗାଁରେ ଯଦି ଦେଖିବା ଯେ କି ଆଜି ବି ଅଭିଯୁକ୍ତ କୋରାପୁଟ ଜିଲ୍ଲା କ'ଣ କିଛି ଅନ୍ଧକାରରେ ଅଛନ୍ତି। ତାହେଲେ ସରକାରଙ୍କ

0: ପଦକ୍ଷେପ ନେବାକୁ ପଡିବ କି ଯେ କେମିତି ହେଲେ ଲୋକ ସୁବିଧାରେ ଇଲେକ୍ଟ୍ରିକ ଭେହିକଲ ଉପଯୋଗ କରିପାରିବେ ଏବଂ ଅଧିକରୁ ଅଧିକ ଲୋକମାନେ ଇଲେକ୍ଟ୍ରିକ ଭେହିକଲ କିଣିପାରିବେ।
1: ଆଜ୍ଞା, ତାହେଲେ ସାର୍ ଦେଖନ୍ତୁ, ସବୁ ଜିନିଷର ପ୍ରୋସ୍ ଆଣ୍ଡ କନ୍ସ, ସବୁ ଜିନିଷର ଭଲ ଆଉ ଖରାପ ସାଇଡ୍ ରହିଛି। ତ ସେଇ ଦୃଷ୍ଟିରୁ ଯଦି ଦେଖିବା, ବର୍ତ୍ତମାନ ସମୟରେ ତ ପେଟ୍ରୋଲ ଆଉ ଡିଜେଲ, ତ ବର୍ତ୍ତମାନ ସମୟରେ ତାର ପେଟ୍ରୋଲ ରେଟ୍ ବଢି ଚାଲିଛି, ପରିବେଶ ପ୍ରଦୂଷଣରେ ପେଟ୍ରୋଲର ଭୂମିକା ବି ରହୁଛି। ତାହେଲେ ଇଲେକ୍ଟ୍ରିକ ଯାନ ବି ସେମିତି କିଛି ତାର କୁପ୍ରଭାବ ରହୁଛି କି ପରିବେଶ ପ୍ରତି?
0: ହଁ, ନିହାତି ପ୍ରତ୍ୟେକ ଜିନିଷରେ ତାର କୁପ୍ରଭାବ ରହିଛି। ଆମେ ଯଦି ଦେଖିବା ଦେଖି ମାନେ ଇଲେକ୍ଟ୍ରିକ ଭେହିକଲରେ ମାନେ

0: ହଉଛି ତାହେଲେ ଇଲେକ୍ଟ୍ରିକ ଯାନ ବି ସେମିତି କିଛି ତାର କୁପ୍ରଭାବ ରହିଛି କି ପରିବେଶ ପ୍ରତି?
1: ହଁ, ନିହାତି ପ୍ରତ୍ୟେକ ଜିନିଷରେ ତାର କୁପ୍ରଭାବ ରହିଛି। ଆମେ ଯଦି ଦେଖିବା ଦେଖି ମାନେ ଇଲେକ୍ଟ୍ରିକ ଭେହିକଲ ରେ ମାନେ କାର୍ବନ କଥା ଦେଖିବା, ଏବେ ଇଲେକ୍ଟ୍ରିକ ଭେହିକଲ ବ୍ୟାଟେରୀ ସମ୍ପୂର୍ଣ୍ଣ ମାତ୍ରାରେ ୟୁଜ ହେଇଗଲା ପରେ, ହେଲା,
0: ଆଜ୍ଞା,
1: ଯେତେବେଳେ ତାର ସମ୍ପୂର୍ଣ୍ଣ ମାତ୍ରାରେ ଶେଷ ହେଇଯିବ, ୟୁଜ ମାନେ ଭ୍ୟାଲିଡିଟି ଯଦି ଖତମ ହେଇଯିବ, ତାକୁ କୋଉଠି ଆମେ ପକେଇବା? ପୁଣି ସେଇଟା ମଧ୍ୟ ଗୋଟେ ଚ୍ୟାଲେଞ୍ଜ ରହିଛି। ତାହା ମଧ୍ୟ ସମ୍ପୂର୍ଣ୍ଣ ମାତ୍ରାରେ କିଛି ପରିମାଣରେ ପରିବେଶକୁ ମାନେ ଆମେ କହିବା ଯଦି ୱାଟର ପଲ୍ୟୁସନ କଥା କୁହାଯାଉ, ଗ୍ରୀନ ହାଉସ ଗ୍ୟାସ ଏମିସନ କଥା କୁହାଯାଉ, ବା ଆମେ ଯଦି ତାକୁ ଡିଷ୍ଟ୍ରକ୍ସନ କରିବା ମାନେ ମାନେ ହ୍ୟୁମାନ ହେବିଟାଟ ଡିଷ୍ଟ୍ରକ୍ସନ କ୍ଷେତ୍ରରେ ମଧ୍ୟ କିଛି ପରିମାଣରେ, କାହିଁକି ଦେଖିଛି ଯେ ହଠାତ୍ ମାନେ ଗାଡି ଯାଉଥିଲା କୁକୁର ରଖିଲାକୁ ଗାଡି ନିଆଁ ଲାଗିଯାଉଛି,
0: ଆଜ୍ଞା,
1: ତାହେଲେ ମାନେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଆହୁରି ଅଧିକ ପରିମାଣରେ ଅଗ୍ରଗତି କରିବାର ଆବଶ୍ୟକତା ଅଛି। ବା ଭାରତରେ ମାନେ ବିଜ୍ଞାନକୁ ସମ୍ପୂର୍ଣ୍ଣ ମାତ୍ରାରେ ଆପଣେଇକି ଯଦି ଆଗକୁ ଆଗକୁ ବଢ଼ିବେ ଏବଂ ଗ୍ଲୋବାଲ ଯୋଉ ଆମର ଯୋଉ କ୍ଲାଇମେଟ ଚେଞ୍ଜ କଥା କୁହାଯାଉଛି, ସେଥିପ୍ରତି ମଧ୍ୟ ଭାରତ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆଉ କ୍ଲାଇମେଟ ଚେଞ୍ଜକୁ ସେତିକି ପରିମାଣରେ ଗୁରୁତ୍ୱ ଦିଆଯାଇ ନାହିଁ, ତେଣୁ କରିକି ଆଜି ଦିନରେ ଅଦିନିଆ ଟାଇମରେ ଯଦି ଦେଖିବା ବର୍ଷା ହେଉଛି, ଅଦିନିଆ ଟାଇମରେ ଦେଖିବା ଯଦି ଅତ୍ୟଧିକ ପରିମାଣରେ ଖରା ହେଉଛି, ଏବଂ ଜଙ୍ଗଲ ଆଜି ହେଉଛି ପରିବେଶ ମାନେ ବିଶ୍ୱ ପରିବେଶ ଦିବସ, ଏବଂ ଜଙ୍ଗଲ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ରହିଛି। ଜଙ୍ଗଲ କେମିତି ସୁରକ୍ଷା ପ୍ରଦାନ କରାଯିବ ସେଥିପ୍ରତି ମଧ୍ୟ ସରକାର ସଚେତନ ହେବା ଦରକାର। ସରକାରଙ୍କ ବହୁତ ଗୁଡ଼ାଏ ପଦକ୍ଷେପ ନିଆଯାଇଛି ଏବଂ ଲୋକମାନେ ମଧ୍ୟ ସଚେତନ ହେବା ତାର ଆବଶ୍ୟକତା ରହିଛି। ଶିକ୍ଷା ମାଧ୍ୟମରେ ଲୋକମାନଙ୍କୁ ସଚେତନ କେମିତି କରାଯାଇପାରିବ, ସରକାର ଏଥିପ୍ରତି ଧ୍ୟାନ ଦେବା ଜରୁରୀ ଅଛି।
0: ଆଜ୍ଞା, ତାହେଲେ ସାର୍ ବର୍ତ୍ତମାନ ଦେଖନ୍ତୁ, ବର୍ତ୍ତମାନ ସମୟରେ ଆମର ଇଲେକ୍ଟ୍ରିକ ଯାନ କହିଲେ ଆମେ ବ୍ୟାଟେରୀ ଚାଳିତ ସ୍କୁଟି ବ୍ୟବହାର କରୁଛୁ, ଅଟୋ ବି ବ୍ୟବହାର ହେଉଛି, ତ ସେମିତି ଅନ୍ୟ ପ୍ରକାର ଯେମିତି ଆମର ସ୍ଥଳ ପରିବହନ ହଉ କି ଜଳ ପରିବହନ ହଉ କି ଆକାଶ ପରିବହନ ହଉ, ଏ ସବୁ ପ୍ରକାର ପରିବହନ ପାଇଁ ଆମେ ଇଲେକ୍ଟ୍ରିକ ଯାନ ଭବିଷ୍ୟତରେ ବ୍ୟବହାର କରିପାରିବା କି?
1: ହଁ, ନିଶ୍ଚୟ ବିଜ୍ଞାନ ଏତେ ପରିମାଣରେ ଅଗ୍ରଗତି କଲାଣି, ଆମେ ନିଶ୍ଚୟ ସେଥିରେ ବ୍ୟବହାର କରିପାରିବା। କାରଣ ଯେତେ ସବୁ ଆମର ସାଇଣ୍ଟିଷ୍ଟ ମାନେ ସବୁ କିଛି ମାନେ ସେମାନେ ମଧ୍ୟ ମାନେ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି, ଏବଂ ଆଗକୁ ଆମେ ଦେଖିବା ଦରକାର ସିପ୍ କଥା କୁହାଯାଉ, କିମ୍ବା ଆଗକୁ ଦେଖିବା ଦରକାର ଏରୋପ୍ଲେନ କଥା କୁହାଯାଉ, ହେଲା, ଆଗକୁ ଦେଖିବା ଯେକି ଟ୍ରେନ କଥା କୁହାଯାଉ, ହେଲା, ମାନେ ବର୍ତ୍ତମାନ ତ ଇଲେକ୍ଟ୍ରିକ ଭାବରେ ଟ୍ରେନ ମଧ୍ୟ ବ୍ୟବହାର କରାଯାଉଛି, କିନ୍ତୁ କିଛି କିଛି ପରିମାଣରେ କୋଉ କୋଉଠି ମାନେ ଦେଖିବା ଯୋଉଠି ଇଲେକ୍ଟ୍ରିକ ଇଏ ନାହିଁ ସେଠି କୋଇଲା ମାନେ ଇଞ୍ଜିନ ମଧ୍ୟ ବ୍ୟବହାର କରାଯାଉଛି। ଏବଂ ନିହାତି ସାରା ବିଶ୍ୱକୁ ଗୋଟେ ଏଇଟା ଗୋଟେ ବାର୍ତ୍ତା ଆସିଛି, ଯୁଦ୍ଧ ମାଧ୍ୟମରେ ବି କୁହାଯାଉ କିମ୍ବା ବିଜ୍ଞାନ ଗୋଟେ ଅଗ୍ରଗତି ପାଇଁ ମଧ୍ୟ ଗୋଟେ ବାର୍ତ୍ତା ଦିଆଯାଉଛି ଯେ ବିଜ୍ଞାନକୁ ଆପଣାନ୍ତୁ ଏବଂ ଭବିଷ୍ୟତ କଥା ଚିନ୍ତା କେମିତି ସାରା ବିଶ୍ୱ ମାନେ ବିଜ୍ଞାନକୁ ନେଇକି ଅଗ୍ରଗତି କରିପାରିବ ଏବଂ ଲୋକମାନେ ତାର ସୁବିଧା କେମିତି ପାଇପାରିବେ, ଏବଂ ବିଜ୍ଞାନ ମାଧ୍ୟମରେ ହିଁ ଆମେ ସାରା ପୃଥିବୀରେ ମଧ୍ୟ ପରିବର୍ତ୍ତନ ଆଣିପାରିବା, ଏଇଟା ଗୋଟେ ମେସେଜ ଗୋଟେ ଆମକୁ ମାନେ ପ୍ରଦାନ କରାଯାଉଛି।
0: ଆଜ୍ଞା ସାର୍, ତାହେଲେ ସାର୍ ସାଧାରଣ ଯାନବାହନ ଯାହା ଆମେ ବ୍ୟବହାର କରୁଛୁ ପେଟ୍ରୋଲ ଡିଜେଲ ଚାଳିତ ଏବଂ ଆଉ ଗୋଟେ ହେଉଛି ଆମର ବ୍ୟାଟେରୀ ଚାଳିତ ବା ଇଲେକ୍ଟ୍ରିକ ଯାନ, ଦୁଇଟା ଭିତରୁ କାହାର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍?
1: ଖର୍ଚ୍ଚ ତ ଇଲେକ୍ଟ୍ରିକ ଭେହିକଲ ନିହାତି କମ୍ ଅଛି, ଏଥିରେ କୌଣସି ଦୁଇ ମତ ନାହିଁ। କାରଣ ଇଲେକ୍ଟ୍ରିକ ଭେହିକଲ ର ମାନେ ଦେଖିବା ଦେଖି ଚାର୍ଜିଂ ମାନେ କରିବା ବହୁତ ମାନେ କମ୍ ପଇସାରେ ହେଇଯାଉଛି, ଏବଂ ପେଟ୍ରୋଲ ଡିଜେଲ ର ଆଜିର ଦିନରେ ତ ପେଟ୍ରୋଲ ଡିଜେଲ 100 ଟଙ୍କାର ଉର୍ଦ୍ଧ୍ୱ ମାନେ ହେଇଗଲାଣି ମାନେ ଲିଟର ପ୍ରତି। ଏବଂ ଏଇ କ୍ଷେତ୍ରରେ ଗୋଟେ ସାଧାରଣ ଲୋକ ମଧ୍ୟ କ'ଣ କି ଇଲେକ୍ଟ୍ରିକ ଭେହିକଲ ମାନେ ସେ ମାନେ ବ୍ୟବହାର କରିପାରିବ, କିନ୍ତୁ ଇଲେକ୍ଟ୍ରିକ ଭେହିକଲ ର କଷ୍ଟ ବର୍ତ୍ତମାନ ଦେଖିବା ଯଦି ତାହା କିଛି ପରିମାଣରେ ଅତ୍ୟଧିକ ପରିମାଣରେ ଅଧିକ ଦାମ ଅଛି, ତେଣୁକରି ତାକୁ ଯଦି ସରକାର ମାନେ ସରକାରଙ୍କର ବିଭିନ୍ନ ସ୍କିମ ମାଧ୍ୟମରେ ମାନେ କମ୍ ମାନେ କରିବା ପାଇଁ ମଧ୍ୟ କିଛି ପରିମାଣରେ ବେନିଫିଟ ମାନେ ମିଳୁଛି, କିନ୍ତୁ ଯଦି ସମ୍ପୂର୍ଣ୍ଣ ମାତ୍ରାରେ ମାନେ ଯଦି ସବୁ ରାଜ୍ୟରେ ଆଉ ସବୁ ପ୍ରକାର ଭେହିକଲ ଯଦି ଆମେ କହିବା ଯଦି କାର୍ ଠାରୁ ଆରମ୍ଭ କରି ମାନେ ବଡ ବଡ ଭେହିକଲ ମଧ୍ୟ ଯଦି ଇଲେକ୍ଟ୍ରିକ ଭାବରେ ଚାଳିତ ହୁଏ, ତାହେଲେ ନିହାତି ଏନଭାରନମେଣ୍ଟ ପାଇଁ ଏହା ଗୋଟେ ବହୁତ ମାନେ ବଡ ଗୋଟେ ପ୍ଲସ୍ ପଏଣ୍ଟ ମାନେ ହେଇପାରିବ।
0: ଆଚ୍ଛା, ତାହେଲେ ସାର୍ ଯଦି ଆମେ ଇଲେକ୍ଟ୍ରିକ ଯାନ ବ୍ୟବହାର କରିବା ତାହେଲେ ଇନ୍ଧନ ଆମଦାନୀ ଉପରେ କିଛି ପ୍ରଭାବ ପଡିବ କି?
1: ହଁ, ନିହାତି ତା ପରବର୍ତ୍ତୀ ପଦକ୍ଷେପ ଆମକୁ ଇଲେକ୍ଟ୍ରିକ କେମିତି ଜେନେରେଟ୍ ହେଇପାରିବ ଅତ୍ୟଧିକ ପରିମାଣରେ ତା ପ୍ରତି ଚିନ୍ତା କରିବାର ଆବଶ୍ୟକତା ଅଛି। ଆମେ ଦେଖିବା ଦରକାର କି ଯେ ସମ୍ପୂର୍ଣ୍ଣ ମାତ୍ରାରେ ଯେମିତି ମାନେ ଏମିତି ରାଜ୍ୟ ଅଛି ଯୋଉଠି ଇଲେକ୍ଟ୍ରିସିଟି ଜେନେରେଟ୍ ହେବ ନାହିଁ,
0: ଆଜ୍ଞା,
1: କିନ୍ତୁ ସେଠି ମାନେ କମ୍ ବିଦ୍ୟୁତ ମାନେ ର ଯୋଉ ଖର୍ଚ୍ଚ ୟୁନିଟ କିଛି କମ୍ ପରିମାଣ ଟଙ୍କା ଅଛି। ଦେଖିବା ଯଦି ଓଡ଼ିଶା ଭଳି ରାଜ୍ୟରେ ଏଠି ବିଦ୍ୟୁତ ମାନେ ଉତ୍ପାଦନ ହେଉଛି, କିନ୍ତୁ ଅନ୍ୟ ରାଜ୍ୟ ଯୋଉଠି ଉତ୍ପାଦନ ହେଉନାହିଁ ତା ତୁଳନାରେ ଏଠି ୟୁନିଟ ପିଛା କ'ଣ କିଛି ସମ୍ପୂର୍ଣ୍ଣ ମାତ୍ରାରେ ଅଧିକ ଦାମ ଦେବାକୁ ପଡୁଛି, ତେଣୁ କରିକି ସରକାରଙ୍କୁ ପୁଣି ଇଲେକ୍ଟ୍ରିସିଟି ଜେନେରେସନ ପାଇଁ ମଧ୍ୟ କି ମାନେ କେମିତି ଜେନେରେଟ୍ ହେଇପାରିବ, ଏବଂ ଯୋଉ ସବୁ କିଛି ପ୍ରକଳ୍ପ ମାନେ ବିଦ୍ୟୁତ ପ୍ରକଳ୍ପ ସବୁ ଅଛି, ଆମେ ଯଦି ଉଦାହରଣ ସ୍ୱରୂପ ଦେବା ଯଦି ମାଛକୁଣ୍ଡ କଥା କୁହାଯାଉ, ଡୁଡୁମା ଏବଂ କୋଲାବ କଥା କୁହାଯାଉ,

0: ଯେମିତି ଇଲେକ୍ଟ୍ରିସିଟି ଜେନେରେଟ୍ ହେଉଛି ତାକୁ କେମିତି ପରିମାଣରେ ଅତ୍ୟଧିକ ପରିମାଣରେ ଅଧିକ ଇଲେକ୍ଟ୍ରିସିଟି ଜେନେରେଟ୍ ହେଇପାରିବ ଏବଂ ତାର ସୁରକ୍ଷା କ୍ଷେତ୍ରରେ ଏବଂ ଆଉ ଅଧିକ ଇଲେକ୍ଟ୍ରିସିଟି ମାନେ ପ୍ରକଳ୍ପ କେମିତି ନିର୍ମାଣ ହେଇପାରିବ ଏଥିପ୍ରତି ସରକାରଙ୍କୁ ଗୋଟେ ଚେତାବନୀ ଭାବରେ ଏହା ମଧ୍ୟ ମାନେ ପରିବେଶ ଗୋଟେ ଚେତାବନୀ ଭାବରେ ଗୋଟେ ବାର୍ତ୍ତା ସେ ଦେଉଛି।
1: ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କଠୁ ଆମେ ବହୁତ କିଛି ଜାଣିବାକୁ ପାଇଲୁ। ଆପଣଙ୍କ ବହୁମୂଲ୍ୟ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ମୋତେ ନିମନ୍ତ୍ରଣ କରି ଡାକିଥିବାରୁ ଧନ୍ୟବାଦ।
1: ଆଜ୍ଞା ସାର୍, ନମସ୍କାର।
2: ତେବେ ଭାଇ ଭଉଣୀମାନେ, ସାକ୍ଷାତକାର ତ ଶୁଣିଲେ, ଆଶା କରୁଛୁ ଏହି ସାକ୍ଷାତକାରରୁ ଆପଣମାନଙ୍କୁ ବହୁତ କଥା ଜାଣିବାକୁ ମିଳିଥିବ।

0: ବର୍ତ୍ତମାନ ଶୁଣିବା କିଛି ଜାଣିବା କଥା।
1: ତ ସାଥୀ, ଆଗରେ ଜାଣିବା ଆମେ ଲୋଟସ୍ ଟେମ୍ପଲ ବିଷୟରେ। ହେଲେ ଲୋଟସ୍ ଟେମ୍ପଲ ହେଉଛି ଦିଲ୍ଲୀର ଗୋଟେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ଇଟା ବହାଇ ଧର୍ମର ଉପାସନା ମନ୍ଦିର ଭାବରେ ପରିଚିତ। ହେଲେ ଏଇ ମନ୍ଦିରଟା ପଦ୍ମଫୁଲ ଆକୃତିରେ ତିଆରି ହେଇଥିଲା, ସେଥିପାଇଁ ୟାକୁ ଲୋଟସ୍ ଟେମ୍ପଲ ବୋଲିକି କୁହାଯାଉଛି। 1986 ଲୋକମାନଙ୍କ ପାଇଁ ଏଇଟା ଖୋଲା ଯାଇଥିଲା। ଧଳା ମାର୍ବଲ ପଥରରେ ଏଇଟା ତିଆରି ହେଇଥିଲା, ଯେଉଁଟାକି ସେଥିପାଇଁ ଏହି ମନ୍ଦିର ବହୁତ ଆକର୍ଷଣୀୟ। ଏଠାରେ ସବୁ ଧର୍ମର ଲୋକ ପ୍ରାର୍ଥନା କରିପାରିବେ। ମନ୍ଦିର ଚାରିପାଖରେ ଗୋଟେ ସୁନ୍ଦର ବଗିଚା ଅଛି, ଜଳାଶୟ ବି ଅଛି, ଯେଉଁଟାକି ଏଠାର ସୌନ୍ଦର୍ଯ୍ୟକୁ ଆହୁରି ବି ବଢ଼େଇଥାଏ। ଶାନ୍ତି, ସମ୍ପ୍ରତି ଆଉ ଏକତାର ବାର୍ତ୍ତା ଦେଉଥିବା ଏହି ମନ୍ଦିର ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକକୁ ନିଜର ଆଡ଼କୁ ଆକର୍ଷିତ କରେ।
0: ବର୍ତ୍ତମାନ ଜାଣିବା ଭାଇ ଭଉଣୀମାନେ ଶାନ୍ତିକୁଞ୍ଜ, ଯେଉଁଟାକି ହରିଦ୍ୱାରରେ ଅଛି। ଶାନ୍ତିକୁଞ୍ଜ ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ରହିଛି, ଯେଉଁଟାକି ଗୋଟିଏ ପ୍ରସିଦ୍ଧ ଆଧ୍ୟାତ୍ମିକ ଆଉ ସାମାଜିକ କେନ୍ଦ୍ର। ଏହାକୁ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସ୍ଥାପନା କରିଥିଲେ। ଶାନ୍ତିକୁଞ୍ଜ ହେଉଛି ଅଲ୍ ୱାର୍ଲ୍ଡ ଗାୟତ୍ରୀ ପରିବାରର ମୁଖ୍ୟ କେନ୍ଦ୍ର। ଏଠାରେ ଆଧ୍ୟାତ୍ମିକ ଶିକ୍ଷା, ଯଜ୍ଞ ଆଉ ନୈତିକ ଲୋକ ଆସନ୍ତି ଆଉ ଆଧ୍ୟାତ୍ମିକ ଜ୍ଞାନ ଲାଭ କରନ୍ତି। ଶାନ୍ତିକୁଞ୍ଜ ମାନବ ସେବା, ଚରିତ୍ର ଗଠନ ଆଉ ସମାଜ ସଂସ୍କାର ବାର୍ତ୍ତା ମଧ୍ୟ ଦେଇଥାଏ। ଏହା ଭାରତର ଏକ ପ୍ରମୁଖ ଆଧ୍ୟାତ୍ମିକ ତୀର୍ଥସ୍ଥାନ ଭାବରେ ପରିଚିତ।

ଚାଲନ୍ତୁ ଭାଇ ଭଉଣୀମାନେ ଆଉ ଗୋଟେ ଜାଣିବା କଥାରେ ଜାଣିବା ଅକ୍ଷରଧାମ ବିଷୟରେ। ସ୍ୱାମୀ ନାରାୟଣ ଅକ୍ଷରଧାମ ଦିଲ୍ଲୀର ଗୋଟେ ଭବ୍ୟ ଆଉ ପ୍ରସିଦ୍ଧ ହିନ୍ଦୁ ମନ୍ଦିର। ଏଇଟା ଭଗବାନ ସ୍ୱାମୀନାରାୟଣଙ୍କୁ ସମର୍ପିତ ଆଉ ଭାରତୀୟ ସଂସ୍କୃତି, କଳା ଆଉ ଆଧ୍ୟାତ୍ମିକତାର ଗୋଟେ ଅଦ୍ଭୁତ ନିଦର୍ଶନ। ଏଇ ମନ୍ଦିରଟା 2005ରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଘାଟିତ ହୋଇଥିଲା। ବାଲୁକା ପଥର ଆଉ ଧଳା ମାର୍ବଲରେ ତିଆରି ହୋଇଥିବା ଏଇ ମନ୍ଦିରର ସ୍ଥାପତ୍ୟ କଳା ବହୁତ ଆକର୍ଷଣୀୟ। ହେଲେ ସବୁ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ପରିବେଶ ଉପଭୋଗ କରିବା ପାଇଁ ଏଠିକୁ ଆସନ୍ତି। ଆଉ ଅକ୍ଷରଧାମ ମନ୍ଦିର ଦିଲ୍ଲୀର ଗୋଟେ ମୁଖ୍ୟ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ।

0: ତେବେ ଭାଇ ଭଉଣୀମାନେ ଆଜି ତ ସମୟ ହୋଇଗଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ଆଗରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସୁନ୍ଦର ସାକ୍ଷାତକାର ନିୟମିତ ଶ୍ରୋତା ସହିତ। ତା ସହିତ ଆପଣମାନଙ୍କ ପାଇଁ ରହିଛି ହସବସର ଆଉ କିଛି ଜାଣିବା।

0: ତେବେ ଭାଇ ଭଉଣୀମାନେ ସମୟ ତ ହେଇଗଲାଣି କାର୍ଯ୍ୟକ୍ରମରେ ଯିବାକୁ ପଡ଼ିବ। ହେଲେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ସେ ବିଷୟରେ ଆପଣମାନେ ଆମକୁ ଲେଖିକି ନିଶ୍ଚୟ ଜଣାଇବେ। ତେବେ ଆପଣମାନେ ଆପଣମାନଙ୍କର ମତାମତ ଆମକୁ ମେସେଜରେ, ଭଏସ୍ ମେସେଜରେ ବା ଇମେଲରେ ଦେଇପାରିବେ। ଆମକୁ ମେସେଜ କରିବାର ନମ୍ବରଟା ହେଉଛି
1: 9438268568।
0: ଆରି ଆମର ଇମେଲ ଆଇଡିଟା ହେଉଛି
1: airjoypur@gmail.com।
0: ହେଲେ ସାଥୀ ରହୁଛୁ, ପୁଣି ଥରେ ଦେଖା ହବ ଏମିତି ଗୋଟେ ସୁନ୍ଦର ସନ୍ଧ୍ୟାରେ। ତେବେ ଆଜିର ଉପସ୍ଥାପନାରେ ଥିଲୁ ଆମେ ଦୁଇ ଜଣ, ମୁଇଁ ବର୍ଷା ମହାପାତ୍ର,
1: ଆରେ ମୁଇଁ ଲକ୍ଷ୍ମୀ ଦାସୀ ନାୟକ।
0: ଜୁହାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ। ଉପସ୍ଥାପନ କରିଛନ୍ତି ସୁଜାତା ଆଚାରୀ ଓ ଲାଲମୋହନ ମିଶ୍ର। ପ୍ରଯୋଜନ କରିଛନ୍ତି ମନୋଜ କୁମାର ପୂଜାରୀ।

0: କଲି ରେ ଭାଇ ହଁ ଛଅ ଘଣ୍ଟା ବେଲେ ଉଠବାଇ ପାଠ ଦୁଇ ଅକ୍ଷର ପଢ଼ବାଇ ତାର ପଛେ ସ୍କୁଲ କେ କଲେଜ ଗାଲାଇ ଆଇଲା ପଛେ ଆରି ପଢ଼ଲାଇନି କି ନାଇଁ ଖେଲକୁଦ କେ ଗାଲାଇନି ଯେ କାହାର ସଙ୍ଗେ ଗାଲାଇନି ଏଟା ମନ ମିଶା ଦେଖବାର ଦାୟିତ୍ୱ ଅଛି ଏବେ ତାର ଗୋଟେ ମାଷ୍ଟର ଗୋଟେ ଜିଗାଇଲି ଅଛି ମୁଇଁ ସେଟା ତ ପଛେ ଶୁଣୁ ଯେ ଏବେ ରକମ ବେଦୀ ଯୋଜନା ମନ ମିଶାବାର ଲାଛେ ପିନି ସରକାର ଭିତର ନି
1: ଜବର ବାହାରି ପୁଣି
0: ତକେ ଗୋଟେ ପିଓ ବାବୁ କେ ଫୋନ ଲଗାଇ ଦେବି ହଁ ତାର ସାଙ୍ଗେ କଥା କର ଯୋଜନା ଭିତରେ
1: ଆଲେ ବାବୁ ତମର ପରିଚୟ ଖଣ୍ଡି ଦିଅ ବାବୁ ଜୁହାର ଲାଗ
2: ମୋର ନାଁ ଗଣେଶ ପ୍ରସାଦ କୁଲଦୀ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ଗ୍ରାମ ପଞ୍ଚାୟତ କୁସ୍ମି ବଲାକ କୋଟପାଡ
1: ଆଲେ ଭଲ କଥା ତମର ସାଙ୍ଗେ କଥା ହେଇକିରି ସାବଧା ଲାଗଲା ଆଲେ ବାବୁ ତମେ ତ ଗାଁର ବୋଲେ ଏବେ ମୁଖିଆ ସବୁ କଥା ବୁଝିଲାସନି ଗାଁର ଭଲ ମନ୍ଦ ବୁଝିଲାସନି ହଁ ଗାଁର ଉନ୍ନତି କେନ୍ତା ରହେସି କୁହା
2: ଗୋଟେ ଗାଁର ଉନ୍ନତି ତ ଗୋଟେ ଗାଁର ଉନ୍ନତି ବୋଲେ କେତେଟା ଗାଁକୁ ନେଇକିରି ଗୋଟେ ପଞ୍ଚାୟତ ଗାଁ ଗାଁ କେତେଟା ପଞ୍ଚାୟତ ଆନେ ଗାଁ ମନ୍ତ୍ରୀ ୱାର୍ଡ କେତେଟା ବିଭାଗ ହେଇଯାଇଛି ଗୋଟେ ଗୋଟେ ସେଠି ୱାର୍ଡ ମେମ୍ବର ମାନେ ହେବା ଦଶ ବାରଟା ୱାର୍ଡ ମେମ୍ବର ଆର ଗୋଟେ ସରପଞ୍ଚ କେ ନେଇକିରି ଗୋଟେ ପଞ୍ଚାୟତ ସେ ପଞ୍ଚାୟତ ଆନେ ଆମେ ଏକ୍ଜିକ୍ୟୁଟିଭ ଅଫିସର ଆର ଏଡିଓ ଗୋଟେ ଦେବା ପଞ୍ଚାୟତ ଆନେ ୱାର୍ଡ ମାସକେ ଗୋଟେ ଥର ମିଟିଂ ହୋଇଛି
1: ପଞ୍ଚାୟତ
2: ସେ ପଞ୍ଚାୟତ ଆନେ ଗାଁର ଭଲମନ୍ଦ କାଇ ରାସ୍ତା କି ଟ୍ୟୁବେଲ କି କାଇ ସ୍କୁଲ କି କାଇଟା ଖରାପ ହେଲା ଅଛି କି କାଇଟା ଭଲ ଅଛି କି ନାଲ ସଫା କରବାର ଅଛି ଏସବୁ ମିଟିଂ ଆନେ ଡିସାଇଡ୍ ହେଇଛି ପଞ୍ଚାୟତ ଆନେ ମିଟିଂ ଆନେ ପାସ୍ ହେଲା ପରେ ସେ କାମ ଗାଁଟା ହେଇଛି
1: ବୋଲାବେ ମିଟିଂ ଯୋଉଟା ହେଇଛି ସେଟା ଗୋଟେ ମାସ ଭିତରେ ହେଇଛି କି ଛଅ ମାସ ଭିତରେ ହେଇଛି
2: ମାସକେ ଥରେ ମାସକେ ଥରେ
1: ଆଲେ ଆଲେ ଆଲେ ହଁ କୋନ ଦିନ ଗୋଟେ ନିର୍ଦ୍ଧାରଣ ହେଇଛି ସେଟା
2: ହଁ ନିର୍ଦ୍ଧାରଣ ହେଇଯାଇଛି ଆମେ ମିଟିଂ ଆନେ ବସିକି ନିର୍ଦ୍ଧାରଣ ଆଇଲା ବୋଲେ ସବୁ ମାସେ ପନ୍ଦର ତାରିଖ କି ଷୋହଳ ତାରିଖ କରବୁ ଯଦି ଛୁଟି ରହିଲେ ତାର ଆରକର ଦିନ କରବୁ ବୋଲିକି ଆମର ଆଗକୁ ଡିସାଇଡ୍ ହେଇଯାଇଛି ମାସ ମିଟିଂ ଆନେ ତାପରେ ସରକାର ଆଜିକାଲି ତ ଆରି ଅନଲାଇନ୍ ଆକା ମିଟିଂ ହେଲାନି ବି ଗୋଟେ ଆପ୍ ଅଛି ପଞ୍ଚାୟତ ଇ ପଞ୍ଚାୟତ ଆନେ
1: ଆମର ତ ଅବିଭକ୍ତ କୋରାପୁଟ ଜିଲ୍ଲା ଲଗେ ସବୁ ତ ଅପାଠୁଆ ଏବେ ସିନା ଅନଲାଇନ୍ ହେଲା ଅଛି ବଟୁ ଅଧିକ ଲୋକ ବଟୁ ମାରିଲାନି ହେଲେ ସେମାନେ କେମିତି ସେମାନଙ୍କୁ ବତାଇଲାସନି
2: ଜାଣିପାରିଲାନି ମିଟିଂ କେବେ ହେଇଛି କାଏ କାଏଟା ମିଟିଂ ଲେଖା ହେଲା ସେଟା ବି ତାଙ୍କେ ଅନଲାଇନ୍ ଦିଶି ସେଟା ସନ୍ଦେଶ ଆପ୍ ବୋଲି ଗୋଟେ ଆପ୍ ଅଛି ସନ୍ଦେଶ ଆପ୍ ସେମାନେ ମିଟିଂ ହେଇଛି ନୋଟିସ ହେଇଛି ମିଟିଂ ହେଲା ପରର ପ୍ରୋସିଡିଂ ବି ସେମାନେ ଦେଖିକି ପାରବା କି ଏ ମାସେ ଆମେ ଇଟା ଏଟା କହିଲୁ ଇଟା ଏଟା ସେ ବାବୁ ଲେଖିଲା କି ନାଇଁ ଜାଣିପାରବେ ତାପରେ ସେ ମିଟିଂରେ ଯାହାଟା ଡିସାଇଡ୍ ହେଲା ତାର ପ୍ରକାର ଗାଁ ମାନେ କାମ ହେଇଛି ତାର ଛଡା ପଲ୍ଲୀ ସଭା ବୋଲି ଛଅ ମାସକେ ଥରେ ଗାଁ ମାନେ ପଲ୍ଲୀ ସଭା ହେସି ସେ ପଲ୍ଲୀ ସଭା ଟି ଆମର ୱାର୍ଡ ମେମ୍ବର ସଭାପତିତ୍ୱ କରବା ସେ ଗାଁର ୱାର୍ଡ ମେମ୍ବର ଆରି ଗାଁର ମାନ୍ୟଗଣ୍ୟ ବ୍ୟକ୍ତି ଶିକ୍ଷିତ ଲୋକ ଆରି ବୁଢାବୁଢ଼ୀ ମାନେ ଅଠର ବର୍ଷ ଅଧିକ ଯାର ଯାର ହେଲା ସେମାନେ ସେ ପଲ୍ଲୀ ସଭା ମିଟିଂ ଆନେ ବସବାଏ ସେ ବସିକିରି ଆଇଲା ବରଷକେ ଆମର ଗାଁ ଆନେ କାଇଟା ଉନ୍ନତି କରୁ ରାସ୍ତାଘାଟ କରୁ କି ନାଲ ସଫା କରୁ କି ସ୍କୁଲ ଗଲାନି କି ଆଙ୍ଗନବାଡି ପିଲାଙ୍କେ ଯିବାକେ ସୁବିଧା ନା ହେଲାନି କି ବନ୍ଦ ଗୋଟେ କାଜେ ସେ ବନ୍ଦ କେ କରୁ ବୋଲିକିରି ଏସବୁ କଥା ମାନେ ବିଚାର କରିକି ଗୋଟେ ଯୋଜନା କରବା ଆସନ୍ତା ବର୍ଷ ଲାଗି ସେ ପଲ୍ଲୀ ସଭା ଆନେ ଗୋଟେ ଯୋଜନା କରବା ସେ ଯୋଜନା କେ ଆଣିକିରି ସାତଟା ଗୋଟେ ପଞ୍ଚାୟତ ଆନେ ଛଅ ସାତଟା ଗାଁ ରହିଛି ସେ ଛଅ ସାତଟା ଗାଁର ପଲ୍ଲୀ ସଭା ହୋଇଛି ସେ ପଲ୍ଲୀ ସଭା ଯାକ ସରିଲା ପରେ ଗ୍ରାମ ପଞ୍ଚାୟତ ଅଫିସ ଆନେ ଗୋଟେ ଗ୍ରାମ ସଭା ହୋଇଛି ସେ ଗ୍ରାମସଭା ଆନେ ସେ ପୋଲିସ ସଭା ଯୋଜନା ଯୋଜନଟା ଆଣିଲେ କାମ ସେ ଗ୍ରାମସଭା ଆନେ ସେ କଥା ସବୁ ପଢ଼ସି ସେ ଗ୍ରାମସଭା ଆନେ ପଢି ସାରିଲା ପରେ ଯୋନଟା ଆମକେ ଆକୁ ଦରକାର ନିହାତି ଦରକାର ଗାଁତି ତ ସବୁ କାମ କହିଦେବା ବେଶୀ ବେଶୀ କାମ କହିଦେବା କିତାବୁ ତ ସରକାର ନା ଦେଇକି ଆମକୁ ପଞ୍ଚାୟତ ଆନେ ବି ସେ କିତାବୁ ନିଆଁ କରିବା କାଜେ ଯୋନଟା ଆକୁ ଦରକାର ଆଉ ଯୋନଟା ନିହାତି ଦରକାର ସେଟା ଆକୁ ଲେଖବା ସେ କାମ ମାନେ ସେ କାମ ମାନେ ସେ ଯୋଜନା ମାନେ ଲେଖିକିରି କୋନ ଯୋଜନା ଆନେ କାମ କୋନ କାମ ହେଇଛି ଅନେକ ପ୍ରକାର ଯୋଜନା ଅଛି ଦେଖ ଏବେ ପନ୍ଦର

0: ବୈଷୟିକ କୀର୍ତ୍ତ କମିଶନ, ପଞ୍ଚମ ରାଜ୍ୟ ଅର୍ଥ କମିଶନ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଏମିତି ଯୋଜନା ଅଛେ। କୋନ ଯୋଜନା ନେ କୋନ କାମ କେ ରଖିଲେ ଠିକ ହେଇସି ବୋଲିକିରି ଆମେ ସେ ଯୋଜନା ଆମେ ସେଠି ରଖିକିରି ଗାଁର ଉନ୍ନତି କାଜେ କାମ କରୁ।
1: ନାଇଁ ଭଲ କଥା, ଏଇଟା ଯୋଉଟା କଲା ସିନା ଭଲ କଥା ଯେ ଏବେ ଆରି ଗୋଟେ କଥା କାଇଟା ବୋଲେ ଏବେ ତ ଯେମିତି ତପଲ ଖରା ମନେ ହେଲାନି ଆରେ ଗାଁ ଗାଁ ଭିତରେ ଜୟ ଡସା ଦେଲାନି। ଏବେ ତ ଆମର ସେ କାଇ ସେ ପରିବେଶ ସୁରକ୍ଷା କରିବାଟା କେମିତି ଗଛ ଲଗାଇବାଟା ସେଟା ଗୋଟେ କଣ କାଇଟା ଯୋଜନା ଅଛି କି ନାହିଁ?
0: ହଁ ନିଶ୍ଚିତ ଅଛି। ଦେଖ ପରିବେଶ ସୁରକ୍ଷା ଯୋଜନା ଗତକାଲି ତ ଆମର ପରିବେଶ କାଜେ ଗୋଟେ ମିଟିଂ କରିଲା, ଗ୍ରାମସଭା ଗୋଟେ କରିଲା ପଞ୍ଚାୟତ
1: ବିଷୟରେ।
0: 5 ତାରିଖ ହଉଛି ପରିବେଶ ଦିବସ, ଜୁନ 5 ତାରିଖ କାଲି ଗୋଟେ ଗ୍ରାମସଭା ହେଲା। ଲୋକମାନଙ୍କୁ ଆମେ ସବୁ ଗାଁର ଲୋକ ଆସିଲା, ଆମେ ଗାଁ ଲୋକକେ ବୁଝେଇଲୁ କି ପରିବେଶ ଏବେ ଦିନକେ ଦିନ ଖରା ବଢତେ ଏକା ଗଲାନି। ଆମର ଖରା ଆଗ ଯେନ୍ତା ଖରା ହେଲା ଏବେ ସେତିକି ଖରା ଅଛେ କି ଆରି ପରିବେଶ ଦୂଷିତ ହେଲାନି ବୋଲି ଆମେ ଗଛ ଲଗାଇବାଟା, ଗୋଟେ ଗଛ କାଟିଲେ 4ଟା ଗଛ ଲଗାଇବା କଥା, ଆମେ ଗଛ କାଟିକି ଗଛ କେ ନା ଲଗାଉନି। ଆରେ ବର୍ଷା ପାଣି ବି ଆଜିକାଲି ଉନା ଏକା ହେଲାନି, ଆଗ ବର୍ଷା ଝଡି ବର୍ଷା ହେଲାନି କି ଆଗେ?
1: ନାଇଁ ନାଇଁ
0: ଏବର ଝଡି ବର୍ଷା ନାଇଁ ନି। ସେଥିର୍ ଲୋକେ ଆମେ ସେ ବର୍ଷା ପାଣିକେ କିନ୍ତିକିରି ତାକେ ସୁରକ୍ଷା କଲେ, ବର୍ଷା ପାଣିକେ ଆମେ ଯଦି ବେଶୀ ରଖବୁ, ସେ ବର୍ଷା ପାଣି ମାଟି ତଳେ ଯାଇଛି ଆମେ ବର୍ଷା ପାଣିକେ ବୋଲେ ସଂରକ୍ଷଣ ବୋଲବା, ସଂରକ୍ଷଣ କରିକି ବର୍ଷା ପାଣିକେ ଯଦି ଆମେ ସଂରକ୍ଷଣ କରିକିରି ସେ ପାଣି ମାଟି ତଳେ ଯାଇଛି, ତେବେ ଭୂତଳ ଜଳ ବା ମାଟି ତଳେ ଯେଉଁ ପାଣି ଅଛି ସେ ପାଣି ଅଲୋକ ଉପରେ ଆସି ଆଗୁ 14-10 ଫୁଟ ଖୋଲିଦେଲେ ଚୁଆ ଆନେ ପାଣି ଗଦ ଗଦ ବାହାର କରିଲା। ଆଜିକାଲି 200 ଫୁଟ ଖୋଲିଲେ ଟ୍ୟୁବେଲ ପାଣି ନା ବାହାରିଲାନି।
1: ଓ ୟାରି ଗୋଟେ କଥା ଖାଇଟା ବୋଲେ ସେ ଖାଇଟା ବୋଲାଇନି ଯେ ଆଜିକାଲି ଖାଇଟା ଗୋଟେ ନୂଆ ନୂଆ ରୋଡ ବନାଇଲାନି, ଖାଇଟା ଗୋଟେ ପକାଇଲାନି ସେଠି ଆରି ନାଇଁ ସେମାନେ ସେ କେମିତି ଗନ୍ଧ ମାଟି ଗନ୍ଧା ନ ଆଇଲାନି, ପାଣି ପକାଇଲେ କେମିତି ସେମାନେ ଖସରତ ପରାଇଲାନି, ସେଟା ଖାଇଟା ପକାଇଲାନି ମେଟାଲ ମନ କି ଖାଇଟା ସେଟା ପୁଣି ପକାଇଲେ ପୁଣି ବେଶୀ ଆରି ଗରମ ପୁଣି ଜବର ହେଇଛି ବୋଲି ଶୁଣବାଟା ମୁଇଁ
0: ଆଜିକାଲି ପରିବେଶ ସୁରକ୍ଷା ବି କରବାର ଅଛେ। ପରିବେଶ କରିଲେ ଏକା ଆମେ ଗୋଟେ ଗଛ ମାରିଲେ 4ଟା ଗଛ ଲଗାଇବାର ଅଛେ, ଗଛ ଲଗାଇବାକୁ ବି ଅନେକ ଯୋଜନା ଅଛେ ସରକାର ବାଟିଲେ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ବିବିଜି ରାମଜୀ ବୋଲି ଏବେ ନୂଆ ଯୋଜନା ହେଲା, ସେଠାରେ ପଞ୍ଚାୟତ ଲଗାଇଛି, ବିଆଇଟିଏ ବାଟିଲେ ଆଦିବାସୀ ଗୋଟେ ସରକାର ଆଦିବାସୀ ଅଫିସ ଅଛେ ବିଆଇଟିଏ ବୋଲିକିରି ସେଠି ମିଶା ଗଛ ଲଗାଇବା, ଆରି ଫରେଷ୍ଟ ବିଭାଗ ବା ଜଙ୍ଗଲ ବିଭାଗ ଦ୍ୱାରା ବି ଗଛ ଲଗାଇବାଟା ଯୋଜନା ଯାକ ଅଛେ। ସେ ଯୋଜନା ଆମେ ଗଛ ଲଗାଇଲେ ଏକା ପରିବେଶର ସୁରକ୍ଷା ହେଇଛି ଆର ଆମେ ବର୍ଷା ପାଣିକେ ସଂରକ୍ଷଣ କରବାର ଅଛେ।
1: ହେଲେ ଗ୍ରାମ ପଞ୍ଚାୟତ ଲଗେ ଏତିକି କଲେ ଉନ୍ନତି ହେସି ବୋଲବାଟା
0: ନିଶ୍ଚିତ, ଗାଁର ଉନ୍ନତି ହେସି।
1: ଡକରା ଡକରି ମାନଙ୍କ କାଟି ଯୋଜନା ଅଛି କି ସେମାନଙ୍କ କାଇ
0: ଡକରା
1: ଡକରି ମାସକେ ମାସ ଆରେ ରୋଗ ହେଲାନି ଏବେ ଦେଖାନି କାହାକେ ହାର୍ଟ ବେମାର ହେଲାନି କାହାକେ
0: ସେଟାର ଲାଗି ବି ଆମର ଆୟୁଷ୍ମାନ କାର୍ଡ ଅଛେ ବୁଝିଲା, 2 ପ୍ରକାର କାର୍ଡ ଅଛେ ଭାରତ ସାରା ଜୋନ ହସ୍ପିଟାଲ ନେଇକିରି ଫ୍ରିରେ ତମେ ଚେକ୍ କରିପାରିବ।
1: ଆୟୁଷ୍ମାନ କାର୍ଡ ମାତ୍ର ସୁବିଧା ନ ହେଲାନି ବୋଲି କହିଲାନି ଯେ ସତ କି ସେଟା?
0: ନିଶ୍ଚିତ ଭାବରେ ଆମର ଆଧାର କାର୍ଡ ଯଦି ଠିକ ଅଛେ ଆର ଆୟୁଷ୍ମାନ କାର୍ଡ ଯଦି ଅଛେ ବୋଲେ ନିଶ୍ଚିତ ଭାବରେ ଚେକ୍ ହେଲାନି, କାରଣ ଯଦି ଆଧାର କାର୍ଡ ଭୁଲ ଭାଲ ରହିଛି ବୋଲେ ସେଟା ଟିକେ ଡେରି ହେଲାନି ମାତ୍ର ହବାଟା ହେଇଛି।
1: ଆଲେ ବଢିଆ ବିସ୍ତାର କରି ବୁଝାଇ ଦେଲା ସାର୍, ଆଜ୍ଞା ଜୁହାର ଲାଗ, ତମକେ ଧନ୍ୟବାଦ ଲାଗ।
0: ଜୁହାର
2: ଶୁଣିଲୁ ଖାଇକି କେତେ ରକମର ଯୋଜନା ଅଛି ତୁଇ ତ ପଚାରିଲୁ ଯେ ବାବୁ ମିଶା ନିମାନ କରି କହିଦେଲେ ଯେତିକି ଯୋଜନା ଅଛି ଲୋକର ଭୁଲ ଖାଦ୍ୟ ଅଛି ହିଁ କହନ୍ତି କାହିଁ ସେ କାମ ମିଳିଲାନି କାହାକେ କାମ ନ ମିଳିଲାନି, ଏ ଭିତରେ ଯୋଜନା ଅଛି, ଗଛ ପତ୍ର ଲଗାଇବା ଯୋଜନା ଅଛି, ଜଳ ସଂରକ୍ଷଣ ଯୋଜନା ଅଛି, ସବୁଯାକ ଯୋଜନା ଭିତରେ ଆମେ କିଣିକି ଲେଖା ମିଶା ନାମ୍ବାର ଅଛି, ନ ମାନିଲେ ସରି ମିଶା କେନ୍ତା ରହିଛି ହିଁ? ଏବେ ଫାନି କେ ଆମେ ଦେଖଲୁନି, ସେ ବାବୁ କହିଲା କି ନାଇଁ ବୋରିଂ ଗୋଟେ ମାରବୁସ ବୋଲେ କେଚା କିନା କେଚା ଖୋଲି ଲାଗିଲେ ମିଶା ପାଣି ନବାର ଲାଗେ। ଜଳ ସଂରକ୍ଷଣ ଯୋଜନା ବୋଲେ ଆମର ଘରର ପାଣି ଏବେ ପାଣି ମାରବା ଦିନ ଆସି ଅଛି, ପାଣିକେ ଯତ୍ନାଇ କରି ଗାତ ଗୋଟେ ମାରିକରି ସେ ଭିତରେ ଛାଡ଼ିଦେଲେ ସେ ଚିରି କରି ଭିତରେ ଉଠିଯାଇଛି ସତ କି ନାହିଁ? ସେ ରକମ ଯୋଜନା ଭିତରେ ଲାଭ ଉଠାଇବାର ଅଛି, ଆମର ଜୀବନା ଖାଉନା ସେ ଭଲ ହେଇଛି। ଆଲେ କାତା ନଲମ ବାବୁକେ ଗୋଟେ ଗୀତ ଶୁଣାଇ ଦିଅ।

0: ପିଲା ଆହୁରି ଅଧିକ ପଢ଼ବା।
1: ଆଲେ ବାବୁ ନିମାନ କଥା କହିଦେଲା ତମକେ ଆରି କରିଦିନ ବେଲକାର ହେଲେ ସର୍ଜି ଗାଇ ଭିତରେ
0: ଧନ୍ୟବାଦ
1: ଜୁହାର ଜୁହାର।
2: ବଢିଆ କଥା କହିଲେ ଅଛି ମାଷ୍ଟର ବୁଝାଇ ଦେଲା ଅଛି
3: ବାବୁକେ କହିଲି ଅଛି ତକ ଗୋଟେ ଗୀତ ଶୁଣାଇବି ମୁଇଁ ବୋଲି କରି ସେ ବାବୁକେ ମିଶା ଗୋଟେ ଗୀତ ଶୁଣାଇ ଦିଅ।

0: बीच एकमात्र टेस्ट मैच के पहले दिन का खेल समाप्त होने तक भारत ने 3 विकेट पर 368 रन बना लिए हैं। कप्तान शुभमन गिल 103 और ऋषभ पंत 50 रन बनाकर क्रीज पर मौजूद हैं। केएल राहुल ने भी 100 रन की पारी खेली। जापान में भारतीय अंडर 18 पुरुष टीम ने एशिया कप हॉकी टूर्नामेंट जीत लिया है। फाइनल में भारत ने जापान को 4-1 से हराया। आशीष तानीपूर्ति ने 3 और कप्तान केतन कुशवाहा ने 1 गोल किया। प्रधानमंत्री नरेंद्र मोदी ने भारतीय हॉकी टीम को बधाई दी है। श्री मोदी ने कहा कि टीम ने पूरे टूर्नामेंट में असाधारण कौशल और टीम वर्क का प्रदर्शन किया। प्रधानमंत्री ने अंडर 18 एशिया कप में कांस्य पदक जीतने पर भारतीय महिला टीम को भी बधाई दी है। मौसम विभाग ने केरलम और माही में कल तक मूसलाधार बारिश का रेड अलर्ट जारी किया है। पश्चिम बंगाल के तराई वाले क्षेत्रों, तेलंगाना, कोंकण, गोवा, मध्य महाराष्ट्र, रायलसीमा, अंडमान और निकोबार द्वीप समूह तथा लक्षद्वीप में भी आज ऐसी ही स्थिति बनी रहने की संभावना है। इसके साथ ही ये समाचार बुलेटिन समाप्त हुआ।
1: सुनिले हिंदी रे संवाद रिले कलो आकाशवाणी दिल्लीरो आपण माने कार्यक्रम सुनुछंती आकाशवाणी जयपुर केन्द्ररो वर्तमान सुनंदो आज संध्या अधिवेशन रे प्रसारित हेबाकु थिबा कार्यक्रम संपर्क रे हिंदी चलचित्र रे गीत सुनिबे संध्या 6:10 बजे रे संध्या 6:20 बजे 20 मिनिट रे प्रचार करिवो श्रीमद् भागवत हिंदी भजन सुनिबे संध्या 6:30 बजे 30 मिनिट रे ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55 ଜିଲ୍ଲା ହାଲଚାଲ ଶୁଣିବେ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବ ରାତି 7:00 ଓ ରାତି 8:00 ରାତି 7:30 ଶୁଣିବେ କାର୍ଯ୍ୟକ୍ରମ ବନାନି ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10 ଏଥିରେ ଶୁଣିବେ ସିଆ ଟିକା ବା କଟି ବାତ କ'ଣ ଏବଂ କାହିଁକି ହୁଏ ଏ ସମ୍ପର୍କରେ ଡକ୍ଟର ବାସୁଦେବ ପ୍ରଧାନଙ୍କ ସହ ଏକ ସାକ୍ଷାତକାର ପରେ ଶୁଣିବେ ହେଲ୍ଥ ଟିପ୍ସ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱର ସମ୍ପର୍କରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 8:30 ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପହନକର ରାତି 9:30 ଶୁଣିବେ ଜାତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:30 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଶୁଣିଲେ ଆଜି ସନ୍ଧ୍ୟା ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବ 6:05 ରାମଚରିତ ମାନସ ଶୁଣିବେ 6:25 ଆଜିର ଅନୁଚିନ୍ତା ଶୁଣିବେ 6:35 6:45 ରିଞ୍ଜଡ଼ି କାର୍ଯ୍ୟକ୍ରମରେ ଶୁଣିବେ ଭୂୟାଁ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମହେଶ୍ୱର ପୂଜାରୀ ଏବଂ ସାଥୀ 7:25 ଟିକି ରାଇଜ କାର୍ଯ୍ୟକ୍ରମ ଏଥିରେ ତୁମପରି ପିଲାଟିଏ କ୍ରମରେ ଶୁଣିବେ ସାକ୍ଷାତକାର ଶ୍ରୀୟାସୀ ଚତୁର୍ବିଦଙ୍କ ସହିତ ସୁରଲହରୀ ଶୁଣିବେ 6:30 ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର ସୁଗମ ସଙ୍ଗୀତ ଶୁଣିବେ 6:45 ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ନିବେଦିତା ଏବଂ ଉଦିତ ନାରାୟଣ ହ୍ୟାଲୋ ମୋ ପସନ୍ଦ ଶୁଣିବେ 9:00 ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଶୁଣିବେ 9:30 ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ 10:30 ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 12:00 ଏବଂ ଦିନ 2:15 ଦିନ 12:30 ପ୍ରଚାର କରିବ ଭକ୍ତି ଗୀତ କେତୋଟି ହିନ୍ଦୀ କଥାଚିତ୍ରରୁ ଭକ୍ତି ଗୀତ ପ୍ରଚାର

0: କରିବୁ ଦିନ 8:05। ଦିନ 8:20 ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର ଖାଦ୍ୟ ଅପଚୟ ରୋକିବାରେ ମହିଳାଙ୍କ ଭୂମିକା ସମ୍ପର୍କରେ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମଧୁସ୍ମିତା ପାଣିଗ୍ରାହୀଙ୍କ ସହିତ। ବିଷୟ ରହିଛି ମୋବାଇଲ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ାଉଛି କି। ଅପରାହ୍ନ 5:00 ଯୁବବାଣୀ ଏଥିରେ ଆମ ଅତିଥି କ୍ରମରେ ଶୁଣିବେ ସାକ୍ଷାତକାର ଜଣେ ନିୟମିତ ଶ୍ରୋତାଙ୍କ ସହିତ। ଚୈତି ଚହ୍ନ ଅପରାହ୍ନ 5:30 ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କି ପଚାରୁ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 6:10। ହିନ୍ଦୀ ଭଜନ ଶୁଣିବେ 6:30। ଶ୍ରୀମନ୍ ଭାଗବତ ପ୍ରଚାରିତ ହେବ 6:20। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 7:00 ଏବଂ 8:00। 7:30 ପ୍ରଚାର କରିବୁ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। 6:55 ଜନଜୀବନ ସମ୍ବାଦ ଏବଂ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ଚାହତ୍, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଓ ବିନୋଦ ରାଥୋଡ, ଗୀତ ରଚନା ମିର୍ଜା ଫଜଲି, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଏଥର ଚଳଚ୍ଚିତ୍ର ଦିଲ୍ଲୀ ତୁମାରା କଣ୍ଠଶିଳ୍ପୀ ଅଲକା ୟଗ୍ନିକ ଓ ଉଦିତ ନାରାୟଣ ଗୀତ ରଚନା ସମୀର ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମନ୍ ଭାଗବତର 103ତମ ଅଧ୍ୟାୟ।

ମୈତ୍ରେୟ ମୁନି କହୁଛନ୍ତି ଯେ ଉତ୍ତାନବାଦଙ୍କର ଦୁଇ ରାଣୀ ସୁନୀତି ଓ ସୁରୁଚି, ସୁରୁଚି ରାଜାଙ୍କର ଅତ୍ୟନ୍ତ ପ୍ରିୟତମା, ତାଙ୍କ ପୁତ୍ର ଉତ୍ତମ ରାଜାଙ୍କ କୋଳରେ ବସିଥିବା ବେଳେ ସୁରୁଚି ଧ୍ରୁବଙ୍କୁ ନାନା କଟୁ କଥା କହି ବିଦାୟ କରିଦେଲେ। ଧ୍ରୁବ କାନ୍ଦି କାନ୍ଦି ମାଙ୍କୁ ସମସ୍ତ କଥା କହନ୍ତେ ମା ସୁନୀତି ତାଙ୍କୁ ବିଷ୍ଣୁଙ୍କୁ ଆରାଧନା କରିବାକୁ କହିଲେ। ଏଥର ଧ୍ରୁବ ବନକୁ ଯାଇ କଠୋର ତପସ୍ୟା କରିବାକୁ ସ୍ଥିର କଲେ।

ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁନ୍ ମାସର 9 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ମୀରା, ସଙ୍ଗୀତ ନିର୍ଦ୍ଦେଶନା ହୃଦୟନାଥ ମଙ୍ଗେସ୍କର।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 103ତମ ଅଧ୍ୟାୟ ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଜୁନ୍ ମାସ 10 ତାରିଖ ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ

ଶୁଣିଲେ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି ଆଉ ମୋର

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ ତିନୋଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଓ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶର ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ 15 କୋଟି ଟଙ୍କା ବ୍ୟୟରେ ତିନୋଟି ପୂର୍ଣ୍ଣାଙ୍ଗ ଅନ୍ତର୍ଜାତୀୟ ଫୁଟବଲ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଫୁଟବଲ ଏକାଡେମୀକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ସେଠାରେ ବିଭିନ୍ନ ଅତ୍ୟାଧୁନିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସମ୍ବଲପୁର ଫୁଟବଲ ଏକାଡେମୀକୁ ଆଗାମୀ ଦିନରେ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ହିସାବରେ ସେ ସ୍ତରକୁ ନେବା ପାଇଁ ମଧ୍ୟ ସରକାର ସମ୍ବଲପୁର ଫୁଟବଲ ଏକାଡେମୀକୁ ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ ଦେବେ ଏବଂ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏଥିରେ ଅଧିକ ସାହସ ଦେବେ ଏବଂ ତାଙ୍କ ସହିତ ଯୋଡ଼ି ହେବେ, ଭାଗିଦାରୀ କରେଇବେ, ଯେଉଁଥିରେ ପାଇଁ ନିଶ୍ଚିତ ଭାବରେ ଏହା କେବଳ ପଶ୍ଚିମ ଓଡ଼ିଶାର ନୁହଁ, ସମ୍ବଲପୁରର ନୁହଁ, ସାରା ଓଡ଼ିଶା ପାଇଁ ଏବଂ ସାରା ଭାରତ ବର୍ଷ ପାଇଁ ଗୋଟିଏ ଆଦର୍ଶ ଏକାଡେମୀରେ ପରିଣତ ହୋଇପାରିବ।
0: କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ନୀତି ନିର୍ଦ୍ଧାରକ ଶକ୍ତି ବିଶେଷଜ୍ଞଙ୍କୁ ନେଇ ଓଡ଼ିଶାରେ ଜଳବାୟୁ ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି ପିଭିର ସମ୍ପ୍ରସାରଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଛନ୍ତି, ଏଗ୍ରି ପିଭି ରାଜ୍ୟର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବ। ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ ସହନଶୀଳ ଏବଂ ଚାଷୀ କୈନ୍ଦ୍ରିକ ମଡେଲ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ଅବସରରେ ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା ଓସେପା ୱେବ୍ ପ୍ଲାଟଫର୍ମରେ ଶୁଭାରମ୍ଭ କାର୍ଯ୍ୟକ୍ରମ, ଗଞ୍ଜାମ ଜିଲ୍ଲାର ସୋନପୁର ଓ ଗୋପାଳପୁରଠାରେ ପବନ ସମ୍ପଦ ଆକଳନ ମାଷ୍ଟ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଯୋଗଦେଇ ରାଜ୍ୟରେ ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ ରିଆମାଳ ତିଲେଇବଣି ବ୍ଲକର 73 ଜଣ ବୁଥସ୍ତରୀୟ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନରେ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ

0: ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମ୍ବଲପୁରୀ ପାରମ୍ପରିକ ପୋଷାକରେ ସଜିତ ଦୁଇ ମାସ୍କଟ୍, ସୁଗନ୍ଧ ଓ ନିର୍ମଳ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥ ପରିକ୍ରମା କରୁଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତିକୁ ନେଇ ପୌରପାଳିକା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି, ଯୋଗ୍ୟ ହିତାଧିକାରୀଙ୍କ ନାମ ସାମିଲ ଉପରେ ଗୁରୁତ୍ୱ ଦିଆଯାଇଛି। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୌରାଞ୍ଚଳ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କରେ ଜିଲ୍ଲାପାଳ ଜନସାଧାରଣଙ୍କୁ କୁଇ ଭାଷାରେ ସଚେତନ କରାଇଛନ୍ତି। ଭୋଟର ତାଲିକା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ମିଳିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମାର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପୂଜାରୀ କହିଛନ୍ତି, ପୁରୀରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକ ସଫଳତାର ସହ ଶେଷ ହୋଇଛି। ବୈଠକରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍କରିକ ସହଯୋଗ, ସମନ୍ୱୟ ଓ ନିରନ୍ତର ଧାରଣୀୟ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ପ୍ରାକ୍ ସୂଚନା ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଗୋଷ୍ଠୀଭିତ୍ତିକ ପରିଚାଳନା ଉପରେ ଉପସ୍ଥାପନ କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ବିଶ୍ୱ ପ୍ରତିନିଧିମାନେ ପ୍ରଶଂସା କରିବା ସହିତ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲରେ ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି,
1: ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ସାମ୍ନାରେ ମଧ୍ୟ ଆଲୋକପାତ କରିବାର ଏକ ସୁଯୋଗ ମଧୁ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ 700-800 ବର୍ଷ ପୂର୍ବେ ଆମର ପୂର୍ବଜମାନଙ୍କର ଯେଉଁ କଳା କୌଶଳ ତାକୁ ମଧ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଏବଂ ତାର ମଧ୍ୟ ଭୟସୀ ପ୍ରଶଂସା କରିଥିଲେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା, ରାଜନଗର ବ୍ଲକରେ ଥିବା ତାଳଚୁଆ, ତନ୍ତିଆପାଳ, ଜମ୍ମୁ ଆଦି ସାମୁଦ୍ରିକ ଥାନା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟରିଆ ସମୀକ୍ଷା କରିଛନ୍ତି। ଥାନା ପରିସରରେ ଥିବା ସାମୁଦ୍ରିକ ଜଳପଥରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନାକୁ ଅତିରିକ୍ତ ପୁଲିସ୍ କର୍ମଚାରୀ ଯୋଗାଇ ଦିଆଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଜୁଲାଇ 26 ତାରିଖରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସେବାୟତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା 12ରୁ 20 ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର 1,536 ଜଣ ଆଶାକର୍ମୀ, 2,147 ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, 4,000 ଉର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଜିଲ୍ଲାସ୍ତରୀୟ ସତର୍କତା ଓ ଅତ୍ୟାଚାର ନିବାରଣ ପିଓଏ ଆଇନ 1999 ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଦୁଇଦିନିଆ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଆରମ୍ଭ ହୋଇଛି। ଫୁଟବଲ, ଭଲିବଲ, ଖୋଖୋ, କବାଡ଼ି ଆଦି ପ୍ରତିଯୋଗିତାରେ 7ଟି ଜିଲ୍ଲାର 110 ଜଣ ବାଳକ ଏବଂ ବାଳିକା ଅଂଶଗ୍ରହଣ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଯାଇଛି।

0: ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ସଫା କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କାଳବୈଶାଖୀ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ସହ ଗରମ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବାନି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ 3ଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଆଲୋଚନା ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ।
2: ଆଜିର ପ୍ରସଙ୍ଗ ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଦେଶରେ କୃଷକଙ୍କ ସଶକ୍ତିକରଣ ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷିକ୍ଷେତ୍ରରେ ଏଭଳି ପରିବର୍ତ୍ତନ ଅନ୍ନଦାତାଙ୍କୁ ସଶକ୍ତ କରିବା ସହ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଆୟ ସୁରକ୍ଷା, ବଜାର କ୍ଷେତ୍ର, ଭିଭିଭୂମି ବିକାଶ, ସଂସ୍ଥାଗତ ନିରନ୍ତରତା ଅଧିକ ସୁଦୃଢ଼ ହୋଇପାରିଛି। ବ୍ୟାପକ ଜଳସେଚନ, ସହଜ ଋଣ ଉପଲବ୍ଧତା, ସଶକ୍ତ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ କୃଷିକ୍ଷେତ୍ରରେ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିପାରିଛି। ବିଭିନ୍ନ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ତଥା ବିକ୍ରି ପାଇଁ ବ୍ୟାପକ ବଜାର ବ୍ୟବସ୍ଥା ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। କୃଷକଙ୍କ ପାରିଶ୍ରମିକ ନିଶ୍ଚିତ ହେବା ସହିତ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରୁଛି। ପ୍ରଯୁକ୍ତିବିଦ୍ୟାର ଉପଯୋଗ, ସମ୍ପ୍ରସାରିତ ସମବାୟ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳବାୟୁ ଉପଯୋଗୀ ଚାଷ ପଦ୍ଧତି ଦେଶର କୃଷି ମୂଲ୍ୟ ଶୃଙ୍ଖଳରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ପ୍ରଯୁକ୍ତିବିଦ୍ୟା ଚାଳିତ ଏବଂ ଚାଷୀକୈନ୍ଦ୍ରିକ କୃଷି ବ୍ୟବସ୍ଥା ଦେଶର କୃଷିକ୍ଷେତ୍ରର ପରିବର୍ତ୍ତନରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ନୀତିଗତ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାର୍ବଜନୀନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି, ଫଳରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ବିସ୍ତାର ଲାଭ କରିପାରିଛି। ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ, କୃଷି ଉତ୍ପାଦ ବୃଦ୍ଧି, ଉତ୍ପାଦକତାରେ ଉନ୍ନତି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଉଛି। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପାଇଁ ଗତ 2013-14 ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ 27,663 କୋଟି ଟଙ୍କା ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା 1,40,528 କୋଟି ଟଙ୍କାରୁ ଅଧିକ ହୋଇଛି। କୃଷିକ୍ଷେତ୍ର ପାଇଁ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଏବଂ ନିବେଶକୁ ଏହା ପ୍ରତିଫଳନ କରୁଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ 2013-14 ଆର୍ଥିକ ବର୍ଷରେ 265.05 ନିୟୁତ ଟନ୍ ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 357 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପୁଷ୍ଟିସାର ମିଶନର ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଚାଉଳ, ଗହମ, ମକା, ଡାଲିଜାତୀୟ ଫସଲ ଏବଂ ଅନ୍ୟାନ୍ୟ ଶସ୍ୟର ମଧ୍ୟ ଉତ୍ପାଦ କ୍ରମାଗତ ବୃଦ୍ଧି ପାଉଛି। ମିଶନ ଅଧୀନରେ ଉନ୍ନତ ବିହନ, ଆଧୁନିକ କୃଷି ପଦ୍ଧତି ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଉତ୍ପାଦନ ବୃଦ୍ଧିକୁ ଅବଲୋକନ କଲେ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ପ୍ରତୀୟମାନ ହେଉଛି। 2024-25 ଆର୍ଥିକ ବର୍ଷରେ ତୈଳବୀଜ ଉତ୍ପାଦନ ସବୁଠାରୁ ଅଧିକ ପାଖାପାଖି 43 ମେଟ୍ରିକ୍ ଟନ୍ ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18%ରୁ ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37%ରେ ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିତ୍ତିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକୈନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶକୁ ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ସର୍ବନିମ୍ନ

0: କୀଟନାଶକ ମୂଲ୍ୟରେ ବୃଦ୍ଧି ଚାଷୀଙ୍କ ଆର୍ଥିକ କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରୁଛି। କୃଷିଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, କୃଷି ଭିତ୍ତିଭୂମି ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ସୁନିଶ୍ଚିତ କରିପାରିଛି। ସଂସ୍ଥାଗତ ସଂସ୍କାର ଏବଂ ସମବାୟ ନେତୃତ୍ୱାଧୀନ ବିକାଶ ଗତିଶୀଳ ହୋଇପାରିଛି। କିଷାନ କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସମୟୋପଯୋଗୀ ଏବଂ ସହଜ ଉପାୟରେ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। ପିଏମ୍ କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରୁଛି, ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବା ସହିତ ଦେଶରେ ନିରନ୍ତର, ସମାବେଶୀ ଏବଂ ସ୍ଥାୟୀ କୃଷିକ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିପାରିଛି।
1: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର କ୍ରିମିନାଲ, ଶିଳ୍ପୀ କୁମାର ବାପି ଓ ପମିଲା ଜୈନ, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ଏଥର ଚଳଚ୍ଚିତ୍ର love.com କଣ୍ଠଶିଳ୍ପୀ ଶ୍ରୀଚରଣ ଓ ତପୁ ମିଶ୍ର, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଥର ଚଳଚ୍ଚିତ୍ର ହିରୋ ଶିଳ୍ପୀ ସୌରିନ ଭଟ୍ଟ ଓ ପମିଲା ଜେନ୍, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ଓ ଶେଷରେ କାର୍ଯ୍ୟକ୍ରମ ବନାନୀ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି।

0: ଓ ଶେଷରେ କାର୍ଯ୍ୟକ୍ରମ ବନାନୀ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର, ଏବଂ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତ ପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୋ ଭାରତ ଯୁବ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା, ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିଆସୁଛନ୍ତି। ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି। ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
2: युवा देश है, ये देश की युवा की शक्ति को विकसित भारत के राह पर ले जाने के लिए संयोजने का काम नरेंद्र मोदी जी ने करा है।
1: ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋହାହନ ପ୍ରଦାନ କରୁଛି। ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାରକୋଡୁରୁ ଗ୍ରାମରେ ସମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ। ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ ପ୍ରସ୍ତୁତ କରିବାରେ ନାରକୋଡୁରୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି। ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ମାଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ। 1,16,00,000 ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50

ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ ଶ୍ରୀ ମୋଦି ଘୋଷଣା କରିଛନ୍ତି। ପଞ୍ଜାବର ଫିରୋଜପୁର ଫାଜଲକା ସଡ଼କ ପଥରେ ଆଜି ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 9 ଜଣ ଯାକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଆଇନଗତ ମାପବିଜ୍ଞାନ ଢାଞ୍ଚା ଅଧୀନରେ ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ପ୍ରଚଳନ କରାଯାଇଛି। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର କହିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଏହି ମାନକ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ସଂଶୋଧନ ଆଣିଛି। ଏଥିରେ ଖାଇବା ତେଲ ମାନକ ପ୍ୟାକ୍ ଆକାର ଆଦି ସାମିଲ କରାଯାଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସଂଶୋଧିତ ଆଇନ ଅନୁଯାୟୀ ପାମ୍ ତେଲ, ପାମୋଲିନ୍, ସୋୟାବିନ୍, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ, ରାଶି, କପା ବିହନ ତେଲ, ରାଇସ୍ ବ୍ରାନ୍ ଏବଂ ମକା ତେଲ ଆଦି ପ୍ରମୁଖ ଖାଇବା ତେଲଗୁଡ଼ିକର ମାନକ ପ୍ୟାକ୍ ଆକାର ସ୍ଥିର କରାଯାଇଛି। ଅନୁମୋଦିତ ପ୍ୟାକ୍ଗୁଡ଼ିକର ଆକାର 200 ଗ୍ରାମ, 500 ଗ୍ରାମ, 1-5 କିଲୋଗ୍ରାମ, 15 କିଲୋଗ୍ରାମ ଏବଂ 20 କିଲୋଗ୍ରାମ ପର୍ଯ୍ୟନ୍ତ ରଖାଯାଇଛି। ଏଭଳି ପଦକ୍ଷେପ ଉପଭୋକ୍ତାଙ୍କୁ ଅଧିକ ସୂଚନା ପ୍ରଦାନ କରିବା ସହିତ ବଜାର ବ୍ୟବସ୍ଥାକୁ ସଶକ୍ତ କରିବ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗରେ ଦୀର୍ଘଦିନ ଧରି ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମାଧାନ ଦ୍ୱାରା ରାଜ୍ୟରେ ରେଳ ଭିଭିଭୂମି ବିକାଶରେ ଏକ ନୂତନ ଯୁଗ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କୋଲକାତାର ନବାନ୍ନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ରେଳ ବଜେଟ୍ରେ ପଶ୍ଚିମବଙ୍ଗକୁ 14,205 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ 10 ଅମୃତ ଭାରତ ଷ୍ଟେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ 9 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ କେତେକ ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଆଗାମୀ 5 ବର୍ଷ ମଧ୍ୟରେ କୋଲକାତା ମେଟ୍ରୋ ପାଇଁ 60 ଆଧୁନିକ ଟ୍ରେନ୍ ପ୍ରଚଳନ କରିବାର ଯୋଜନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ୍ ହାସଲ କରିଛି। ଜାପାନର କାକାମିଗାହାରାଠାରେ ଆଜି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ପୂର୍ତ୍ତି ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଅଧିନାୟକ କେତନ କୁଶୱାହା 1 ଗୋଲ୍ ସ୍କୋର କରିଛନ୍ତି। ତୃତୀୟ ଥର ପାଇଁ ଭାରତ ଏହି ଟାଇଟଲ୍ ଜିତିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆକୁ 3-0 ଗୋଲ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳଗତ ଦକ୍ଷତା ଏହା ପ୍ରତିପାଦନ କରୁଛି। ଏହି ବିଜୟ ଯୁବବର୍ଗଙ୍କ ମଧ୍ୟରେ ହକି କ୍ରୀଡ଼ା ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରମାଣ କରୁଛି। ଶ୍ରୀ ମୋଦି ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ମହିଳା ଦଳକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 3 ୱିକେଟ୍ ବିନିମୟରେ 368 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ହାସଲ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ 2 ୱିକେଟ୍ ଅକ୍ତିଆର କରିଥିବା ବେଳେ ଜିଆଉର୍ ରହମାନ 1 ୱିକେଟ୍ ପାଇଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର ଅଲରାଉଣ୍ଡର ମାନବ ସୁଥାର ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଗୋଆର ମାରଗାଓଁଠାରେ ଏହି ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଖେଳ ଗୋଲ୍ ଶୂନ୍ୟ ରହିଥିଲା। ଆଗାମୀ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ଗସ୍ତ ପାଇଁ 16 ଜଣିଆ ଟି20 ଦଳ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ୍ ଆୟରଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି। ପ୍ରଥମ ଥର ପାଇଁ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଚଳିତ ଆଇପିଏଲ୍ ସିରିଜ୍ରେ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଦଳରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ମୁମ୍ବାଇର ବିସିସିଆଇ ମୁଖ୍ୟାଳୟଠାରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର।
ଏବଂ ଅଠର ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ। ଶୁଭେଚ୍ଛା ଜଣାଇଲେ ପ୍ରଧାନ।

0: ମନ୍ତ୍ରୀ ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲର ଆଜି ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ 38 ଜଣ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କ ବିବାହ ଜନିତ ବୋଝ ହ୍ରାସ ମହିଳାଙ୍କ ସାମାଜିକ ସୁରକ୍ଷା ଓ ଯୌତୁକ ପ୍ରଥା ନିରାକରଣ ଦିଗରେ ଏହି ଯୋଜନା ସହାୟକ ହେଉଥିବା ସେ କହିଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବ ବୋଲି ସେ କହିଥିଲେ।
3: ଆମେ 38 ଯୋଡ଼ାଙ୍କ ବାହାଘର ଆଜି ସମ୍ପନ୍ନ କଲୁ। ଏକୁ ମିଶାଇ ସାରା ରାଜ୍ୟରେ ଆମେ 1300 ନୂଆ ଦମ୍ପତିଙ୍କର ବାହାଘର କରାଇଲୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଟିଏ ଯୌତୁକ ବିରୋଧୀ ସମାନତା ସହିତ ଏକ ପ୍ରୋତ୍ସାହନ, ବିଧବା ବିବାହ ପାଇଁ ବି ଏକ ପ୍ରୋତ୍ସାହନ। ଆମେ ମହିଳାଙ୍କର ସ୍ଥିତି ଅବସ୍ଥିତି ଏବଂ ମହିଳାମାନେ ପରିବାର ଝିଅମାନେ ପରିବାରର ବୋଝ ନୁହନ୍ତି, ଆକୁ ଅନୁଭବ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏ ଯୋଜନା ଏକ କ୍ରାନ୍ତିକାରୀ ଯୋଜନାର ରୂପ ନେଇଛି ଏବଂ ଏଇଥିରେ ବିବାହିତ କରିଥିବା ଦମ୍ପତିଙ୍କୁ ଆମେ ଆର୍ଥିକ ଏ ବାହାଘର ପାଇଁ ସପୋର୍ଟ ସହିତ ମ୍ୟାରେଜ୍ ସାର୍ଟିଫିକେଟ୍ ଲିଗାଲ ପ୍ରମାଣପତ୍ର ବି ଦେବୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯୋଡ଼ି ହୋଇଥିବା ସମସ୍ତ ଦମ୍ପତି ତାଙ୍କ ଭବିଷ୍ୟତ ଉଜ୍ଜଳ ହେଉ, ଏହା ହିଁ ଆମେ ପ୍ରାର୍ଥନା କରୁଛୁ ଏବଂ ଆଶୀର୍ବାଦ କରିବା ପାଇଁ ଏଠାକୁ ଆସୁଛୁ। ବିକାଶ କରିବା, ଉନ୍ନୟନମୂଳକ କାମ କରିବା, ସେ କାମର ଅଲଗା ଆନନ୍ଦ, ଆଉ ଇଏ ଗୋଟେ ଐଶ୍ୱରିକ ବା ନୈସର୍ଗିକ ଖୁସି କି ଆମେ ବି ବାହାଘର କରାଇ ପାରୁଛୁ, ବାହାଘରରେ ସାମିଲ ହେଇପାରୁଛୁ, ସମାଜରେ ଯୋଉଟା ହଜି ଯାଉଛି ତାକୁ ସରକାର ବି ସାଉଣ୍ଟି ଆଣିପାରୁଛି, ଏ ପାଇଁ ଆମେ ବହୁତ ଖୁସି।
2: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତତ୍ତ୍ୱାବଧାନରେ କେନ୍ଦୁଝରରେ ରାଜ୍ୟବ୍ୟାପୀ ଶିଶୁ ଶ୍ରମ ନିବାରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଶ୍ରମ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି ଶିଶୁ ଶ୍ରମ କେବଳ ଆଇନଗତ ଉଲ୍ଲଂଘନ ନୁହେଁ, ଏହା ଏକ ସାମାଜିକ ଅନ୍ୟାୟ। ଶିଶୁମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା ଓ ପୁନର୍ବାସ ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଅଂଶୀଦାରଙ୍କୁ ମିଳିତ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା, ନଦୀବନ୍ଧ ସୁଦୃଢ଼ୀକରଣ, ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବା ଏବଂ ଜୁନ୍ ପହିଲାରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଅଙ୍ଗନବାଡ଼ି ଭିଭିଭୂମି, ସୁଭଦ୍ରା ଯୋଜନା, ଶିଶୁ ପୋଷଣ, ମିଶନ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ କାର୍ଯ୍ୟକ୍ରମର ସ୍ଥିତି ସେ ସମୀକ୍ଷା କରିଥିଲେ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଦିବାସୀଙ୍କ ଉନ୍ନୟନ ପାଇଁ 2026-27 ବାର୍ଷିକ କାର୍ଯ୍ୟଖସଡ଼ା ଏବଂ 2030-31 ପର୍ଯ୍ୟନ୍ତ ଦୀର୍ଘମିଆଦୀ ଯୋଜନାକୁ ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ଲକ୍ଷ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସଫଳତାର ସହ ପାଳିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲ ଆଜି ଶୁଣୁଥିଲେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଉପରେ ଗୁରୁତ୍ୱ ଦେବା ଆମେ ମାନେ ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ତ୍ୱାବଧାନରେ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମର କିପରି ଭାବରେ ସଫଳ ରୂପାୟନ କରାଯାଇପାରିବ ଏହି ବିଷୟରେ ଚିନ୍ତା କରିବା ମଧ୍ୟ ଆମେ। କରୋନା ମହାମାରୀରେ ଯେମିତି ଅମ୍ଳଜାନ ବିନା ମୃତ୍ୟୁ ବରଣ କଲେ ଲୋକମାନେ ତାର ଯେମିତି ପୁନରାବୃତ୍ତି ନ ହେଉ ସେ କଥାକୁ ମଧ୍ୟ ହୃଦୟଙ୍ଗମ କରିବା ଆମେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବନଖଣ୍ଡ ଅଧିକାରୀ ଅଜିତ ଶତପଥୀ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର ଶ୍ରୋତା ବନ୍ଧୁ,
0: ଆଜି ତ ଆମେ ଆଲୋଚନା କରିବା ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏଇଠି ଗୋଟେ ମନରେ ପ୍ରଶ୍ନ ଆସୁଛି, ଜଳବାୟୁ ଓ ପରିବର୍ତ୍ତିତ ଜଳବାୟୁ କହିଲେ ସାଧାରଣ ଭାବରେ ଆମେ କଣ ବୁଝିବା?
1: ଦେଖନ୍ତୁ, ଜଳବାୟୁ କହିଲେ ଗୋଟିଏ ଅଞ୍ଚଳରେ ଦୀର୍ଘ ଦିନ ଧରି ସାମଗ୍ରିକ ପାଣିପାଗକୁ ଆମେ ଜଳବାୟୁ ବୋଲି କହିଥାଉ।
0: ଆଜ୍ଞା,
1: ଦୀର୍ଘ ସମୟ ଧରି ମାନେ କଣ ନା, ବିଗତ 30 ବର୍ଷ ଧରି ଯୋଉ ପ୍ରକାରରେ ପାଣିପାଗ ଚାଲିଛି ତାକୁ ଯଦି ଆମେ ସାମଗ୍ରିକ ଉପରେ ଉପସ୍ଥାପିତ କରିବା ତାକୁ ଆମେ ସେଇ ଅଞ୍ଚଳର ଜଳବାୟୁ ବୋଲି କହିବା। 6 ଋତୁ ରହିଛି ଆମେ ଜାଣିଛେ, 30-40 ବର୍ଷ ହେଲା ଯୋଉ ଆକାରରେ ଆମେ ଆଉ କିଛିଟା ଅନୁଭୂତ କରୁନେ। ଶରତ ଋତୁ ହେଲା, ହେମନ୍ତ ଋତୁ ହେଲା, ବସନ୍ତ ଋତୁ ହେଲା, ଏଗୁଡ଼ାକ ଅନୁଭୂତ କରୁନେ ଆମେ। ଗ୍ରୀଷ୍ମ ଋତୁକୁ ବହୁତ ଆମେ ଦେଖୁଛେ, ବର୍ଷା ଋତୁରେ ଆମେ କିଛି ଇଏ କରିପାରୁଛୁ, କିନ୍ତୁ ବର୍ଷା ଋତୁରେ ବି ଆଉ ଶୀତ ଋତୁରେ ବି ଗରମ ଅନୁଭବ କରୁଛେ। ତେଣୁ ଏଇ ଯୋଉ ଗରମ ଆସୁଛି, ଆମକୁ ଉଷ୍ମ ଲାଗୁଛି, ଆମ ପୃଥିବୀର ଯୋଉ ତାପମାତ୍ରା ବଢ଼ିବାରେ ଲାଗୁଛି ଆଉ ଯୋଉଟା ଆମେ ଅନୁଭୂତ କରୁଛେ, ଏଇ ଯୋଉ ପରିବର୍ତ୍ତନ ହଉଛି ଜଳବାୟୁରେ ତାହାକୁ ପରିବର୍ତ୍ତିତ ଜଳବାୟୁ ବୋଲି କହୁଛେ।
0: ତାହେଲେ କୁହନ୍ତୁ, ପରିବର୍ତ୍ତିତ ଜଳବାୟୁ ଦ୍ୱାରା ଆମର କଣ ସବୁ ସମସ୍ୟା ଦେଖା ଦେଇଥାଏ?
1: ପରିବର୍ତ୍ତିତ ଜଳବାୟୁ ହେଲେ ଆମର ଜଳବାୟୁ ସହିତ ସିଧାସଳଖ ଭାବରେ ଜୀବଜଗତ ଜଡିତ ରହିଛି। ତେଣୁ ଖାଇବା ପାଇଁ ଆମେ ଯୋଉ ପରିବା ହେଲା, ଖାଦ୍ୟ ହେଲା, ବିଭିନ୍ନ ଜିନିଷ ଉପରେ ଆମେ ଯୋଉ ଉଦ୍ଭିଦ ଜଗତ ଉପରେ ଯୋଉ
0: ନିର୍ଭର
1: କରୁଛେ, ଏଇ ଯୋଉ ପାଣିପାଗ ପରିବର୍ତ୍ତନ ଯୋଗୁଁ ଯୋଉଥିରେ କି ଆପଣଙ୍କର କଣ ହଉଛି ନା, ବର୍ଷା ଠିକ ଭାବରେ ହଉନାହିଁ, ଗରମ ଅସହ୍ୟ ହେଇଯାଉଛି, ଆଉ ସେ ଭିତରେ ବି ବିଭିନ୍ନ ପ୍ରକାରର ଯୋଉ ବାତ୍ୟା ହେଲା, ଝଡ ହେଲା, ବିଭିନ୍ନ ପ୍ରକାରର ଯୋଉ
0: ଦୈବୀ
1: ଦୁର୍ବିପାକ ବଢି ବଢି ଯାଉଛି, ଏସବୁରେ ଆମର ଯୋଉ ଖାଦ୍ୟାବସ୍ଥାନ ଅଛି, ଆମର ଯୋଉ ଖାଇବା ପାଇଁ ଯୋଉ ଯୋଗାଡ ରହିଛି, ତାହା ଉପରେ ଗୋଟେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି, ଆମେ ସେଟା ଅନୁଭୂତ କରୁଛେ, ସମସ୍ତେ ଜାଣିଛେ। ବର୍ତ୍ତମାନ ଖାଦ୍ୟ ସମସ୍ୟା ଗୋଟେ ଅତି ଜଟିଳ ହେବାକୁ ଗଲାଣି, ତା ସହିତ ଆମକୁ ପାଣି ମିଳିବାଟା, ପିଇବା ପାଇଁ ପାଣି, ଏଇଟା ଗୋଟେ ବହୁତ ଜଟିଳ ହେବାକୁ ଗଲାଣି। ମୁଁ ଭାବିବି ଯେ ପାଗ ପରିବର୍ତ୍ତନ, ଯୋଉ ଜଳବାୟୁ ପରିବର୍ତ୍ତନର ଇଏ ପ୍ରଭାବ କହିଲେ ଅତ୍ୟୁକ୍ତି ହେବନି।
0: ସାର୍, ଜଳବାୟୁ ସହିତ ବନୀକରଣର ସମ୍ପର୍କ କଣ ରହିଛି?
1: ଯଦି ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଘଟୁଛି, ବୈଜ୍ଞାନିକମାନେ ଯେତେବେଳେ ଦେଖୁଛନ୍ତି ଯେ ଆକୁ କେମିତି ସମାଧାନ କରିହବ, ଏଇ ଯୋଉ ଜଳବାୟୁ ପରିବର୍ତ୍ତନ କାହିଁକି ହଉଛି, ପ୍ରଥମେ ଆମେ ଦେଖିବା, ଆମେ ଫସିଲ୍ ଫୁଏଲ୍ ୟୁଜ୍ କରୁଛେ, ଆମେ ଗାଡ଼ିରେ ତେଲ ପକାଉଛେ, କୋଇଲା ଜଳେଇକରି ଆମେ ବିଦ୍ୟୁତ୍ ପାଉଛେ, ଆମେ ବିଭିନ୍ନ ପ୍ରକାରର ଫସିଲ୍ ଯୋଉ ତୈଳ ଜାତୀୟ ବ୍ୟବହାର କରୁଛେ, କାରଖାନାରେ ହଉ କି ଆମର ନିଜ ଘରେ ବି ହଉ କି ଯେକୌଣସି ପ୍ରକାରରେ ହଉ, ଆମେ ସେଥିପାଇଁ ଯେତେ ଫସିଲ୍ ଫୁଏଲ୍ ଯୋଉ ଜୀବାଶ୍ମ ତେଲ ଯୋଉଟା ପେଟ୍ରୋଲ ଡିଜେଲ ଏଗୁଡ଼ାକ ଜିନିଷ କହୁଛେ, ସେଗୁଡ଼ାକ ଆମେ ଯେତେ ୟୁଜ୍ କରୁଛେ ତାଦ୍ୱାରା ଆମର ବାୟୁମଣ୍ଡଳକୁ କାର୍ବନ ଯୋଉଟା ନିର୍ଗତ ହଉଛି, ଯୋଉ କାର୍ବନ କନଷ୍ଟିଚ୍ୟୁସନ୍ସ ଯୋଉ କହୁଛେ ଆମେ, କାର୍ବନ ଉପାଦାନ ରାସାୟନିକ ପଦାର୍ଥ ଯୋଉ ବାୟୁମଣ୍ଡଳକୁ ଯାଉଛି, ଗ୍ରୀନ ହାଉସ୍ ଗ୍ୟାସ୍ ବୋଲି କହନ୍ତି, ସେ ଗୋଟେ ସୃଷ୍ଟି କରୁଛି ପୃଥିବୀ ଉପରେ ଗୋଟେ ଆବରଣ ଟାଇପ୍ର, ଯୋଉଟାକି ସୂର୍ଯ୍ୟର ଯୋଉ ତାପମାତ୍ରାଟା ଆମର ସୂର୍ଯ୍ୟ ରଶ୍ମିରୁ ଆସିକିରି ଆମ ପୃଥିବୀରେ ପଡ଼ିକି ଯୋଉ ତାପମାତ୍ରା ଚାଲିଯିବା କଥା, ସିଏ ଆଉ ଯାଇପାରୁନି, ସେ ବ୍ଲାଙ୍କେଟ୍ ଭିତରେ ରହିଲା ଭଳି, କମ୍ବଳ ଭିତରେ ରହିଲା ଭଳି ଆମ ଭିତରେ ହିଁ ରହୁଛି ଆଉ ଆମେ ସେଟାକୁ ଅନୁଭବ କରୁଛେ। ତାହାଦ୍ୱାରା କଣ ହଉଛି, ବିଭିନ୍ନ ପ୍ରକାର ସାମୁଦ୍ରିକ ସ୍ରୋତରେ ଚେଞ୍ଜ ଆସୁଛି, ଯୋଉ ମୌସୁମୀ ବାୟୁ ରହିଲା, ବିଭିନ୍ନ ପ୍ରକାରର ବାୟୁମଣ୍ଡଳରେ ଯୋଉ ସ୍ରୋତ ରହିଲା ସେଗୁଡ଼ିକ ଚେଞ୍ଜ ଆସୁଛି, ଏସବୁ ଚେଞ୍ଜ ଦ୍ୱାରା ଆମର ପାଣିପାଗର ପରିବର୍ତ୍ତନଟା ହଉଛି। ଯଦି ଆମର ଏଇ ଯୋଉ କାର୍ବନ କମ୍ପୋନେଣ୍ଟଟା କମିଯାଆନ୍ତା, କାର୍ବନ ଡାଇଅକ୍ସାଇଡ୍ଟା କମିଯାଆନ୍ତା ଆମର ଯୋଉ କନଷ୍ଟିଚ୍ୟୁଏନ୍ସିଟା, ତାହେଲେ ଆମର ଏଇଟା ସମାଧାନ ହୁଅନ୍ତା। ତେଣୁ ଗଛ ହିଁ ଗୋଟେ ମାଧ୍ୟମ ଯିଏକି କାର୍ବନ ଡାଇଅକ୍ସାଇଡ୍କୁ ନିଜେ ଶୋଷଣ କରିଦିଏ ଆମର ବାୟୁମଣ୍ଡଳ। ତେଣୁ ବୈଜ୍ଞାନିକମାନଙ୍କର ମତ ରହିଛି ଯେ ଗଛ ଲଗେଇବା ତ ଏମିତି ଗୋଟେ ଦୁଇଟା ଗଛ ନୁହଁ, ଆମେ ଏମିତି ଜଙ୍ଗଲ ସୃଷ୍ଟି କରିବା ତାଦ୍ୱାରା କି ପୃଥିବୀର ଏଇ ଯୋଉ ପ୍ରକାରର ଉଷ୍ଣତା ବଢୁଛି କିମ୍ବା କାର୍ବନ ଡାଇଅକ୍ସାଇଡ୍ ଯୋଉ ମାତ୍ରା ବଢି ଚାଲିଛି ତାକୁ ସେ ଶୋଷଣ କରିପାରିବ ଆଉ ତାଦ୍ୱାରା ଆମକୁ କିଛି ସମାଧାନ ମିଳିଯିବ।

0: ସାର୍ ଏଇଠି ମନକୁ ଗୋଟେ ପ୍ରଶ୍ନ ଆସୁଛି, ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ସହରାଞ୍ଚଳରେ ବନୀକରଣ କରିବା ପାଇଁ ରାଜ୍ୟ ସରକାର ବା ବନ ବିଭାଗ, ଏଇଟା କିଏ ଚାହିଁଲେ?
1: ଦେଖନ୍ତୁ, ବର୍ତ୍ତମାନ ସହରାଞ୍ଚଳରେ କଣ ହଉଛି, ସହରାଞ୍ଚଳରେ ସିମେଣ୍ଟର କଂକ୍ରିଟ ଜଙ୍ଗଲ ସୃଷ୍ଟି ହଉଛି ଜାଣୁଛନ୍ତି, ତା ସହିତ ରାସ୍ତାଘାଟରେ ବି ଆମର ପିଚୁ ରାସ୍ତା ତିଆରି ହଉଛି ଜାଣୁଛନ୍ତି, ଏଗୁଡ଼ିକ ଉପରେ ଯେତେବେଳେ ସୂର୍ଯ୍ୟରଶ୍ମି ପଡୁଛି ସେ ଆହୁରି ତାପମାତ୍ରା ସୃଷ୍ଟି କରୁଛି। ତା ଛଡା ବର୍ତ୍ତମାନ ତ ଆପଣ ଦେଖିଥିବେ ଘରେ ଘରେ ଏସି ହେଲାଣି, ଏୟାର କଣ୍ଡିସନ ଭିତରେ ସିଏ ଉତ୍ତାପ କ୍ରିଏଟ୍ କରୁଛି। ଏହିସବୁ ଉତ୍ତାପ ମିଶିଲା ବେଳକୁ ଗୋଟେ ଗୋଟେ ହିଟ୍ ଆଇଲ୍ୟାଣ୍ଡ ବୋଲି କହନ୍ତି, ଉତ୍ତାପର ଦ୍ୱୀପ କହିଲେ ଚଳେ। ଏଇ ଟାଇପ୍ର ହିଟ୍ ଆଇଲ୍ୟାଣ୍ଡ ସହର ଭିତରେ ସୃଷ୍ଟି ହଉଛି। ଏ ହିଟ୍ ଆଇଲ୍ୟାଣ୍ଡ ଗୁଡାକର ଯୋଉ ରହିଛି ସେ ତାପମାତ୍ରାକୁ କେମିତି ଆମେ ତାକୁ ସମାଧାନ କରିପାରିବା? ଯଦି ଆମେ ଗଛ ଲଗେଇବା ତାହେଲେ ଗଛ ଯୋଉ ଜଳବାୟୁରୁ କାର୍ବନ ଡାଇଅକ୍ସାଇଡ ତ ନେବ, ଦ୍ୱିତୀୟରେ ଯୋଉ ଜଳୀୟ ଅଂଶ ରହିଛି ସେଗୁଡାକ ଯେତେବେଳେ ସିଏ ନେଇ ଛାଡିବ ସିଏ ବି ଗୋଟେ ଥଣ୍ଡା ଏଫେକ୍ଟ ଦେବ। ତେଣୁ ଗଛ ଆମେ ଯେତେ ଲଗେଇ ପାରିବା ସହରାଞ୍ଚଳରେ ଯେତେ ଜାଗାରେ ହଉ, ଗଛ ଯେତେ ଲଗେଇ ପାରିବା ଏକ ଇଏ କାର୍ବନ ଡାଇଅକ୍ସାଇଡକୁ ସିଏ ଶୋଷଣ କରିବ, ନିଜ ଭିତରେ ରଖିବ, ନିଜ ଶରୀରରେ ଧାରଣ କରିବ, ଦ୍ୱିତୀୟରେ ଜଳୀୟ ଅଂଶକୁ ସିଏ ଆଣିବ ଆଉ ବାହାରକୁ ଛାଡିବ। ଇଏ ଯୋଉ ଜିନିଷ କରିବ ଇଏ ଗୋଟେ କୁଲିଂ ଏଫେକ୍ଟ, ଥଣ୍ଡା ଏଫେକ୍ଟ ଦେବ। ଏଇଥିପାଇଁ ଆମକୁ ଗଛ ନିହାତି ଦରକାର ସହରାଞ୍ଚଳରେ କହିବି।
0: ସାର୍, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଜନା, ଏଟା କେବେଠାରୁ ଆରମ୍ଭ ହେଲା ବା କୋଉ କୋଉ ସହରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ଆଉ କି ପ୍ରକାରର ବୃକ୍ଷ ସବୁ ରୋପଣ କରାଯାଉଛି?
1: ସହରାଞ୍ଚଳର ବନୀକରଣ ମାନେ ଆମେ ଅର୍ବାନ ଫରେଷ୍ଟ କହୁ। ଅର୍ବାନ ଫରେଷ୍ଟ ଗୋଟେ କନ୍ସେପ୍ଟ ଆସିଲା 2018-19 ମସିହା ବେଳକୁ। ସେଥିରେ ଆମକୁ କୁହାଗଲା ଯେ ଯୋଉ କିଛି ଜାଗାରେ ଆମର ବିଭିନ୍ନ ସହର ପାଖାପାଖି ଅଞ୍ଚଳରେ ଆମର ପ୍ଲାଣ୍ଟେସନ ଗୁଡ଼ା ଅଛି, ଜଙ୍ଗଲ ବି ରହିଛି, ସେଇ ଜଙ୍ଗଲ ଯଦି 70% ଅଧିକ ଗଛ ରହିଛି ସେଟାକୁ ଆମେ 10 ହେକ୍ଟର ହଉ, 15 ହେକ୍ଟର ହଉ, 40 ହେକ୍ଟର ତାକୁ ଆମେ ଜଗାରଖା କରି ସୁରକ୍ଷା ଦେଇ ତାକୁ ସୁରକ୍ଷା ବାଡ଼ ଗୋଟେ କ୍ରିଏଟ୍ କରି ସେ ଭିତରେ ଯଦି ଚଲା ରାସ୍ତାଟିଏ କରିଦେଲେ, ଲୋକମାନଙ୍କୁ ବସା ଉଠା କରେଇଲେ, ତା ବାଦେ ଆମେ ସେଥିରେ ଯଦି ଆହୁରି ଘନତ୍ୱ ବଢ଼େଇଲେ ଗଛ ଗୁଡ଼ିକର, ତାର ସିଧାସଳଖ ପ୍ରଭାବ ସେ ଯୋଉ ଗୋଟେ କୁଲିଂ ଏଫେକ୍ଟ ଦେବ ସେ ସହରକୁ ପ୍ରଭାବ କରିବ। ସହରରେ ରହୁଥିବା ଲୋକମାନେ ସେଥିଦ୍ୱାରା ଏକ ତ ନିଜର ହେଲ୍ଥ ଠିକ ରହିବ, ନିଜେ ପ୍ରକୃତି ସହିତ ଯୋଡ଼ି ହୋଇପାରିବେ, ତା ସହିତ ପରିବେଶ ବି, ପରିବେଶରେ ଯୋଉ କ୍ଲାଇମେଟିକ ଚେଞ୍ଜ ରହୁଛି, ଜଳବାୟୁ ପରିବର୍ତ୍ତନ ରହୁଛି, ତାକୁ ବି ଇଏ ବହୁତ ପ୍ରକାରେ ସମାଧାନ କରିପାରିବ। ଯେମିତି ଆମେ ଭୁବନେଶ୍ୱର ଏବେ କରିଛେ ଆନନ୍ଦବନ, ଆନନ୍ଦବନ ଗୋଟେ ପୁରୁଣା ପ୍ଲାଣ୍ଟେସନ, ସେମିତି ଗୁଡ଼ାଏ ପ୍ଲାଣ୍ଟେସନ ବିଭିନ୍ନ ସହର ପାଖାପାଖି ଏରିଆରେ ରହିଛି, ଆଉ ପ୍ରାକୃତିକ ଜଙ୍ଗଲ ବି ରହିଛି ବିଭିନ୍ନ ସହର ପାଖାପାଖି, ସେଗୁଡ଼ିକ ଯଦି ଆମେ ତାର ଘନତ୍ୱ ବଢ଼େଇବା ଆଉ ତାକୁ ଯଦି ଆମେ ଗୋଟେ ପରିପୃଷ୍ଟ ଭାବରେ ଜଙ୍ଗଲ ହିସାବରେ ତାକୁ ଆମେ ବଢ଼େଇବା ତାହେଲେ ଏଇ ଯୋଉ ତାପମାତ୍ରା ବୃଦ୍ଧିଟାକୁ ରୋକିପାରିବା।
0: ଆଜ୍ଞା ସାର୍, ସେ ଯୋଉ କହିଲେ ସହରାଞ୍ଚଳରେ ବନୀକରଣ ଯୋଉ ହଉଛି, ଯୋଉ ଆନନ୍ଦବନ ଭୁବନେଶ୍ୱରରେ ସୃଷ୍ଟି ହେଇଛି, ସେସବୁ କୋଉ କୋଉ ପ୍ରକାରର ଗଛ ଆମେ ଲଗେଇ ପାରିବା ନା ସବୁ ପ୍ରକାର ଗଛ
1: ସେଥିରେ? ଆମର ନିଜ ଅଞ୍ଚଳର ଗଛ ସେଗୁଡ଼ିକ ହିଁ ଲଗା ହେଇଛି, ସେଗୁଡ଼ିକ ହିଁ ଆମେ ଲଗଉଛୁ। ମାନେ କାହିଁକି ନା ଅନ୍ୟ କିଛି ବାହାରର ଗଛ ଆଣିକି ଲଗେଇଲେ ତାର କିଛି ମହତ୍ଵ ରହୁନି, କାହିଁକି ପକ୍ଷୀଟିଏ ବସିବନି, ଆମର ଗୁଣ୍ଡୁଚି ମୂଷାଟିଏ ଚଢ଼ିବନି, ଲାଭ କଣ ସେମିତି? ତେଣୁ ଆମର କୁଳି ଜାତୀୟ ଗଛ, ଫଳ ଜାତୀୟ ଗଛ, ବିଭିନ୍ନ ଫୁଲ ହେଲେ ପ୍ରଜାପତି ବୁଲିବେ, ଏଇ ଯୋଉ ପ୍ରକାରର ଗୋଟେ ଇକୋସିଷ୍ଟମ କ୍ରିଏଟ୍ ହବ ତାଦ୍ୱାରା ଜୀବ ଆଉ ଉଦ୍ଭିଦ ଭିତରର ଯୋଉ ସମ୍ପର୍କ ରହିଛି ସେଇଟା ଯଦି ଗଢି ଉଠିବ ତାହା ଆଉ ଗୋଟେ ପ୍ରକାରର ଆମକୁ ଆନନ୍ଦ ଦିଏ, ଆଉ ସେଇଟା ନିହାତି ଦରକାର ସହରାଞ୍ଚଳର ଲୋକମାନଙ୍କର ମାନସିକ ଯୋଉ ଟକ୍ସିକ କହନ୍ତି ଆଜିକାଲି କହୁଛନ୍ତି ଯେ ଟକ୍ସିକ ରିଲିଜ ସେଣ୍ଟର, ସେଗୁଡାକ ମାନେ ଆପଣ ଗଲା ମାନେ ସେଠି ଆପଣଙ୍କୁ ଷ୍ଟ୍ରେସ ଆପଣଙ୍କର ଦୂରେଇଯିବ, ଆପଣଙ୍କର ଟକ୍ସିକ ଏଫେକ୍ଟ ଦୂରେଇଯିବ, ଆଜିକାଲିର ଜେନେରେସନ କହନ୍ତି ଡିଟକ୍ସ ଏରିଆ ଗୁଡାକ, ତେଣୁ ସେଇ ପ୍ରଭାବ ଗୁଡାକ ଆମେ କ୍ରିଏଟ୍ କରିବାକୁ ବି ପଡିବ।
0: ସାର୍, ସତ କଥା, ଆମେ ଏସିରୁ ବାହାରିକି ଯଦି ଗୋଟେ ସବୁଜିମା ଭରା ପରିବେଶରେ କିଛି ସମୟ ବସିଯିବା ସେତେବେଳେ ନିଜକୁ ଗୋଟେ ଆନନ୍ଦ ଲାଗିଥାଏ, ଭାରି ଭଲ ବି ଲାଗିଥାଏ, ଆଉ ସେଥିପାଇଁ ଆମେ ଯଦି ଚାହିଁବା ବି, ସହରାଞ୍ଚଳରେ ସାଧାରଣତଃ ବର୍ତ୍ତମାନ ବସବାସ ଅଧିକ ସଂଖ୍ୟାରେ ଲୋକମାନେ କରୁଛନ୍ତି, ତେଣୁ ସେମାନେ ଯଦି ସଚେତନ ହେବେ ଆଉ ସଜାଗ ହେବେ ଆଉ ତାଙ୍କ ଘର ପାଖାପାଖି କି ଖାଲି ଜାଗା ମାନଙ୍କରେ ଯଦି ବୃକ୍ଷରୋପଣ କରିବେ, ବୋଧ ହୁଏ ଆପଣ ଯୋଉ ସମସ୍ୟା କହୁଛନ୍ତି କିଛି ମାତ୍ରାରେ ଦୂରୀଭୂତ ହେଇପାରିବ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଏଇ ବନ ବିଭାଗ କରୁଛି ନା ଅନ୍ୟ କେଉଁମାନେ ସହଯୋଗର ହାତ ବଢ଼ାଉଛନ୍ତି?
1: ନାଇଁ, ଆମେ ବନ ବିଭାଗ ହିଁ କରୁଛୁ ବର୍ତ୍ତମାନ, ବନ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସ୍ତରରେ ଏଗୁଡ଼ିକ କରାଯାଉଛି, କିନ୍ତୁ ଲୋକମାନଙ୍କୁ ବି ଆମେ ଚାରା ବଣ୍ଟନ କରୁଛୁ। July 1
0: ବନ ମହୋତ୍ସବ
1: ଯୋଉ ହୁଏ ଆମେ ଚାରା ବଣ୍ଟନ କରୁ, ଜଣଙ୍କୁ 10 ଚାରା ଦଉ, ଟଙ୍କାଟେ ଲେଖାଏଁ

0: କି ତ ସେମାନେ ବି ନିଜ ଘର ବାରିପଟେ ହେଲା, ନିଜ ଘର ଆଗରେ ହେଲା, ନିଜ ଘର ସାଇଡ୍ରେ ହେଲା ଲଗେଇ ପାରିବେ ଆଉ ସେଇଟାକୁ ଜଗାରଖା ଆଉ ସୁରକ୍ଷା ଦେଇ ବଢ଼େଇ ପାରିବେ।
1: ସାର ଖାଲି ଆପଣ ଚାରା ଦେଇ ଦିଅନ୍ତି ଆଉ ଟଙ୍କାଏ ଦେଇକି ଲୋକ ନିଅନ୍ତି, ତାପରେ ସେ ଲୋକମାନେ ସେ ଗଛର ଯତ୍ନ ନେଲେ କି ଠିକ ଜାଗାରେ ଲଗେଇଲେ କିଛି ଗୋଟେ ରେଜିଷ୍ଟର ଆପଣ ମେଣ୍ଟେନ କରନ୍ତି କି ଯେଉଁମାନେ ଗଛ ନେଇକି ଯାଉଛନ୍ତି ଟଙ୍କାଟିଏ ଦଉଛନ୍ତି?
0: ସେମିତି ତ ସମ୍ଭବ ନୁହଁ, କାହିଁକି ନା ବହୁତ ଲକ୍ଷ ଲକ୍ଷ ଗଛ ବଣ୍ଟା ଯାଉଛି ଆଉ ତାକୁ ଟ୍ରାକ୍ କରିବା, ତାକୁ ସେମାନେ କେମିତି ଲଗେଇଲେ ଜାଣିବା ସେଇଟା ତ ସମ୍ଭବ ନୁହଁ, କିନ୍ତୁ ଆମେ ସବୁବେଳେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁ ଯେ ଗଛଟିଏ ଯଦି ନଉଛନ୍ତି ଲଗାଉଛନ୍ତି ତାକୁ ବଢ଼େଇବା ବି ଆମର ନିହାତି ଜରୁରୀ ରହିଛି ଆଉ ଦାୟିତ୍ୱ ରହିଛି। ତେଣୁ ଯଦି ଗଛଟିଏ ମୁଁ ନେଲି, ଯେମିତି ଆଜିକାଲି ଆପଣମାନେ ଦେଖୁଥିବେ ଗୁଡାଏ ଜାଗାରେ ଗଛଟିଏ ଲଗେଇବେ, 15 ଜଣ ଠିଆ ହେଇଥିବେ ଗଛଟିଏ ଧରିକିରି ପାଣି ପକାଉଥିବେ, ସେଗୁଡାକ ନ କରି ଆମେ ଯଦି ନିଜକୁ ନିଜେ ନ ଠକି ଆକ୍ଚୁଆଲି ଗଛଟିଏ ଲଗେଇବା ଆଉ ତାର ଜଗାରଖା କରିବା, ତାକୁ ବଢ଼େଇବା,
1: ଗୋଟେ ବଡ଼ ଦ୍ରୁମରେ
0: ପରିଣତ କରିବା, ଯେମିତିକି ଆମର ଜେଜେବାପା ତାଙ୍କ ଜେଜେବାପା କରିଥିଲେ ବୋଲି ଆଜି ଆମେ ବଞ୍ଚିଛେ। ଆମେ ଯଦି ସେଇ ଜିନିଷଟା ଆମର ନାତି ତାର ନାତି ଯଦି ଆମେ ତାଙ୍କୁ ହସ୍ତାନ୍ତର ନ କରିବା ତାହେଲେ ଆମେ ଦୋଷୀ ହୋଇ ରହିବା, ଆମେ ଗୋଟେ ପାପୀ ଆଖ୍ୟା ପାଇବା। ତେଣୁ ସେଇଠି ମୁଁ କହିବି ଯେ ଆମେ ଯାହା ପାଇଛେ ଆମ ପୂର୍ବପୁରୁଷଙ୍କଠୁ, ଏତେ ସୁନ୍ଦର ପୃଥିବୀଟା ପାଇଛେ, ତାକୁ ଆମେ ସୁନ୍ଦର ଭାବରେ ହିଁ ଗଢ଼ିକି ଆଉ ଆଗାମୀ ପିଢ଼ିକୁ ଦେବା, ଇଏ ଆମର କର୍ତ୍ତବ୍ୟ।
1: ସେଇଠି ଯୋଉ ଆପଣ କହିଲେ ସଚେତନତା କଥା, ଏ ଯୋଉ ସଚେତନତା ବନ ବିଭାଗ ଲୋକମାନଙ୍କ ମନରେ କେମିତି ସୃଷ୍ଟି କରିଥାଏ, କୋଉ କୋଉ ମାଧ୍ୟମରେ ସଚେତନତା ସୃଷ୍ଟି କରିଥାଏ?
0: ଦେଖୁନ୍, ସଚେତନତା ବିଭିନ୍ନ ସଭା ସମିତି ନାଟ ତାମସା ଆମର ପାଲା ଏ ଦ୍ୱାରା ତ ହଉଛି, ଲୋକମାନେ ବୁଝୁଛନ୍ତି ଜାଣୁଛନ୍ତି, କିନ୍ତୁ ସବୁଠୁ ପ୍ରଭାବଶାଳୀ ମୁଁ ଯାହା ଦେଖିଲି, ଲୋକମାନେ ଯେତେବେଳେ ସହର ଭିତରେ ଗୋଟେ ବନର ଅନୁଭୂତି ପାଇବେ, କାହିଁକିନା ସହର ଭିତରେ ମିଳେନି, ପାର୍କ ମିଳେ, ପାର୍କରେ ତ ଆପଣମାନେ ଜାଣୁଥିବେ କିଛି ଗଛ ହିଁ ନାହିଁ, ଯଦି ସହର ଭିତରେ ଆମେ କିଛି ଜଙ୍ଗଲର ଅନୁଭୂତି ପାଉଛେ, ଜଙ୍ଗଲର ଅନୁଭୂତି ମାନେ କ'ଣ, ଆମେ ସେଠି ଆମେ ରାସ୍ତା ଯୋଉ କରୁଛେ ଯାହା ବି କରୁଛେ ମାଟି ରାସ୍ତା କରିଛେ, ଆପଣ ଆନନ୍ଦବନ ଗଲେ ଦେଖିବେ ମାଟି ରାସ୍ତା ହେଇଛି, ପାଣି ରହିଛି, ଗଛ ଗୁଡାକ ରହିଛି, କିଚିରି ମିଚିରି ଶବ୍ଦ ଶୁଭୁଛି, ପ୍ରଜାପତି ବୁଲୁଛନ୍ତି, ବିଭିନ୍ନ ପ୍ରକାର ଯୋଉ ପ୍ରାକୃତିକ ଉପାଦାନ ରହିଛି, ତା ସହିତ ଯଦି ଆପଣ ନିଜେ ଯୋଡ଼ି ହୋଇପାରିବେ, ଆପଣ ସେଗୁଡ଼ିକ ନିଜ ଆଖିରେ ଦେଖିବେ, ସ୍କ୍ରିନ୍ରେ ଆମେ ଦେଖୁଛେ ଆଜିକାଲି ରିଲ୍ସରେ ବାହାରିଲାଣି, ମୋବାଇଲରେ ବାହାରିଲାଣି, ବିଭିନ୍ନ ସ୍କ୍ରିନ୍ ଟାଇମ୍ରେ ଆମେ ଦେଖୁଛେ, ବିଭିନ୍ନ ଜିନିଷ ଦେଖୁଛେ, କିନ୍ତୁ ସିଏ ଯେତିକି ପ୍ରଭାବ ପକେଇବନି, ଆପଣ ନିଜ ଆଖିରେ ନିଜେ ଯେତେବେଳେ ଯୋଡ଼ି ହେବେ ପ୍ରକୃତି ସହିତ, ତାର ପ୍ରଭାବ ଗୋଟେ ଷ୍ଟ୍ରଙ୍ଗ ସଚେତନା ଆପଣଙ୍କ ଭିତରେ କ୍ରିଏଟ୍ ହେବ। ସେଇ ସଚେତନତାଟା ବହୁତ ଇମ୍ପୋର୍ଟାଣ୍ଟ ଆଉ ସେଥିରେ ଯଦି ଆମେ ଅନୁଭୂତ ହୋଇ, ଆମର ବାଡ଼ିପଟେ ଯଦି 2-4 ଜାଗା ଅଛି, ଆମେ ଗୋଟେ ଚା ଦୋକାନରେ ବସୁଛେ, ସେଠି ଦେଖିଲେ 2-4 ଗଛ ଲାଗିଯାଇପାରିବ, ସେଠି ଲଗେଇଦେବା, ପ୍ରତିଦିନ ଯାଉଛେ ଚା ପିଇବାକୁ, ସେଠି ଗଛଟିକୁ କେମିତି ବଢ଼େଇ ପାରିବା, ସବୁଦିନ ନିଜ ଆଖି ଆଗରେ ଗଛଟିକୁ ଧରିଲେ ଗଛଟି ବି ବନ୍ଧୁ ଭଳି ନିଜ ଲୋକ ଭଳି ବଢ଼ିଯାଏ। କିନ୍ତୁ ଆପଣମାନେ ଯେତେବେଳେ ଗଛଟିଏ ଲଗେଇବେ ଆଉ ତାକୁ ପ୍ରତିଦିନ ସାଉଁଟିବେ, ଦେଖିବେ ଯେ ଗଛଟି ବି ଆପଣଙ୍କୁ ସେ ରେସପଣ୍ଡ କରୁଛି। ତେଣୁ ଏଇ ଜିନିଷଟା ଯୋଡ଼ି ହେବା ଦରକାର।
1: ଏଇଟା ତ ଆପଣ କହିଲେ ଯେ ଜଣେ ମଣିଷ କେମିତି ସଚେତନ ହେଇକି ନିଜ ଚାରିପାଖରେ ହଉ କି ଗୋଟେ ଚା ଦୋକାନ ପାଖରେ ଯଦି ବି ଚା ପିଇବାକୁ ଯାଉଛି, ସେ ଚାହିଁଲେ ବି ସେଇଠି ଗଛ ଲଗେଇ ପାରିବ ଯଦି ଖାଲି ସ୍ଥାନ ଅଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ କରିଥାଏ କି?
0: ଆମର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାର ସଚେତନ ଯେମିତି କହିଲି ଆପଣଙ୍କୁ, ମୁଖ୍ୟତଃ ଆମେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଆଣୁ, କାହିଁକିନା ସେମାନେ ଭବିଷ୍ୟତର ନାଗରିକ ଜାଣିବା ଦରକାର, ସେମାନେ ସେମାନେ ହିଁ ଜଙ୍ଗଲଠୁ ଦୂରେଇ ଯାଉଛନ୍ତି ଆଜିକାଲିର ଯୋଉ
1: ମୋବାଇଲ ସହିତ ଅଧିକ ସଂଶ୍ଲିଷ୍ଟ,
0: କିନ୍ତୁ ସେମାନଙ୍କୁ ମନରେ ସଚେତନତା କରିବା ପାଇଁ ଆମେ ବହୁତ ପ୍ରୟାସ ରଖୁ, ବିଭିନ୍ନ ପ୍ରକାର ଡ୍ରଇଂ କାର୍ଯ୍ୟକ୍ରମ, ବକୃତ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଜଙ୍ଗଲ ବିଭାଗୀୟ ଯେତେ ରହିଛି ଦିବସ ଗୁଡ଼ିକ, ସେଗୁଡ଼ିକ ପାଳନ ଅବସରରେ ଏଗୁଡ଼ାକ କରାଯାଏ। ତା ଛଡ଼ା ମୁଖ୍ୟତଃ ଭାବରେ ମୁଁ ଯୋଉ ଆପଣଙ୍କୁ କହିଲି ଆନନ୍ଦବନ କଲୁ ଆମେ, ଆପଣଙ୍କ ଜୟଦେବ ବାଟିକା ରହିଛି, ଏଠି ବି ଯୋଉ ଲୋକମାନେ ଆସୁଛନ୍ତି, ପିଲାମାନେ ଆସୁଛନ୍ତି, ସେମାନଙ୍କୁ ଶିକ୍ଷା ଦାନ କରି ସେମାନଙ୍କୁ ଗୋଟେ ଏନ୍ଭାୟରନମେଣ୍ଟ ଆମ୍ବାସାଡର କରି ସେମାନେ ଯେମିତି ଯାଇ ନିଜର ସ୍କୁଲରେ ହଉ, ନିଜ ସାଙ୍ଗସାଥିରେ ହଉ, ନିଜେ ଯୋଉଠି ରହୁଛନ୍ତି ସେଇ ସୋସାଇଟିରେ ହଉ, ସେମାନେ ଗଛର ଉପକାରିତା, ଗଛ ବିଷୟରେ, ଗଛକୁ କେମିତି ବଢ଼େଇବା, ଗଛକୁ କେମିତି ଲଗେଇବା, ସେ ବି ଶିକ୍ଷା ଦେଇପାରିବେ, ସେମାନଙ୍କୁ ଏନ୍ଭାୟରନମେଣ୍ଟ ଆମ୍ବାସାଡର କରିବା ପାଇଁ ସେ ପ୍ରସ୍ତାବ ବି ରହିଛି ଆଉ ଚାଲିଛି।
1: ଏଇ ଯୋଉ ଆପଣ କହିଲେ ସହରାଞ୍ଚଳରେ ବନୀକରଣ ହଉଛି, ଜୟଦେବ ବାଟିକାରେ ହେଇଛି, ଆନନ୍ଦବନ ହେଇଛି, ଆଉ ସବୁ କୋଉ ଜାଗାରେ କରିବାର କିଛି ଯୋଜନା ସରକାରଙ୍କର ଅଛି ନା, ଏଇଟା କେତେ ଦୂର ସଫଳ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ଏଇଟା ତ ଯୋଉ ସଫଳତା ରହିଛି

0: ଗୁଗୁଲ ରିଭ୍ୟୁରେ ଦେଖିପାରିବେ, ସେ ଜାଗାର ବିଭିନ୍ନ ପ୍ରକାର ଫିଡ୍ବ୍ୟାକ୍ ସିଷ୍ଟମ ରହିଛି, ସେଥିରେ ଆମେ ଯାହା ଦେଖୁଛୁ ଆଉ ଲୋକମାନଙ୍କର ଯୋଉ ଆମ ସହିତ ଯୋଉ ଆଦାନ ପ୍ରଦାନ ରହିଛି, ମନ୍ତବ୍ୟ ରହିଛି, ସେଥିରୁ ଜଣାପଡୁଛି ଯେ ଏଗୁଡ଼ିକ ବହୁତ ସକ୍ସେସଫୁଲ ଆମେ କରିଛୁ। ଏମିତି ଭାବରେ ଯଦି ଭୁବନେଶ୍ୱର ଧରିବା, ଆମର ଭୁବନେଶ୍ୱରରେ ଚନ୍ଦକା ଅଛି, ଚନ୍ଦକା ଭିତରେ ଆମେ ତ କରିଛେ, ଚନ୍ଦକାରେ ଜଙ୍ଗଲ ରହିଛି, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ନନ୍ଦନକାନନ ରହିଛି, ଆମର ଏକାମ୍ର କାନନ ରହିଛି, ଆମର ମେଣ୍ଢାଶାଳ ଯୋଉ ରିଜର୍ଭ ଜଙ୍ଗଲ ରହିଛି ସେଇଟାରେ ବି ଡେଭଲପମେଣ୍ଟ ରହୁଛି, ଇଏ ବିଭିନ୍ନ ଜଙ୍ଗଲ ଜିନିଷ ରହିଛି। କିନ୍ତୁ ଆମର ଯୋଉ ନଦୀ ରହିଛି, ନଦୀ ତଟ ଗୁଡ଼ାକରେ ବି ଆମେ ଗୁଡ଼ାଏ ଜଙ୍ଗଲ ସୃଷ୍ଟି କରିଛୁ, ସେଠି ବି ଏଇ ଟାଇପ୍ର ସହରୀ ବନୀକରଣ ଯୋଜନା କରାଯାଇ ସେଠି ଲୋକମାନଙ୍କ ସହିତ ପ୍ରକୃତିକୁ ଯୋଡ଼ାଯାଇ ସୃଷ୍ଟି କରାଯାଉଛି। କଟକରେ ଆପଣଙ୍କର ଯୋଉଟା ରହିଛି ଆପଣ ବାଲିଯାତ୍ରା ପଡ଼ିଆ, ସେଠି ଗୋଟେ ମହାନଦୀ ରିଭର ଫ୍ରଣ୍ଟ ବୋଲି ଆସୁଛି, ସେଠି ମହାନଦୀ ରିଭର ଫ୍ରଣ୍ଟରେ ଏଇ ପରିସ୍ଥିତି ରହିଛି, ଜଙ୍ଗଲ ସୃଷ୍ଟି କରାହଉଛି, ସେଠି ବି 56,000 ଗଛ ଲଗା ହେଇଛି, ଆମେ ଏବେ ଲଗେଇଛୁ ବିଗତ 2 ବର୍ଷରେ, ଜଙ୍ଗଲ ଭଳିଆ ଦେଖାଗଲାଣି। ଆପଣ ସେନା ଆଗକୁ ଦେଖୁଛନ୍ତି ଗାଡ଼ି ମଟର ସବୁ ରହିଛି, କିନ୍ତୁ ପଛକୁ ଦେଖିବେ ବହୁତ ଘଞ୍ଚ ହିସାବରେ ଜଙ୍ଗଲ ବଢ଼ିଲାଣି। ତେଣୁ ସେଇଗୁଡ଼ାକରେ ବି ଜଙ୍ଗଲୀକରଣ ରହିଛି, ତାକୁ ବନୀକରଣ ରହିଛି। ଇଏ ତ ଗଲା କଟକ ଭୁବନେଶ୍ୱର କଥା, ବିଭିନ୍ନ ସହର ଯୋଉ ରହିଛି ଓଡ଼ିଶାରେ, ବିଭିନ୍ନ ଗାଁ ଗଣ୍ଡା ବି ଯୋଉ ଗଢ଼ି ଉଠିଲାଣି, ସବୁଠି ସିମେଣ୍ଟର କାମ, କଂକ୍ରିଟର କାମ ରହିଛି। ତେଣୁ ସମସ୍ତେ ଆମେ ନିଜକୁ ତୟାର କରିବା ଦରକାର ଯେ ଆମେ ଯୋଉ ଘର କରୁଛେ, ସାହି ପାଖାପାଖି ହେଲା, ବିଭିନ୍ନ ଜାଗାରେ ହେଲା, କିଛି ଗଛ ଆମେ ଲଗେଇବା। ଏବେ ଦେଖନ୍ତୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ, ତାଙ୍କର ଗଲା ବର୍ଷ ମତେ କମିଶନର କହିଲେ ଯେ ଆମେ ମିଆବାକି ସିଷ୍ଟମରେ ଗଛ ଲଗେଇବା, ଛୋଟ ଛୋଟ ଜାଗା ବି ହଉ, ଛୋଟିଆ ଜାଗାଟେ ହଉ, ମିଆବାକି ସିଷ୍ଟମରେ କଣ ହଉଛି, ମିଆବାକି ସିଷ୍ଟମ ହଉଛି ଘନତ୍ୱ ଜଙ୍ଗଲ, ଯୋଉଟାକି ଘଞ୍ଚ ହବ, ଆମେ 2.5 meter ଗଛ ଗୁଡିକ ଲଗଉ, ସେଥିରେ 1 meter ଲଗେଇବା। ତେଣୁ ଗୋଟିଏ ହେକ୍ଟରରେ ଯୋଉଠି ଆମେ 1600 ଗଛ ଲଗଉ, ମିଆବାକିରେ ଆମେ ସେଠି 8,000 ଗଛ ଲଗଉ। ତେଣୁ ଦେଖନ୍ତୁ 8,000 ଗଛ ଯେତେବେଳେ ବଢିବ, ଯୋଉ ଆକାରରେ ସିଏ ଗୋଟେ ପ୍ରଭାବ ପକେଇବ, 8,000 ଗଛ, ସେଥିରୁ 8,000 ଗଛରୁ ମିନିମମ ତ 4,000 ଗଛ ଆଗ ବଢିବେ, ଆଉ 3,000 ଟିକେ ତଳକୁ ଦବିଯିବେ, ତାଙ୍କ ଭିତରେ ସର୍ଭାଇଭାଲ ଅଫ୍ ଦି ଫିଟେଷ୍ଟ, ସେଇ ଯୋଉ ସିଷ୍ଟମ ଭିତରେ ଯେତେବେଳେ ବଢିଲା ବେଳକୁ ଗଛର ଗୋଟେ କଣ ହବ, ଷ୍ଟୋରିଜ ତିଆରି ହବ, ଗୋଟେ ଆମେ ଯେମିତି ମହଲା ରହୁଛି ସେମିତି ଗଛର ବି ଗୋଟେ ମହଲା ରହିବ। ସେ ମହଲାଟା ବହୁତ ଇମ୍ପୋର୍ଟାଣ୍ଟ, ସେଇଟା ଜଳବାୟୁ ପାଇଁ ପରିବର୍ତ୍ତନର ସମାଧାନ ଆଣିପାରିବ। ଯୋଉ ଆମର ହିଟ୍ ଆଇଲ୍ୟାଣ୍ଡ ମୁଁ କହୁଛି, ଯୋଉଟାକୁ ଆପଣଙ୍କର ଯୋଉ ଉତ୍ତାପ ହେଇଯାଉଛି ଯୋଉ ଜାଗା, ତାକୁ ବି ଇଏ କରିପାରିବ। ଆଉ ସବୁଠୁ ବଡ ଜିନିଷ ହେଲା ସେଗୁଡ଼ିକ ପାଣି, ଯୋଉ ବର୍ଷା ପାଣି ଯେତେବେଳେ ହଉଛି ତାକୁ ବି ଆମର ମୃତ୍ତିକା ସହିତ ସେଗୁଡ଼ାକୁ ଯୋଡ଼ି ରଖିବାକୁ ସାହାଯ୍ୟ କରିପାରିବ।
1: ସାର୍, ଯୋଉ ଗ୍ଲୋବାଲ ୱାର୍ମିଂ ହଉଛି, ବନୀକରଣ କରିଲେ ମତେ ଲାଗୁଛି ସେଟା କିଛି କମିଯିବ, ସେଥିପାଇଁ କିଛି ଆଉ ସ୍ୱତନ୍ତ୍ର ଯୋଜନା କି କିଛି ପଦକ୍ଷେପ ସରକାର ନଉଛନ୍ତି କି?
0: ଜଳବାୟୁ ପରିବର୍ତ୍ତନ ଉପରେ ଯୋଉ ରହିଛି ବହୁତ ବଡ ଯୋଜନା ରହିଛି, ଏଇଟା ତ କେବଳ ଗଛ ଲଗେଇଦେଲେ ସମାଧାନ ହେଇଯିବ, ଇଏ ଯୋଉ ପ୍ରଭାବ ପକଉଛି ଜୀବନଶୈଳୀ ଉପରେ, ଆମର ମାନବ ଜାତି ଉପରେ ଯୋଉ ପ୍ରକାର ପ୍ରଭାବ ପକଉଛି, ସେଥିପାଇଁ ବହୁତ ବଡ ବଡ ଯୋଜନା ରହିଛି ଆମର। ସେଥିରେ ୟୁନାଇଟେଡ ନେସନ୍ସ ର ଯୋଉ ସିଓପି ଗୋଟାଏ ମିଟିଂ ହୁଏ, ସେଇଠି ବି ବିଭିନ୍ନ ପ୍ରକାର ଏଗ୍ରିମେଣ୍ଟ ଚୁକ୍ତି ସ୍ୱାକ୍ଷର ହେଉଛି, ତ ବହୁତ ବଡ଼ ଜିନିଷ ରହିଛି, ତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହୁଛି। ମୁଁ କହିବା କଥା ଆମ ଲେଭେଲରେ, ବ୍ୟକ୍ତିଗତ ଲେଭେଲରେ ଏବେ ମୋର ଜଣେ ଶ୍ରୋତା ବନ୍ଧୁ ଏଇଟା ଶୁଣୁଛନ୍ତି, ସେ କଣ କରିପାରିବେ, ସେଇଟା ହେଲା ବଡ଼ ପ୍ରଶ୍ନ। ମୁଁ କଣ କରିପାରିବି, ସେ ତ କରିବେ ବହୁତ ଜିନିଷ ହବ, ସେଟା ତ ହଉଛି, ବିଭିନ୍ନ ପ୍ରକାରର ଜିନିଷ ଚାଲିଛି, କିନ୍ତୁ ମୁଁ କଣ କରିପାରିବି, ମୁଁ କଣ କରିପାରିବି, ମୋର ଯୋଉ ଘରଟି ଅଛି, ସପୋଜ ମୋ ଘରେ ଯଦି ଚାରିପଟି ଜାଗା ରହିଛି, ମୁଁ 5 ଗଛ ଲଗେଇ ପାରିବି, ନାଇଁ ମୋ ପାଖରେ ଜାଗା ନାହିଁ, ମୁଁ ଫ୍ଲାଟରେ ରହୁଛି, ଯଦି ଫ୍ଲାଟରେ ରହୁଛି ମୁଁ ବାଲକୋନିରେ ବି ଗଛଟିଏ ଲଗେଇ ପାରିବି। ଆମେ ଯଦି ଆପାର୍ଟମେଣ୍ଟରେ ରହୁଛେ, 500-600 ଲୋକ, ଆମେ କଣ ଜ୍ଞାନୀ ଲୋକ, ଆମେ ପାଠ ପଢିଛେ, ପାଠ ପଢୁଆ ରିଟାୟାର ହେଇଛେ ଆଜି, କିମ୍ବା ଚାକିରି କରୁଛେ, ବ୍ୟବସାୟ ଅନୁଷ୍ଠାନରେ କାମ କରୁଛେ, କି ସରକାରୀ ଅନୁଷ୍ଠାନରେ କାମ କରୁଛେ, କି ନିଜେ ବ୍ୟବସାୟ କରୁଛେ, ଯାହା ବି କରୁଛେ ଆମେ ଶିକ୍ଷିତ, ଆମେ ଯଦି କିଛି କରିପାରିବାନି ଆମେ କଣ କରିପାରିବା, ଆମେ ଏତେ ବଡ ବଡ 12 ମହଲା 14 ମହଲା 18 ମହଲା ରହୁଛୁ, କରିବୁ କଣ, ଆମଠି ବି ସେଇ ଜିନିଷ ପାଇଁ ବି ବାଟ ରହିଛି। ଚାଇନା ଗୋଟେ ଦେଶ, ସେଠି ତାଙ୍କର 80 ମହଲା 90 ମହଲା ଏତେ ବଡ଼ ଜଙ୍ଗଲ, ହଁ ସବୁ ଆପାର୍ଟମେଣ୍ଟ ବି ସବୁଜ ରଙ୍ଗ କରିକି ରଖିଛନ୍ତି, ସବୁଜିମାରେ ଭରି ରହିଛନ୍ତି। ତେଣୁ ଆମେ ଯଦି ଗୋଟେ ଖାଲି ପ୍ଲାଷ୍ଟିକ ଦୌଡ଼ି ଯଦି ଆମେ ତଳୁ ଉପରକୁ ରଖି ସେଥିରେ ନଟା ବି ଆମେ ମଡ଼େଇ ଦେଇପାରିବା, ବିଭିନ୍ନ ପ୍ରକାର ନଟା ମିଳୁଛି, ଖୋଜିଲେ ଶହ ଶହ ପ୍ରକାରର ନଟା ମିଳୁଛି, ନଟା ଆଣିକି ଲଗେଇ ପାରିବା। ଆମେ ଏତେ ଖାଇବା, ବହୁତ କିଛି ଖାଉଛେ, ଆମେ ଏମିତି ଖାଉଛେ ଯେ ଗୋଟେ ଚିକେନ ଫିକେନ ଖାଇଦେଲା ବେଳକୁ 2,000 ଟଙ୍କାର ଖର୍ଚ୍ଚ କରିଦେଉଛେ, ଅନଲାଇନ୍ରେ ଯୋଉ ମଗେଇ ଦେଇକି ଖାଇଦେ, ଦିଓଳା ନ ଖାଇଲେ ଗୋଟେ ଗୋଟେ ପରିବାର ଯଦି 2-4 ହଜାର ଯୋଗାଡ଼ କରି 200-400 ଘର ଯୋଉ ଆମେ ସୋସାଇଟି କରିଛେ, ଆମେ ଯଦି ପ୍ରତି 4-5 ମାସରେ ଥରେ ପଇସା ଆଦାୟ କରି ସେଥିରେ ଆମେ ନଟା କେବଳ ଲଗେଇଦେବା, ଆମର ୱାଲ୍ ଗୁଡାକ ଯୋଉ ଉତ୍ତାପ ବିକିରଣ କରୁଛନ୍ତି, ଛାତଟା ଯୋଉ ବିକିରଣ କରୁଛି, ଏଇଗୁଡ଼ିକ ଯଦି ଆମେ ଗ୍ରୀନେରୀ କରିଦେବା ତାହେଲେ ବି ତାପ

0: ମାତ୍ରା ବହୁତ ମାତ୍ରାରେ
1: କମିଯିବ। ସାର୍ ଆପଣ ଜଣେ ବନ ବିଭାଗର ଅଫିସର ହିସାବରେ ପରିବର୍ତ୍ତିତ ଜଳବାୟୁ ଆଉ ସହରାଞ୍ଚଳ ବନୀକରଣକୁ ନେଇ କଣ କହିବେ?
0: ମୁଁ ଏଇ ଜିନିଷଟା କହିବି କେବଳ ଯେ ଆମେ ଗୋଟେ ଧ୍ୱଂସର ମୁଖରେ ଠିଆ ହେଇଛୁ।
1: ଆଜ୍ଞା,
0: ଇଏ ଛୋଟିଆ କଥା ନୁହଁ।
1: ନାଇଁ,
0: ପାଣିପାଗ ଆମ ହାତର କଥା ନୁହଁ। କାଲି ସକାଳେ କଣ ହବ କେହି ଜାଣିନାହାନ୍ତି। ବିଭିନ୍ନ ପ୍ରକାରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେ ଦେଖୁଛେ ନିଜ ଆଖି ଆଗରେ। ଏମିତି ଗୋଟେ ପରିସ୍ଥିତିରେ ଯେତେବେଳେ ଆମର ଛୁଆଟିକୁ ଆମେ ଦେଖିବା, ଆମର ନାତିଟିକୁ ଆମେ ଦେଖିବା, ଆମେ ଭାବିବା କି ଏହି ପରିସ୍ଥିତିକୁ ଏମାନଙ୍କୁ ଠେଲିଦେବା ବୋଲି? ତେଣୁ ଆଜିଠୁ କିଛି ପ୍ରୟାସ କୋଟି ଲୋକ ଅଛନ୍ତି, ଆମେ ଓଡ଼ିଶାରେ 4.5 କୋଟି ଲୋକ ରହିଛୁ। ଯଦି 4.5 କୋଟି ଲୋକଙ୍କର ପ୍ରଭାବ ରହିବ ଯେ ନାହିଁ ଆମେ ସବୁଜୀକରଣ କରିବୁ, ଗଛଟିଏ ଲଗେଇବୁ କି ଉଦ୍ୟାନଟିଏ କରିବୁ କି ଆମ ଛାତ ଉପରେ ଗ୍ରୀନେରୀ ରଖିବୁ କି ଆମର ଯୋଉ ଘରର ୱାଲ୍ ରହିଲା, କାନ୍ଥ ରହିଲା, ତାକୁ ଗ୍ରୀନେରୀ ମେଣ୍ଟେନ୍ କରିବୁ, ଆମଠି ସେଇ ଭାବନା ଯଦି ବି ହେବ ଆମଠି ପ୍ରୟାସର କିଛି ଆମେ ଜାଣିଛେ ସବୁ, ଆମେ ସବୁ କରିପାରୁଛୁ। ଯୋଉଠି କୋଣାର୍କ ପୁରୀ ମନ୍ଦିର ସବୁ ତୋଳି ଦେଇଛି, ଏଇଗୁଡ଼ା କ'ଣ ଛୋଟିଆ ଜିନିଷ କିଛି ନାହିଁ ବୋଲି। କିନ୍ତୁ ଆମ ଭିତରେ ଯଦି ଏ ଭାବ ଟିଭି ଆସିପାରିବ ତାହେଲେ ମୁଁ ଭାବୁଛି ଆମେ ବହୁତ ମାତ୍ରାରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନକୁ ଫେସ୍ କରିପାରିବା ଆଉ ଆମର ଆଗାମୀ ପିଢ଼ିକୁ ଏକ ସବୁଜ ସୁନ୍ଦର ପୃଥିବୀ ଦେଇପାରିବା।
1: ଶେଷରେ ବନୀକରଣକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ଉପଦେଶ ଦେବେ?
0: ମୁଁ ଏତିକି କହିବି ଯେ ଯଦି ଗଛଟିଏ ଲଗେଇବା ତାହେଲେ ତାକୁ ସୁରକ୍ଷା ଦେବା, ତାକୁ ବଢ଼େଇବା, ତାକୁ ନିଜର ସନ୍ତାନ ଭଳି ଦେଖି ତାକୁ ପାଳନ ପୋଷଣ କରି ସିଏ କେମିତି ଫଳପ୍ରଦ ହେବ ଆମ ପାଇଁ ମୁଁ କହିବି ଯେ ସୁରକ୍ଷା ଦିଅନ୍ତୁ ଗଛକୁ। ଜହି ଜଙ୍ଗଲ ତହିଁ ମଙ୍ଗଲ।
1: ସାର୍ ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ବହୁ ସୁନ୍ଦର ଭାବରେ ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ ସମ୍ପର୍କରେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମର ଯୋଉ ଶ୍ରୋତା ବନ୍ଧୁମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଓ ସେମାନେ ନିଶ୍ଚୟ ଉପକୃତ ହୋଇଥିବେ ଆଉ ସେମାନେ ନିଶ୍ଚୟ ଆପଣଙ୍କ କଥା ଶୁଣି ନିଜ ଘର ପାଖରେ ବା ଖାଲି ଥିବା ସ୍ଥାନମାନଙ୍କରେ ନିଶ୍ଚୟ ଗୋଟେ ଗୋଟେ ଗଛ ଲଗେଇବେ ବୋଲି ମୁଁ ଆଶା କରୁଛି। ଯାହା ହଉ ସାର୍ ଆପଣ ଆସିଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11 ଟାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ

0: ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ତୋର ଦିନକୁ ମୋର ଦିନେ, କଣ୍ଠଶିଳ୍ପୀ ନିବେଦିତା ଓ ସୌରିନ, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଏଥର ଚଳଚ୍ଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଓ ମହାଲକ୍ଷ୍ମୀ ଆୟର, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରରେ ପୁଣି କିଛି ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନକୁ ନେଇ ଆସିଯାଇଛି। ମୁଁ ସୃଷ୍ଟି, ନମସ୍କାର।

0: ସୁସ୍ଥ ଶରୀର ସୁସ୍ଥ ମନ ଏହି ଉକ୍ତିଟି ସବୁବେଳେ ସତ। ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଏବଂ ଖାଦ୍ୟପେୟ ପରିବର୍ତ୍ତନ ଯୋଗୁଁ ଅନେକ ରୋଗ ମୁଣ୍ଡ ଟେକୁଛି। ଏଥିରୁ ଆମେ ରକ୍ଷା ପାଇବା ପାଇଁ ବ୍ୟାୟାମ କରିବା ଆବଶ୍ୟକ ହୋଇପଡ଼ୁଛି। ଦୈନିକ ବ୍ୟାୟାମ କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ, ବରଂ ମାନସିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରେ। ବ୍ୟାୟାମ ବିଭିନ୍ନ ପ୍ରକାରର, ଯେମିତିକି ସକାଳୁ ଖୋଲା ପବନରେ ଚାଲିବା ବା ଦୌଡ଼ିବା, ଯୋଗ ଏବଂ ପ୍ରାଣାୟାମ କରିବା, ସନ୍ତରଣ ଏବଂ ସାଇକେଲ ଚଲାଇବା, ଆଉ ବର୍ତ୍ତମାନ ଯୁଗରେ ଜିମ୍ରେ ଯାଇ ଏକ୍ସରସାଇଜ୍ କରିବାର ମଧ୍ୟ ଅନେକ ଉପକାରିତା ଅଛି। ନିୟମିତ ବ୍ୟାୟାମ ଦେହର ଅତିରିକ୍ତ ଚର୍ବିକୁ ହ୍ରାସ କରି ଶରୀରର ଓଜନର ସନ୍ତୁଳନ ରକ୍ଷା କରେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ, ମାନସିକ ଶାନ୍ତି ସହ ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ। ହୃଦଘାତ ଏବଂ ଉଚ୍ଚ ରକ୍ତଚାପ ଭଳି ଗୁରୁତର ରୋଗର ଆଶଙ୍କା ଦୂର ହୋଇଥାଏ। ଏଥିସହ ଯୋଗ ବା ପ୍ରାଣାୟାମ ଦ୍ୱାରା ଅନେକ ରୋଗ ମଧ୍ୟ କିଛି ମାତ୍ରାରେ ଠିକ୍ ହୋଇଯାଇଥାଏ। ବ୍ୟାୟାମ କରିବା ପାଇଁ ସକାଳ ସମୟ ହେଲା ସବୁଠାରୁ ଭଲ। ଏହି ସମୟରେ ପ୍ରାକୃତିକ ପରିବେଶ ଶାନ୍ତ ଓ ସ୍ୱଚ୍ଛ ଥାଏ। ଜୀବନରେ ସଫଳ ହେବା ପାଇଁ ଏକ ସୁସ୍ଥ ଶରୀର ନିହାତି ଜରୁରୀ। ଦୈନିକ ଅନ୍ତତଃ 30 ମିନିଟ୍ରୁ 45 ମିନିଟ୍ ବ୍ୟାୟାମ କରିବା, ଏହା ଆମର ଦିନଚର୍ଯ୍ୟାକୁ ଶୃଙ୍ଖଳିତ କରିଥାଏ। ତେଣୁ ଆମକୁ ସୁସ୍ଥ ଏବଂ ନିରୋଗ ରହିବା ପାଇଁ ଦୈନିକ ବ୍ୟାୟାମକୁ ନିଜ ଜୀବନରେ ଏକ ଅଭିନ୍ନ ଅଙ୍ଗ ଭାବରେ ଗ୍ରହଣ କରିନେବା ଉଚିତ। ଘରର ବଡ଼ ଲୋକ, ଯେମିତିକି ଅଜା, ଆଈ, ଜେଜେବାପା ଓ ଜେଜେମା'ମାନଙ୍କ ମୁହଁରୁ ଆମେ ଅନେକ ଥର ଶୁଣିଛେ, ଆମ କାଳରେ ଏସବୁ ରୋଗବ୍ୟାଧି ନଥିଲା। ହଁ ସାଥୀ, ଆମେ ଜାଣୁ ବହୁତ ଗୁଡ଼ିଏ କାରଣରୁ ବର୍ତ୍ତମାନ ନୂତନ ରୋଗ ତ ବଢ଼ୁଛି। ଏଇ ଯେମିତି ଅଣ୍ଟା ବିନ୍ଧା ବି ଗୋଟିଏ ରୋଗ ହେଇପାରେ, କିଏ ବା ଜାଣିବ। ଚାଲନ୍ତୁ କଥା ହେବା ବରିଷ୍ଠ ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ବାସୁଦେବ ପ୍ରଧାନଙ୍କ ସହ ଏବଂ ଜାଣିବା କଟିବାତ ବା ସିଆଟିକା କ'ଣ। ସିଆଟିକା କ'ଣ ଏବଂ ଏହା କୋଉ କାରଣରୁ ହେଇଥାଏ?
1: ସାଧାରଣ ଭାବରେ ଆମେ ବୁଝିବା ବା କଟିପ୍ରଦେଶରେ ଯୋଉ ଯନ୍ତ୍ରଣା ହୁଏ ଏବଂ ତାର ଯନ୍ତ୍ରଣାଟା ପଛପଟ ଦେଇକି ଗୋଇଠି ଯାଏ ଯାଏ, ଏଟା ସିଆଟିକା ବାତର ଲକ୍ଷଣ। ବିଶେଷ କରି ଏ ଯୋଉ ହବ ନିମ୍ନେସ ଆସିବ, ଦୁଇଟି ଗୋଡ଼ ବଜ୍ର ଲାଗିବ, କାହାର ଗୋଟେ ଗୋଡ଼ କାହାର ଦୁଇଟା ଗୋଡ଼ ବଜ୍ର ଲାଗିବ, ଅତ୍ୟଧିକ ଯନ୍ତ୍ରଣା ହବ, ନିଜର କାର୍ଯ୍ୟ କରିବା ପାଇଁ ରୋଗୀ ଅକ୍ଷମ ଅନୁଭବ କରିବ, ଚଲାବୁଲାରେ ବି ଯନ୍ତ୍ରଣା ସୃଷ୍ଟି ହବ। ତେଣୁ ସିଆଟିକାଟା ହଉଛି କ'ଣ, ଆମ ଶରୀର ହଉଛି ବିଗେଷ୍ଟ ବା ଲଙ୍ଗେଷ୍ଟ ନର୍ଭ ସ୍ନାୟୁ ଶରୀର ରହିଛି, ସେଇଟା ହଉଛି L4, L5, Sacral 3 ଏଇଠୁ ସେଇ ନର୍ଭଟି ବାହାରିଛି, ପିଚା ଦେଇକି ତଳକୁ ଯାଇଛି, ସେଥିରେ ଯଦି କିଛି ଚାପ ସୃଷ୍ଟି ହେଲା ଏଇ ଯନ୍ତ୍ରଣା ଆରମ୍ଭ ହୁଏ।
0: ସାର୍, ତେବେ ଯୋଉ ନର୍ମାଲ ଅଣ୍ଟା ବିନ୍ଧା ହୁଏ, ଏହା ସେଇ ଅଣ୍ଟା ବିନ୍ଧା ଠାରୁ କିପରି ଅଲଗା?
1: ନିଶ୍ଚିତ ଭାବରେ ଅଲଗା।

ତା ବ୍ୟଥା ଏମିତି ସାଧାରଣ ଭାବରେ ଆମେ ସମସ୍ତେ ଅନୁଭବ କରୁଛେ, କିନ୍ତୁ ଗୁଧୁରସୀ ବାତ ବା ସିଆଟିକା ବାତଟା ଟିକେ ଭିନ୍ନ ଧରଣର। ସେଇଟା ମୁଁ ଯୋଉ କହିଲି L4, L5 ସାକ୍ରାଲ 3, ଏ ଯୋଉ ନର୍ଭ ଗୁଧୁରସୀ ନାଡ଼ିଟି ବାହାରିଛି, ସେ ଯୋଉ ସିଲ୍କ ଡିସ୍କ କାରଣରୁ ହଉ ବା ଆଘାତଜନିତ କାରଣରୁ ହଉ ବା ବୟସ୍କ କାରଣରୁ ହଉ, ଯେତେବେଳେ ସେଇ ସିଆଟିକା ନର୍ଭ ରୋଗଗ୍ରସ୍ତ ହବ, ଏଇଟା କନଷ୍ଟାଣ୍ଟ ପେନ୍ କରେଇବ। ତ ଅଣ୍ଟା ବାତ ବା ଅଣ୍ଟା ଯନ୍ତ୍ରଣା ସାମୟିକ, ବିନ୍ଧା ବଟିଆ ଟିକେ ଖାଇଦେଲେ କି ବିଶ୍ରାମ ଦେଇଦେଲେ ସେ କମିଯିବ, କିନ୍ତୁ ସିଆଟିକା ବାତରେ ଆମେ ଉପଯୁକ୍ତ ଚିକିତ୍ସା ନ ଦେବା ଯନ୍ତ୍ରଣା ଶରୀରରୁ ଯିବ ନାହିଁ, ରୋଗୀ ଆଗକୁ ବହୁତ ଅସୁବିଧାରେ ପଡିବ।

0: ନଳୀଗୋଡ ଏବଂ ଗୋଇଠି ଯାଏଁ ଯିବ, ଯନ୍ତ୍ରଣା ତଳକୁ ଯିବ, ଡାଉନୱାର୍ଡସ ଯନ୍ତ୍ରଣା ଯିବ, ଅତ୍ୟଧିକ ଯନ୍ତ୍ରଣା କରିବ ଏଇ ଅଙ୍ଗ ଗୁଡାକ। କାରଣ ସେଇ ଯୋଉ ଲଙ୍ଗେଷ୍ଟ ନର୍ଭ କଥା କହିଲି, ଦୀର୍ଘତମ ସ୍ନାୟୁ କଥା କହିଲି, ଇଏ ତଳକୁ ଯାଇଛି ନା, ସବୁ କାର୍ଯ୍ୟକ୍ଷମ କରାଉଛି, ସେ ମସଲକୁ ସୁସ୍ଥ ରଖୁଛି, ଗୋଡ଼କୁ ସତେଜ ରଖୁଛି, ଆମେ ଚାଲିବା ବୁଲିବା ଦୈନନ୍ଦିନ ଯୋଉ କାମ କରୁଛେ ସେ ସହଜ କରିଥାଏ। ତେଣୁ ଏଇ ଅଙ୍ଗ ଗୁଡାକ ମୁଖ୍ୟ। ଯଦି ଆଉ ଲୋକର ଜଙ୍ଘ କାମ କରିବନି, ଯନ୍ତ୍ରଣା ହବ, ନଳୀ ଗୋଡ଼ ଯନ୍ତ୍ରଣା ହବ, ଦୁଇଟା ଗୋଡ଼ରେ ଯନ୍ତ୍ରଣା ହବ, କାହାର ଗୋଟେ ଗୋଡ଼ ହେଇପାରେ, କାହାର ଦୁଇଟା ଗୋଡ଼ ହେଇପାରେ, ଯନ୍ତ୍ରଣା ହେଲା ସେ କାମ କ'ଣ କରିବ, ଚଲାବୁଲା କରିପାରିବନି ସହଜରେ। ତେଣୁ ସେ ଗୋଟେ କ'ଣ ହବ, ଗୋଟେ ଯେ ବେଡ୍ ରିଡିନ୍ କଣ୍ଡିସନ ପଳେଇ ଆସିବ, ବା ଜୀବନ ଥିବ କିନ୍ତୁ ଯନ୍ତ୍ରଣା ପାଉଥିବ, ତେଣୁ କୌଣସି ଶାରୀରିକ ଶ୍ରମ କରିପାରିବନି। ଏଇ ଅଙ୍ଗଟା ମେନଲି ଆଫେକ୍ଟ ହୁଏ, ସେ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ବିଶେଷ ଭାବରେ ଆଘାତ ହୁଏ ବା ଆକ୍ରାନ୍ତ ହେଇଥାଏ।
1: ତାହେଲେ ସାର୍, ଆମେ ଯନ୍ତ୍ରଣାକୁ କମେଇବା ପାଇଁ କ'ଣ ସବୁ ପରୀକ୍ଷା କରିବା ଦରକାର?
0: ଆମେ ଆଗରୁ ସେମିତି ଚିକିତ୍ସା କରୁଥିଲେ, ଇଏ ତ ପୁରାତନ ଚିକିତ୍ସା, ଆୟୁର୍ବେଦ ଚିକିତ୍ସା, ବହୁତ ଆଗରୁ ମଧ୍ୟ ଏ ରୋଗର ବର୍ଣ୍ଣନା କରାଯାଇଛି, କଟିବା ତୃତୀୟ ଯାଇଛି, ସେ ଗୁଦସେବା ବୋଲି କୁହାଯାଏ। କିନ୍ତୁ ଆଜିକାଲି କ'ଣ ସହଜ ହେଇଯାଇଛି, ରୋଗ ଥିଲା ଅତୀତରେ ଏବେ ବି ଅଛି, ଏବେ ଅଧିକରୁ ଅଧିକା ଦେଖାଯାଉଛି, ଜୀବନଶୈଳୀ ଯେହେତୁ ବଦଳିଛି ତେଣୁ ସହଜ ହେଉଛି। କୋଉ କାରଣରୁ ଏଇଟା ହଉଛି, ଆମେ ଏମଆରଆଇ କରିପାରିବା, ଏମଆରଆଇ କ୍ଲିୟର ପଳେଇ ଆସିବ, ଏକ୍ସରେ ଏମଆରଆଇରୁ କ୍ଲିୟର ଏମଆରଆଇରୁ ପଳେଇ ଆସିବ ଯେ ସେ ଯୋଉ ଲୁମ୍ବର ଲିଜିଅନରେ ଯୋଉ ଆମର କଶେରୁକା ରହିଛି ବା ସ୍ପାଇନ୍ ରହିଛି ବା ସ୍ପାଇନ୍ ଦୁଇଟି ସ୍ପାଇନ୍ ମଧ୍ୟରେ ଯୋଉ ଡିସ୍କ ରହିଛି, ହଁ, ସେ କିଏ କୋଉ କଣ୍ଡିସନରେ ଅଛି, ତାର ସ୍ଥିତାବସ୍ଥା କେମିତି ଅଛି, ସୁସ୍ଥ ଅଛି କି ଅସୁସ୍ଥ ଅଛି ଆମେ ଜାଣିପାରିବା। ତେଣୁ ସେ କେତେ ଚାପ ସୃଷ୍ଟି କରୁଛି, ଯୋଉ ଗୁଦ୍ରସୀ ନାଡ଼ିକି ବା ସିଆଟିଏ ନର୍ଭ ଯୋଉ କେତେ ଚାପ ସୃଷ୍ଟି କରୁଛି ଆମେ କ୍ଲିୟର ଜାଣିପାରିବା। ରୋଗର କଣ୍ଡିସନ କ'ଣ ରହିଛି କଟି ପ୍ରଶ୍ନରେ ଆମେ ଜାଣିପାରିବା, ସହଜ ହେଇଯାଉଛି। ଆଗରୁ କ'ଣ ରୋଗୀ ତାର ଲକ୍ଷଣ ସେ କହୁଥିଲା, କହିବା ଫଳରେ ସେଥିରୁ ଆମେ ଚିକିତ୍ସକମାନେ ଜାଣିପାରୁଥିଲେ ରୋଗର ଗମ୍ଭୀରତା କେତେ, ଏ ପ୍ରାଇମେରୀ ଷ୍ଟେଜ୍ରେ ଅଛି କି ମେଜର ଷ୍ଟେଜ୍କୁ ପଳେଇଗଲାଣି। ତେଣୁ ଏବେ ତ ରୋଗ ନିଦାନ କରିବା ପାଇଁ ସହଜ ହେଇଗଲାଣି ନା, କାରଣ ମଡର୍ନ ଟେକ୍ନୋଲୋଜି ବହୁତ ଡେଭଲପ୍ ଦିନକୁ ଦିନ କରିକି ଯାଉଛି, ତେଣୁ ତାର ଆମେ ସାହାରା ନେବା, ଜାଣିସାରିଲା ପରେ ଆମେ ଚିକିତ୍ସା କରିବା।
1: ଏହା ପାଇଁ କ'ଣ ଔଷଧ ବା ଫିଜିଓଥେରାପି ନେବାକୁ ପଡେ କି?
0: ନିଶ୍ଚିତ ଭାବରେ ଆ ପାଇଁ ସହଜ ସରଳ ଚିକିତ୍ସା ଆୟୁର୍ବେଦ ରହିଛି, ଆଉ ସଫଳତାର ସହିତ ଆମେ ଚିକିତ୍ସା କରିପାରିବା। କାହିଁକି ମୁଁ କହିଲି ଏଠି ଯେ ଆପଣଙ୍କର ଘରେ ଉପଚାର କରିପାରିବା, ସ୍ୱତନ୍ତ୍ର ଔଷଧ ଅଛି କଟିବାତର ଚିକିତ୍ସା ପାଇଁ, ସ୍ୱତନ୍ତ୍ର ଔଷଧ ଅଛି, ଗୁଗୁଳ ଜାତୀୟ ମେଡିସିନ ଅଛି। ତେଣୁ ଚିକିତ୍ସକ ଚୟନ କରିବେ, ଗୁଗୁଳରୁ ବହୁତ ପ୍ରକାର ମେଡିସିନ ତିଆରି ହେଇଛି, ସେ ସିଂହନାଥ ଗୁଗୁଳି କହନ୍ତୁ, ସିଂହନାଥ ଗୁଗୁଳ କହନ୍ତୁ କି ମହାଯୋଗରାଜ ଗୁଗୁଳ କହନ୍ତୁ କି ରାଜନାଥ ଗୁଗୁଳ କହନ୍ତୁ, ଗୁଗୁଳ ଜାତୀୟ ମେଡିସିନ ଦିଆଯାଏ। ଏଥିରେ କ'ଣ ହୁଏ, ଗୁଗୁଳର ଗୋଟିଏ କାମ ହେଉଛି ଆଣ୍ଟି ଇନ୍ଫ୍ଲାମେଟୋରୀ ଆଣ୍ଡ ପେନ୍ ରିଲିଜିଭ୍ ମେଡିସିନ, ସେ ଗୋଟେ ହେଉଛି ଆଣ୍ଟି ଇନ୍ଫ୍ଲାମେଟୋରୀ, ତାପରେ ହେଉଛି ସୁଜନଟା କମିଯିବ, ସ୍ୱେଲିଂଟା କମେଇଦେବ, ଧର ଯୋଉ ଡିସ୍କ ଇନ୍ଫ୍ଲାମେଣ୍ଟ ହେଇକି ଅଛି ବା ନର୍ଭର ଚାପ ସୃଷ୍ଟି ହେଉଛି, ଇନ୍ଫ୍ଲାମେସନ ସେ କମେଇଦେବ। ଆନାଲଜେସିକ ଆର ଗୋଟେ ଗୁଣ ହେଉଛି କ'ଣ, ଆମେ ପେନ୍ କିଲର, ସେଥିରେ ଦୁଇଟା ଗୁଣ, ଗୁଗୁଳଟା ଗୋଟେ ବଢ଼ିଆ ଗୁଣ ହେଉଛି କୁପ୍ରଭାବ ନାହିଁ, ସେ ଫୁଲା କମେଇବ, ଯନ୍ତ୍ରଣା ଦୂର କରିବ, ତେଣୁ ସହଜ ମେଡିସିନ ଗୁଗୁଳ। ସେଇଠି ବୈଦ୍ୟ ବା ଚିକିତ୍ସକ ଆୟୁର୍ବେଦ ଚିକିତ୍ସକ ଚିନ୍ତା କରିବେ ଯେ ମୁଁ କୋଉ ଭଳିଆ ମେଡିସିନ ଦେବି, ଆଙ୍କର କୋଉ ସ୍ଥିତିରେ ଅଛି, କୋଉ ଗୁଗୁଳଟା ଲଗେଇଲେ କି ଠିକ୍ ସେ କାମ କରିବ। ଆଉ ସେ ମନେ ରଖିବା ଦରକାର, ଗୁଗୁଳ ମେଡିସିନ ଟା ଉଷୁମ ପାଣି ଦେଲେ ଭଲ କାମ କରେ, ଖାଦ୍ୟ ପରେ ଏବଂ ଉଷୁମ ପାଣି ଦେଲେ ଭଲ କାମ କରେ। ତା ସହ ଆନୁଷଙ୍ଗିକ ମେଡିସିନ ବହୁତ ରହିଛି, ବାତ ଗଜାଙ୍କଠୁ ଆରମ୍ଭ କରି ରାସ୍ନାଦୀ ମଦକ ରହିଛି, ରାସ୍ନା ପାଚନ, ମହାରାସ୍ନାଦୀ ପାଚନ, ବହୁତ ମେଡିସିନ, ରିଚ୍ ମେଡିସିନ, ଆୟୁର୍ବେଦ ସୁରକ୍ଷିତ ମେଡିସିନ, କୌଣସି କୁପ୍ରଭାବ ନାହିଁ, ଆମେ ଔଷଧ ଚିକିତ୍ସା କରିପାରିବା। ତା ସହିତ କ'ଣ, ଆମେ ଯୋଉ ପଞ୍ଚକର୍ମ ଚିକିତ୍ସା ଯୋଉଟାକି ସ୍ନେହନ ସେଦନ ତେଲ ମାଲିସ କରିବା, ଅଣ୍ଟାରେ ଆମେ ତେଲ ମାଲିସ କରିବା, ତାପରେ ଡାଉନୱାର୍ଡ ପିଚା ଦେଇକି ଜଙ୍ଘ ଦେଇକି ଗୋଇଠି ଯାଏ ଦୁଇଟା ଯାକ ଗୋଡ଼ର ଆମେ ତଳୁ ମସାଜ କରିବା, ଦିନକୁ ଦୁଇଥର ମସାଜ କରିବା, ସେଥିରେ ଆମେ ମଧ୍ୟ ଆମର ସେ ଯୋଉ ରହିଛି ଯୋଉ ସିଆଟିଆ ନର୍ଭ ସେ ସତେଜ ହବ, ଯୋଉ ରୁଗ୍ନ ହେଇଯାଇଥିବ ସେ ସତେଜ ହେଇଯିବ, ମଜବୁତ ହେଇଯିବ।
1: ତେବେ ଘରେ କ'ଣ ସବୁ ସାବଧାନତା ଆମେ ଆପଣେଇବା ଦରକାର ଯେତେବେଳେ କି ଆମେ ଜାଣୁ ଆମକୁ ସିଆଟିକା ହେଇଛି, ଏବଂ କ'ଣ ସବୁ ବ୍ୟାୟାମ କରିବା ଯାହାଦ୍ୱାରା କି ଏହା ଠିକ ରହିବ?
0: ଖାଲି ଯେ ଚିକିତ୍ସା କଲେ ହବନି, ମେଡିସିନ ଖାଇଲେ ହବନି, ଆମେ କେତେଟା ଜିନିଷ ଉପରେ ସତର୍କ ରହିବା, ଆମେ କୋଉ କୋଉ କାମ କରିବା କୋଉ କାମ କରିବାନି ତାକୁ ଯଦି ଆମେ ଧ୍ୟାନ ନ ଦେବା ଆମେ ସଫଳତା ପାଇବାନି। ସିଆଟିଆ ରୋଗୀଟି ଯଦି ଓଜନିଆ ଜିନିଷ ଉଠେଇଲା, ବାଲ୍ଟିରେ ହଉ କି ଘରେ ଗୋଟେ ଜିନିଷ ଅଛି, ଗୋଟେ ଗ୍ୟାସ ସିଲିଣ୍ଡରଟେ ଅଛି, ଆମେ ଗୋଟେ ଗୋଟେ ଜାଗା ନେଇକି ଯିବା, କାହିଁକିନା ସିଆଟିଆ ବାତ ଅଛି, ତାକୁ ଉଠେଇଲେ କ'ଣ ହବ, ଚାପ ସୃଷ୍ଟି ହବ, ସେ ଯୋଉ ତ ରୁଗ୍ନ ଅଛି, ସିଆଟିଆ ନର୍ଭ ତା ରୁଗ୍ନ ଅଛି ନା, ତାର ଅତ୍ୟଧିକ ଚାପ ହେଲେ ପେନ୍ଟା କେମିତି ଯିବ, ପେନ୍ ଯିବନି। ତେଣୁ ଓଜନିଆ ଜିନିଷ ଉଠେଇବେ ନାହିଁ, ଆଗକୁ ଝୁଙ୍କିବେ ନାହିଁ, ଯଦି ବହୁ ସମୟ ନଇଁକି ଆପଣ କାମ କଲେ ସେଟା କୁପ୍ରଭାବ ପଡ଼ିବ, ଅଣ୍ଟା ଉପରେ ଏଇ ସିଆଟିଆ ନର୍ଭ ପଡ଼ିବ, ତେଣୁ ଏଟାକୁ ଆଭଏଡ୍ କରିବେ, ହଁ, ଓଜନିଆ ଜିନିଷ ଉଠେଇବେନି। ଏଇଟାକୁ ଯଦି ସତର୍କ ନ ରହିବେ କିଛି ଲାଭ ହବ ନାହିଁ, ତେଣୁ ଆମେ ଆଗକୁ ଝୁଲିବା, ଓଜନିଆ ଜିନିଷ ଉଠେଇବା ଠାରୁ ଆମେ ଦୂରରେ ରହିଲେ କି ଟିକେ ଚିକିତ୍ସା ସହଜ ହୁଏ।
1: ତେବେ ସାର୍, ଯୋଉ ସିଆଟିକା ରହୁଛି

0: ଏହି ସମସ୍ୟା ପାଇଁ ଅପରେସନ୍ କରିବା ଆବଶ୍ୟକ କି?
1: ଅପରେସନ୍ ର ଆବଶ୍ୟକତା ନାହିଁ, ରୋଗର ଅବସ୍ଥା ଚିକିତ୍ସା କରାଯାଏ। ଗୋଟେ ହେଉଛି ମେଡିସିନାଲ ଟ୍ରିଟମେଣ୍ଟ, ଗୋଟେ ହେଉଛି ସର୍ଜରୀ ଟ୍ରିଟମେଣ୍ଟ ବା ଶଲ୍ୟ ଚିକିତ୍ସା। ଯଦି ଆମେ ପ୍ରାଇମେରୀ କେୟାରକୁ ପଳେଇ ଆସିଲେ, ଆରମ୍ଭ ରୋଗ ନିଦାନ କରିଦେଲେ, ଆମେ ଯଦି ଆୟୁର୍ବେଦ ଚିକିତ୍ସା ରହିବା, କୌଣସି ପ୍ରକାର ସର୍ଜରୀ ର ଆବଶ୍ୟକତା ନାହିଁ।
0: ତାହେଲେ ସାର୍, ସିଆଟିକା ଏବଂ ସ୍ଲିପ୍ ଡିସ୍କ ମଧ୍ୟରେ କ'ଣ ସମ୍ପର୍କ ଅଛି?
1: ସେ ପରସ୍ପର ପରିପୂରକ, ଦୁଇ ଭାଇ ଭଳିଆ। ହଁ, ଯୋଉ ବୋଥ ସାଇଡ୍ ଅଫ୍ ୱାନ୍ କଏନ୍ କହିବା, ଗୋଟିଏ ମୁଦ୍ରା ଦୁଇ ପାର୍ଶ୍ୱ ବୋଲି କହିବା। ହଁ, ତେଣୁ କମ୍ପସେଣ୍ଟ ଇଏ ବି ଗୋଟେ କାରଣ, ସ୍ଲିପ୍ ଡିସ୍କ ଇଜ୍ ଦ କଜ୍ ଅଫ୍ ସିଆଟିକା ବାତ।
0: ତେବେ ସାର୍, ସ୍ଲିପ୍ ଡିସ୍କ ଯୋଗୁଁ ହିଁ ସିଆଟିକା ହୋଇଥାଏ, ତ
1: ହଁ,
0: ଆପଣ ଯେମିତି କହୁଥିଲେ ଅଧିକ ସମୟ ବସିବା କାରଣରୁ ବି ଏହା ହୋଇଥାଏ, ସେମିତି ହିଁ ଓଜନ ବଢ଼ିବା ବି ଗୋଟିଏ କାରଣ କି ସିଆଟିକାର?
1: ନିଶ୍ଚିତ ଭାବରେ କଥା ହେଉଛି, ଯେତିକି ଓଜନ ବଢିବ ଲୋକର ମୋବିଲିଟି କମିଯିବ। ଏଠି ସାଧାରଣ ଭାବରେ ଆମେ କହିବା, ଯେଉଁମାନେ ସ୍ଲିପ୍ ଡିସ୍କରେ ଅଛନ୍ତି ସେଟାକି ବାତ ଅଛନ୍ତି, ତାଙ୍କୁ ମୁଭମେଣ୍ଟ ଦରକାର, ବ୍ୟାୟାମ କରିବାର ଅବସ୍ଥା ଅଛି, ଚାଲବୁଲ କରିବାର ଆବଶ୍ୟକତା ଅଛି। ମୋଟା ଲୋକ ଗୁଡାକ ତାଙ୍କର ଗତି କମିଯିବ, କାମ କରିବା ଶୈଳୀଟା କମିଯିବ, ବସ ବସିବା ପାଇଁ ଚାହିଁବେ ସେମାନେ, ୱାକେବୁଲ କଣ୍ଡିସନକୁ ଯିବା ପାଇଁ ଚାହିଁବେନି। ତେଣୁ ଓଭରଅଲ୍ଟା ବି ଅଧିକା ଚାପ କରିବାକୁ ଚାପ ସୃଷ୍ଟି କରି ଅଣ୍ଟାରେ ଅଣ୍ଟାରେ ଅଣ୍ଟାରେ ଯଦି ଅଧିକା ଚାପ ସୃଷ୍ଟି କଲା କଟି ପ୍ରଦେଶରେ, ନର୍ଭ ପ୍ରଭାବ ପଡ଼ିବ, ତେଣୁ ଓଭରଅଲ୍ଟା ଭଲ ନୁହେଁ।
0: ତାହେଲେ ସାର୍, ଯଦି ସିଆଟିକା ଅଛି ତେବେ ଆମ ଖାଦ୍ୟରେ ଆମକୁ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ କି?
1: ନିଶ୍ଚିତ ଭାବରେ, କୋଉ ଖାଦ୍ୟ ଖାଇଲେ ୱେଟ୍ ଗେନ୍ ହଉଛି ଆମେ ଜାଣିଛେ। ଆମେ ଖାଦ୍ୟ ତ ଖାଇବା ନା, ବିନା ପୋଷଣ ବଞ୍ଚିବା କେମିତିକା? ତେଣୁ ଆମେ ଏମିତି ଖାଦ୍ୟ ଖାଇବା ବଡିକି ପୋଷଣ ମିଳିବ, ଓଜନ ବଢିବନି। ବିଶେଷ କରି ଯୋଉ ହାଇ ଲେବୁଲର ଯୋଉ ଆମେ ଖାଉଛେ ମାଛ ମାଂସ, ହଁ, ଅତ୍ୟଧିକ ଭାତ ଖାଇଲେ ଓଜନ ବଢିବ। ତେଣୁ କୋଉ କୋଉ ଖାଦ୍ୟ ଖାଇଲେ ଓଜନ ବଢିବ ତାକୁ ଆମେ ଜାଣିଛେ। ତା ସହିତ ଆମେ ବ୍ୟାୟାମ ଦେନ କରିବା, ଉପଯୁକ୍ତ ପରିମାଣରେ ଖାଉଛେ ବା ଓଭର ଇଟିଂ ବି କରୁଛେ, କିନ୍ତୁ ଖର୍ଚ୍ଚ କରୁନି, କିଛି ଏନର୍ଜି ଲସ୍ କରୁନି ଆମେ, ତେଣୁ ଓଜନ ବଢିଯିବ ନା। ତେଣୁ ଆମେ ସବୁବେଳେ ଚିନ୍ତା କରିବା ମୁଁ କଣ ଖାଉଛି।
0: ତେବେ ସାର୍, ଯୋଉ ଆଜିକାଲିର ଜୀବନଶୈଳୀ ଏବଂ ଖାଇବା ପିଇବା ବି ଯୋଉ ରହିଛି, ଏଇ ପ୍ରକାର ରୋଗ ସବୁ ବଢି ଚାଲିଛି, ଏଥିପାଇଁ ଆମେ କ'ଣ କରିପାରିବା?
1: ଆମେ ଆମର ଜୀବନଶୈଳୀ ବଦଳେଇବା ପଡ଼ିବ, କେବଳ ସିଆଟିକା ବାତ ନୁହେଁ, ଅନେକ ରୋଗର କାରଣ ହେଉଛି ଆମେ ନିଜେ। ଆମର ଜୀବନଶୈଳୀ, ବ୍ୟାୟାମ ନାହିଁ, ଶାରୀରିକ ଶ୍ରମ ନାହିଁ, ପିଲା ସମୟରୁ ବାଲ୍ୟକାଳରୁ ମଧ୍ୟ ବ୍ୟାୟାମ କମିଗଲା, ଖେଳକୁଦ କେହି କଲେ ନାହିଁ, ଶାରୀରିକ ଶ୍ରମ ନାହିଁ। କୋଉଠି ଏବେ କହୁଛି କ'ଣ, ମେଣ୍ଟାଲ ୱାର୍କ ଅଧିକା, ହାତ ବହୁତ ପ୍ରୟୋଗ ହେଉଛି, ଗୋଡ଼ର ପ୍ରୟୋଗ ନାହିଁ। ଚାଲିବା କୋଉଠି ଅଛି, ମୁଭମେଣ୍ଟ କୋଉଠି ଅଛି, କମ୍ପ୍ୟୁଟର ଧରିଲେ କାମ କଲେ, ବସିକି ଲେଖିଲେ, ଯାହା କଲେ ବ୍ରେନ୍ଟାକୁ ଆମେ ୟୁଟିଲାଇଜ୍ କଲେ। ତେଣୁ ଭଗବାନ ଯୋଉ ଅଙ୍ଗ ଦେଇଛନ୍ତି, ଅଙ୍ଗ ପ୍ରତ୍ୟଙ୍ଗ ଦେଇଛନ୍ତି, ପ୍ରତ୍ୟେକ ଅଙ୍ଗର ଆବଶ୍ୟକତା ଅଛି ଶରୀରକୁ ଫିଟ୍ ରଖିବା ପାଇଁ। ମୋବିଲିଟିଟା ନିହାତି ରଖିବା, ଚାଲବୁଲଟା ନିହାତି କରିବା, ଶାରୀରିକ ଶ୍ରମ କରିବା, ଫଳରେ କେବଳ ଇଏ ଗୋଟିଏ ବାତ ରୋଗ ନୁହଁ, ଅନେକ ରୋଗ ଆମେ ନିୟନ୍ତ୍ରଣ କରିପାରିବା। ତେଣୁ ସେଇଟା ଫୋକସ୍ କରିବା ଶାରୀରିକ ଶ୍ରମ ଉପରେ। କିଛି କରିପାରୁନାହାନ୍ତି ଜବ୍ ପ୍ରେସରରେ, ମର୍ଣ୍ଣିଂୱାକ୍ଟା ହାବିଟ୍ ରଖନ୍ତୁ, ଅନେକ ରୋଗ ଦୂର ହେଇଯିବ। ଖାଦ୍ୟ ଫାଷ୍ଟଫୁଡ଼ଟା ଦୂରେଇ ଯାଆନ୍ତୁ, ଟ୍ରାଡିସନାଲ ଫୁଡ୍ ଯୋଉ ଘରେ ଅଛି ଆମ ଓଡ଼ିଆ ଖାଦ୍ୟ ସବୁଠାରୁ ପୁଷ୍ଟିକର। ସେଥିରେ ଆମେ କହିବା ଯେ ସିଆଟିକା ବାତ ପାଇଁ ନିହାତି ଆବଶ୍ୟକ ଭିଟାମିନ୍ ବି କମ୍ପ୍ଲେକ୍ସ। ଆମ ପରିବେଶରେ ଯୋଉ ଖାଦ୍ୟ ଅଛି, ବାଡ଼ି ବଗିଚାରେ ଯୋଉ ପନିପରିବା ମିଳୁଛି, ପ୍ରଚୁର ଭିଟାମିନ୍ ବି କମ୍ପ୍ଲେକ୍ସ ଆମେ ପାଇପାରିବା, ଭିଟାମିନ୍ ସି ଆମେ ପାଇପାରିବା, ଯୋଉ ସବୁଜ ପନିପରିବା ମିଳୁଛି, ଯୋଉ ଫଳ ମିଳୁଛି ତାକୁ ଖାଇବା, ତାକୁ ଆମେ ଖାଉନେ। ଖାଉଛେ କ'ଣ, ଚିକେନ୍, ମଟନ୍, ଅଣ୍ଡା, ନନଭେଜ୍ ପ୍ରଚୁର ପରିମାଣରେ ଖାଉଛେ, ମଇଦା ଜାତୀୟ ଖାଦ୍ୟ ଅଧିକା ଖାଉଛେ, ୱେଟ୍ ଗେନ୍ ହେଉଛି, ଶରୀର ଉପରେ କ'ଣ ସ୍ଥୂଳତା ପଳେଇ ଆସୁଛି, ଶରୀର ସ୍ଥୂଳ ହେଇଯାଉଛି। ତେଣୁ ଆମେ ଏଇ ଯୋଉ ଚୁଡ଼ା କହନ୍ତୁ, ଦହି କହନ୍ତୁ, ମାଣ୍ଡିଆ କହନ୍ତୁ, ବା ସୁଆଁ କହନ୍ତୁ, ଯେ ମିଲେଟ୍ ମିଶନ କଥା ଆମେ ଯିଏ ସରକାରଙ୍କ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି, ସେ ହେଉଛି ଖାଦ୍ୟ ନୁହେଁ, ଔଷଧ। ସରକାର ସଂହିତାରେ ଡିଟେଲ ବର୍ଣ୍ଣନା କରାହେଇଛି, ଆୟୁର୍ବେଦ ଗ୍ରନ୍ଥରେ କ୍ଷୁଦ୍ର ଶସ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି, ବର୍ତ୍ତମାନ ସେଇ ସମସ୍ତେ ସେ ଧାରାକୁ ପଳେଇ ଆସିଲେଣି। ତେଣୁ ଜଣେ ଭଲ ଆୟୁର୍ବେଦ ଚିକିତ୍ସା ପରାମର୍ଶ ସେ କହିପାରିବେ କ'ଣ ଖାଇବେ କ'ଣ ଖାଇବେନି, କ'ଣ ପିନ୍ଧିବେ କ'ଣ ପିନ୍ଧିବେନି, ସୁନ୍ଦର ଦିନଚର୍ଯ୍ୟା ଋତୁଚର୍ଯ୍ୟାକୁ ଆମେ ମାନି ଚଳିବା, ରାତ୍ରିଚର୍ଯ୍ୟାକୁ ମାନି ଚଳିବା, ଆମେ ସୁସ୍ଥ ରହିବା। ତେଣୁ ଆମର ଜୀବନଶୈଳୀ ବଦଳେଇବା, କାହିଁ ବଦଳେଇବା, ଖାଦ୍ୟ ପାନୀୟ ଆଉ ଜୀବନଶୈଳୀ ୱାର୍କିଂ ଷ୍ଟାଇଲ ଯଦି ନ ବଦଳେଇବେ କୌଣସି ନିୟନ୍ତ୍ରଣକୁ ଆସିବନି ରୋଗ। ତେଣୁ ମୁଁ ଏଠି ଗୁରୁତ୍ୱ ଦେବି ଖାଦ୍ୟ ପାନୀୟ ବେଶ ପୋଷାକ, ଆଉ ଗୋଟେ ମାନସିକ ସ୍ଥିତି, ମୁଁ ଭଲ ହେବି, ଏଇ ମାନସିକତା ରହିଲେ ତେଣୁ ଧୈର୍ଯ୍ୟ ଧରିକି ଆପଣ ଚେଷ୍ଟା କରିବେ ଭଲ ହେଇଯିବେ।
0: ବହୁତ ସୁନ୍ଦର ସାର୍, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ସିଆଟିକାର କାରଣ, ଏହାର ଲକ୍ଷଣ ଏବଂ ଏହାକୁ ଆମେ କେମିତି ଭାବେ ଘରୋଇ ଉପଚାରରେ ମଧ୍ୟ ଠିକ୍ କରିପାରିବା ବହୁତ ସୁନ୍ଦର ଭାବେ ବୁଝାଇ ଦେଇଥିଲେ। ତେଣୁ ଆକାଶବାଣୀ ଜୟପୁର ତରଫରୁ ଧନ୍ୟବାଦ।
1: ରହିଲି ଆଜ୍ଞା, ନମସ୍କାର।
0: ନମସ୍କାର।

ଶୁଣିଲେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଉପସ୍ଥାପନା କରିଥିଲେ ସୃଷ୍ଟି ସରୋଜନା ତ୍ରିପାଠୀ ଆକାଶବାଣୀ ଜୟପୁର। ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପାହାନକର, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ।

ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଜାତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ରିଲେ କରି ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ କଟକ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଚାର କରୁଛୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଙ୍ଗ।

ଶୁଣୁଥିଲେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଦୁସ୍ମିତା ପାଣିଗ୍ରାହୀଙ୍କ ସହିତ ବିଷୟ ରହିଛି ମୋବାଇଲ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ାଉଛି କି। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:51 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ।